ଆକାଶବାଣୀ ରାଉରକେଲା। ଆଜି ରବିବାର 1948 ଶତାବ୍ଦୀ ଜ୍ୟେଷ୍ଠ ଚାରି ଦିନ 2026 ମସିହା ମେ ମାସର 24 ତାରିଖ। ସମୟ ବର୍ତ୍ତମାନ ସକାଳ 5:58 ଏବଂ 39 ସେକେଣ୍ଡ। ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ। ମାଙ୍ଗଳିକ

ଆକାଶବାଣୀ ରାଉରକେଲା ଶୁଣିବା ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ಶ್ರೋತಾಮಣಿ ಶುಣುಚಂತಿ ಭಕ್ತಿ ಇತರ କାର୍ଯ୍ୟକ୍ରମ ବନ୍ଦନା କାର୍ଯ୍ୟକ୍ରମରେ ଏଥର ଶୁଣିବା ନନ୍ଦକିଶୋର ସିଂଙ୍କ ରଚନାରୁ କଣ୍ଠଶିଳ୍ପୀ ଦିବାକର ମହାନ୍ତି।

ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଟେଲିଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛୁ 7008248758। ଶ୍ରୋତାମାନେ ଶୁଣୁଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମରେ ଏଥର ଶୁଣିବା କାଳୀଚରଣ ପଟ୍ଟନାୟକଙ୍କ ରଚନାରୁ, କଣ୍ଠଶିଳ୍ପୀ ରାଜଶ୍ରୀ ପଟ୍ଟନାୟକ।

ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ଟେଲିଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛୁ 8249809672। ଶ୍ରୋତାମାନେ ଶୁଣୁଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ବନ୍ଦନା କାର୍ଯ୍ୟକ୍ରମରେ ଏଥର ଶୁଣିବା ପୁରାତନ ରଚନାରୁ, କଣ୍ଠଶିଳ୍ପୀ ବିଜୟ କୁମାର ମିଶ୍ର।

ଶ୍ରଦ୍ଧାନ୍ଧ ବନ୍ଦନା କାର୍ଯ୍ୟକ୍ରମର ଶେଷ ଗୀତକୁ ଶୁଣିବା ଜାନକୀ ବଳବନ୍ତ ମହାନ୍ତିଙ୍କ ରଚନାରୁ, କଣ୍ଠଶିଳ୍ପୀ କନକ ବଳବନ୍ତ ରାୟ।

ସଙ୍ଗୀତ ଦିନ 12ରେ ନାରୀ ଶ୍ରୋତାମାନଙ୍କ ପାଇଁ ପ୍ରଚାର କରିବୁ ନାରୀ ମହଲ କାର୍ଯ୍ୟକ୍ରମ। ଆଜିର ବିଷୟ ରହିଛି ବର୍ତ୍ତମାନ ସ୍ଥିତିରେ ଛାତ୍ରଛାତ୍ରୀମାନଙ୍କର ମନସ୍ତତ୍ତ୍ୱ ଓ ଅଭିଭାବକମାନଙ୍କ ସଚେତନତା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଅଶୋକ ପଟ୍ଟନାୟକ। ଅପରାହ୍ନ 5ଟାରେ ଆରତୀ କାର୍ଯ୍ୟକ୍ରମ, ଅପରାହ୍ନ 5:30ରେ ପ୍ରଗତି ସିଟି କାର୍ଯ୍ୟକ୍ରମ। ଆଜି ଏଥିରେ ଜଣେ ସଫଳ ଯୁବ ସଙ୍ଗୀତ ନିର୍ଦ୍ଦେଶକ ଭବାନୀ ଶଙ୍କର ହତ୍ୟାଙ୍କ ସହ ସାକ୍ଷାତକାର।

ସନ୍ଧ୍ୟା 6:10 ହିନ୍ଦୀ ଭକ୍ତି ଗୀତର କାର୍ଯ୍ୟକ୍ରମ। ସମ୍ବଲପୁରୀ ଗୀତ ଶୁଣିପାରିବେ ସନ୍ଧ୍ୟା 6:30। ରାତି 7:25 ଜିଲ୍ଲା ହଲଚଲ କ୍ରମରେ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କିଷାନବାଣୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 7:30। ଆଜି ଏଥିରେ ଆତ୍ମନିୟୋଜନରେ ଗୃହିଣୀଙ୍କ ଛତୁ ଚାଷ ସମ୍ପର୍କରେ ସରସ୍ୱତୀ ଲାକ୍ରାଙ୍କ ସହ ସାକ୍ଷାତକାର। ରାତି 8:00 ସିନେ ସଙ୍ଗୀତ କାର୍ଯ୍ୟକ୍ରମ। ରାତି 10:00 ଗୀତ ଓ ଗଜଲ କାର୍ଯ୍ୟକ୍ରମରେ ଶୁଣିପାରିବେ କେତୋଟି ଗଜଲ। ଶିଳ୍ପୀ ରହିବେ ରୂପ କୁମାର ରାଠୋର ଏବଂ ସୋନାଲି ରାଠୋର। ରାତି 10:30 ଲୋକଗୀତ କ୍ରମରେ ପାଲା ପରିବେଷଣ କରିଛନ୍ତି ଚନ୍ଦ୍ରଶେଖର ବେହେରା ଏବଂ ସାଥୀମାନେ। ଶ୍ରୋତାବନ୍ଧୁ, ଏ ଥିଲା ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା। ଆକାଶବାଣୀ ରାଉରକେଲା 102.6 FM। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ
3: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମହେନ୍ଦ୍ର କୁମାର ମାଝୀ। କେନ୍ଦ୍ର ସରକାର ଭିବିଜି ରାମଜୀ ଆଇନ 2025 ଅଧୀନସ୍ଥ ଚିଠା ନିୟମାବଳୀ ଜାରି କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଏହି ନିୟମାବଳୀ ନେଇ ମତାମତ ଆହ୍ୱାନ କରାଯାଇଛି। ଦେଶର ନାଗରିକ, ସଂଗଠନ କିମ୍ବା ପ୍ରତିଷ୍ଠାନ ଏହି ନିୟମାବଳୀ ଉପରେ ନିଜର ପରାମର୍ଶ ଆସନ୍ତା ମାସ 21 ସୁଦ୍ଧା ଦାଖଲ କରିବାକୁ କୁହାଯାଇଛି। ଏହି ନୂତନ ବିକଶିତ ଭାରତ ଜି ରାମ ଜି ଆଇନ ପୂର୍ବ ପ୍ରଚଳିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ ବଦଳରେ କାର୍ଯ୍ୟକାରୀ ହେବ। ପ୍ରତ୍ୟେକ ଆର୍ଥିକ ବର୍ଷରେ ନିଶ୍ଚିତ କର୍ମନିଯୁକ୍ତି ବାବଦରେ ଏହି ଆଇନ ଅଧୀନରେ ରୋଜଗାର ଅବଧିକୁ 100 to 125 ଦିନକୁ ବୃଦ୍ଧି କରାଯାଇଛି। ଗତ 11 ଏହି ଆଇନ ପ୍ରଚଳନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆସନ୍ତା ଜୁଲାଇ 1 ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଏହାକୁ କାର୍ଯ୍ୟକାରୀ କରାଯିବାକୁ ସ୍ଥିର ହୋଇଛି। କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଭାରତ ଔଦ୍ୟୋଗିକ ବିକାଶ ଭବ୍ୟ ଯୋଜନା କାର୍ଯ୍ୟକାରିତା ନେଇ ମାର୍ଗଦର୍ଶିକା ଜାରି କରାଯାଇଛି। କେନ୍ଦ୍ର ସରକାର 2026-27 to 2031-32 ଆର୍ଥିକ ବର୍ଷ ମଧ୍ୟରେ ଯୋଜନାରେ 100 ଶିଳ୍ପ ପାର୍କ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ 33,660 ଟଙ୍କା ଖର୍ଚ୍ଚ ହେବ। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ତୃତୀୟ ପର୍ଯ୍ୟାୟ ଭାରତ ନେଟ୍ ପରିଯୋଜନାର ପ୍ରଗତି ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଡିଜିଟାଲ ଇଣ୍ଡିଆ ସଂକଳ୍ପକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ମହାଲିଙ୍ଗ କହିଛନ୍ତି। ଗ୍ରାମୀଣ ଓଡ଼ିଶାକୁ ଡିଜିଟାଲ ଭାବେ ସଶକ୍ତ କରିବା ଦିଗରେ ଭାରତ ନେଟ୍ ପ୍ରକଳ୍ପ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ହାଇସ୍ପିଡ୍ ଇଣ୍ଟରନେଟ୍ ସେବା ମାଧ୍ୟମରେ ଶିକ୍ଷା, ସ୍ୱାସ୍ଥ୍ୟ, ଇ ଗଭର୍ଣ୍ଣାନ୍ସ ଏବଂ ଡିଜିଟାଲ ଅର୍ଥନୀତିକୁ ଗ୍ରାମସ୍ତରରେ ପହଞ୍ଚାଯାଇପାରିବ। ଏଥିନିମନ୍ତେ କେନ୍ଦ୍ର ସରକାର ରାଜ୍ୟକୁ 4,000 ଟଙ୍କା ପ୍ରଦାନ କରିବେ। ଆଗାମୀ 3 ଏହି ବ୍ୟବସ୍ଥା ସମ୍ପୂର୍ଣ୍ଣ ହେବ ବୋଲି ବୈଠକରୁ ଜଣାପଡ଼ିଛି। ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ର୍ୟାଗିଙ୍ଗ ରୋକିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ପତ୍ର ଲେଖିଛନ୍ତି। ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ର୍ୟାଗିଙ୍ଗ ନେଇ ସଚେତନତା ସୃଷ୍ଟି ସହ ସୁରକ୍ଷିତ କ୍ୟାମ୍ପସ୍ ଗଠନ କରିବାକୁ ପଦକ୍ଷେପ ନେବା ଲାଗି ପତ୍ରରେ ଉଲ୍ଲେଖ ରହିଛି। ଏଥିସହ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ତତ୍କାଳ ଆଣ୍ଟି ର୍ୟାଗିଙ୍ଗ କମିଟି, ଆଣ୍ଟି ର୍ୟାଗିଙ୍ଗ ସ୍କ୍ୱାଡ୍ ଓ ସ୍ୱତନ୍ତ୍ର ତଦାରଖ ସେଲ୍ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସରକାର ବରିଷ୍ଠ ପୁଲିସ ଅଧିକାରୀ ଆଇପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। ଏହା ଅନୁସାରେ ନବରଙ୍ଗପୁରର ଏସ୍ପି ଥିବା ମଡ଼କର ସନ୍ଦୀପ ସମ୍ପତଙ୍କୁ ସିଆଇଡି ଶିବିର ଡିଆଇଜି ଭାବେ ଅବସ୍ଥାପିତ କରାଯାଇଛି। ସେହିଭଳି ବିଭିନ୍ନ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକଙ୍କ ବଦଳି ହୋଇଛି। ରାଜ୍ୟ ସରକାରଙ୍କ 6 ଡାକ୍ତରୀ ଦଳ ନବରଙ୍ଗପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ତଦାରଖ କରିଛନ୍ତି। ଏହି ଦଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଭିନ୍ନ କାର୍ଯ୍ୟକ୍ରମମାନ ସମୀକ୍ଷା କରିଥିଲେ। ଏହି ସମୟରେ ଡାକ୍ତରୀ ଦଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କ୍ରିଟିକାଲ କେୟାର ୟୁନିଟ୍ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ପରାମର୍ଶ ଦେଇଥିଲେ। ବିଏଡ୍, ବିଏଚ୍ଏଡ୍ ହିନ୍ଦୀ ଏବଂ ଏମ୍ଏଡ୍ ପ୍ରବେଶିକା ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆସନ୍ତା 31 2-ବର୍ଷିଆ ବିଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ଜୁନ୍ 3 ବିଏଚ୍ଏଡ୍ ହିନ୍ଦୀ ଏବଂ ଏମ୍ଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବା ନେଇ ରାଜ୍ୟ କର୍ମଚାରୀ ଚୟନ ପ୍ରବଣ ଆୟୋଗ ପକ୍ଷରୁ ସୂଚନା ମିଳିଛି। ବଲାଙ୍ଗୀର ନବମ ଲୋକକଳା ଉତ୍ସବ ଦ୍ୱିତୀୟ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସମୃଦ୍ଧ ଲୋକକଳା, ସଂସ୍କୃତି, ବାଦ୍ୟ ଓ ନୃତ୍ୟ ଲୋକମାନଙ୍କ ମଧ୍ୟରେ ନୂତନ ଉର୍ଜା ପ୍ରଦାନ କରେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଯୋଗଦେଇ ଜିଲ୍ଲାର ମହାନ କଳା ସଂସ୍କୃତିର ପ୍ରଶଂସା କରିଥିଲେ। ମାନସିକ ରୋଗୀଙ୍କ ନିମନ୍ତେ ସାମାଜିକ ସ୍ନେହ, କରୁଣା ଜାଗ୍ରତ କରିବା ସହିତ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ସ୍କିଜୋଫ୍ରେନିଆ ସଚେତନତା ଦିବସ ପାଳନ କରାଯାଇଛି। ପ୍ରତିବର୍ଷ ମେ 24 ତାରିଖକୁ ଏହି ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ସ୍କିଜୋଫ୍ରେନିଆ ଦିବସର ବାର୍ତ୍ତା ହେଉଛି, ଆଖ୍ୟାକୁ ପୁନର୍ବିଚାର କରନ୍ତୁ, ନିଜ କାହାଣୀକୁ ଫେରିପାରନ୍ତୁ। ସ୍କିଜୋଫ୍ରେନିଆ ହେଉଛି ଏକ ମାନସିକ ସମସ୍ୟା। ଏହା ମଣିଷର ଭାବନା, ଆବେଗ, ବ୍ୟବହାର ଏବଂ କାର୍ଯ୍ୟଦକ୍ଷତାକୁ ବିଶେଷ ଭାବେ ପ୍ରଭାବିତ କରିଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ପାଣିପାଗ, ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ପରିବର୍ତ୍ତନ ହେବ ନାହିଁ। ଗତକାଲି 19 ସ୍ଥାନର ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିଲା। ଝାରସୁଗୁଡ଼ାଠାରେ ସର୍ବୋଚ୍ଚ ତାପମାତ୍ରା 45.2 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ଆସନ୍ତା 24 ଘଣ୍ଟା ମଧ୍ୟରେ ଗରମ ଓ ଗୁଳୁଗୁଳି ବୃଦ୍ଧି ପାଇବା ନେଇ 13 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
2: ଆକାଶବାଣୀ କଟକ, ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣନ୍ତୁ ବାରମ୍ବାର ଗର୍ଭପାତର କାରଣ ଓ ଚିକିତ୍ସା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ହେମଲତା ସ୍ୱାଇଁ।
4: ପୂର୍ଣ୍ଣ ଭାବରେ ବୃଦ୍ଧିପ୍ରାପ୍ତ ଓ ବିକଶିତ ହୋଇ ସୁସ୍ଥ ସବଳ ଶିଶୁଟିଏ ଜନ୍ମ ନେବା ପୂର୍ବରୁ ତାକୁ ପ୍ରାୟ 40 ସପ୍ତାହ ବା 9-10 ମାସ ଧରି ମାତୃଗର୍ଭରେ ରହି ମା ଠାରୁ ସାର ସଂଗ୍ରହ କରି ବଢ଼ିବାକୁ ପଡ଼ିଥାଏ। କିନୁ ଗର୍ଭାବସ୍ଥାର 28 ସପ୍ତାହ ବା 7 ମାସ ପୂର୍ଣ୍ଣ ହେବା ପୂର୍ବରୁ ଯଦି ଭ୍ରୂଣଟି ଜନ୍ମ ହୋଇପଡ଼େ ତେବେ ବଞ୍ଚିପାରେ ନାହିଁ ଓ ଏହାକୁ ଅସଫଳ ଗର୍ଭ ବା ଗର୍ଭପାତ କୁହାଯାଏ। ବିଭିନ୍ନ କାରଣରୁ ଗର୍ଭପାତ ହୋଇଯାଇପାରେ। ସାଧାରଣରେ କୌଣସି କାରଣ ନଥାଇ ମଧ୍ୟ ଆପେ ଆପେ ନଷ୍ଟ ହୋଇଯାଏ। ଏହା ପ୍ରାୟ ପ୍ରଥମ 3 ମାସ ପୂରିବା ପୂର୍ବରୁ ହୋଇଥାଏ। ଏହିପରି ବିନା କାରଣରୁ ଆପେ ଆପେ ଥରେ ବା କଦବା 2 ଥର ଗର୍ଭ ନଷ୍ଟ ହୋଇଗଲେ ତାର କୁପ୍ରଭାବ ମାଆର ସ୍ୱାସ୍ଥ୍ୟ ଉପରେ ପଡ଼ିନପାରେ। କିନ୍ତୁ ଯଦି ନିର୍ଦ୍ଦିଷ୍ଟ କାରଣ ଯୋଗୁଁ ବାରମ୍ବାର ଗର୍ଭପାତ ହୋଇଯାଏ ତେବେ ନିଶ୍ଚିତ ଭାବରେ ତାହା ମାତୃ ସ୍ୱାସ୍ଥ୍ୟହାନିର କାରଣ ହୋଇଥାଏ। ବିଶେଷ କରି 3 ମାସ ବା 12 ସପ୍ତାହ ଗର୍ଭ ପରେ ଗର୍ଭ ନଷ୍ଟ ହେଲେ ତାହା ସ୍ୱାସ୍ଥ୍ୟ ପ୍ରତି ଅଧିକ କ୍ଷତିକାରକ ହୋଇଥାଏ। ଆଉ ଗୋଟିଏ ବଡ଼ କଥା ହେଲା, ଆପଣା ଛାଏଁ ଛାଏଁ ଗର୍ଭପାତ ହେବା ଅପେକ୍ଷା ଇଚ୍ଛାକୃତ ଭାବେ ଗର୍ଭପାତ କରାଇବା ମାଆର ସ୍ୱାସ୍ଥ୍ୟ ପାଇଁ ବିଶେଷ କ୍ଷତିକାରକ ହୋଇଥାଏ। ତେବେ ଆପେ ଆପେ ହେଉ ବା ଇଚ୍ଛାକୃତ ଭାବେ ହେଉ, ଥରକୁ ଥର କରି ବାରମ୍ବାର ଅର୍ଥାତ 2 ଥରରୁ ଅଧିକ ଥର ଗର୍ଭପାତ ହେଲେ ବହୁତ କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ। ସେଗୁଡ଼ିକ ହେଲା ଅତ୍ୟଧିକ ରକ୍ତସ୍ରାବ। ଗର୍ଭପାତ ସମୟରେ ଅତିରିକ୍ତ ରକ୍ତସ୍ରାବ ହେବା ବା ଗର୍ଭପାତ ପରେ ବହୁତ ଦିନ ଧରି ରକ୍ତସ୍ରାବ ବନ୍ଦ ନହେବା, ଏପରି ହେଲେ ରୋଗୀକୁ ବାରମ୍ବାର ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ ଦରକାର ହୋଇଥାଏ, ନହେଲେ ରକ୍ତହୀନତା ଜନିତ ଜଟିଳତା ଦେଖାଯାଏ, ଯେପରିକି ଅତ୍ୟଧିକ ଦୁର୍ବଳ ଲାଗିବା, ଧଇଁସଇଁ ହୋଇପଡ଼ିବା, ଗୋଡ଼ ମୁହଁ ଫୁଲିଯିବା, ଛାତି ଧଡ଼ଧଡ଼ ହେବା ବା ହୃଦଯନ୍ତ୍ର ବନ୍ଦ ହୋଇଯାଇ ମୃତ୍ୟୁ ହେବା। ବେଳେବେଳେ ଗର୍ଭପାତ କଲାବେଳେ ଗର୍ଭାଶୟ ଫୁଟି ଯାଇଥାଏ ଓ ଅତ୍ୟଧିକ ରକ୍ତସ୍ରାବ ହୋଇ ବହୁତ ଗୁଡ଼ିଏ ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ ଦରକାର ହୁଏ ଓ ଅପରେସନ୍ କରି ଗର୍ଭାଶୟର ଫୁଟିଥିବା ବା ଚିରି ଯାଇଥିବା ଅଂଶକୁ ସିଲାଇ କରାଯାଏ। ସମୟ ସମୟରେ ଇଚ୍ଛାକୃତ ଗର୍ଭପାତ ସମୟରେ ଗର୍ଭାଶୟ ଫୁଟିଯିବା ସଙ୍ଗେ ସଙ୍ଗେ ଅନ୍ତନାଳୀ ପରିସ୍ରା ଯନ୍ତ୍ର ମଧ୍ୟ ଫୁଟି ଯାଇଥାଏ ଓ ଅହରହ ପରିସ୍ରା ବୋହୁଥାଏ ବା ଝାଡ଼ା ବାହାରୁଥାଏ। ଏପରି ଜଟିଳତା ହେଲେ ବାରମ୍ବାର ନିଶା ଦେଇ ଅପରେସନ୍ କରିବାକୁ ପଡ଼ିଥାଏ ଓ ରୋଗୀର ଜୀବନ ପ୍ରତି ବିପଦ ଥାଏ। ଆଉ ଗୋଟିଏ ଅସୁବିଧା ହେଉଛି ସେପ୍ସିସ୍, ଯେଉଁଟାକୁ ଆମେ ସେପ୍ଟିକ୍ ହୋଇଯାଏ ବୋଲି କହୁ। ଗର୍ଭପାତ ପରେ ପରେ ସଂକ୍ରମଣ ହେତୁ ଗର୍ଭାଶୟରେ ଓ ପେଟ ଭିତରେ ପୂଜ ହୋଇଯାଏ ଓ ବହୁତ ଜ୍ୱର ହୁଏ, ରୋଗୀ ରକ୍ତହୀନ ହୋଇଯାଏ। ରୋଗୀକୁ ଭଲ କରିବା ପାଇଁ ବହୁ ଦାମିକା ଔଷଧ, ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ ଓ ବେଳେବେଳେ ବଡ଼ ଧରଣର ପେଟ ଅପରେସନ୍ ଦରକାର ହୁଏ। ଏପରି ସ୍ଥଳେ ରୋଗୀକୁ ବଞ୍ଚାଇବା କଷ୍ଟସାଧ୍ୟ ହୋଇପଡ଼େ। ବାରମ୍ବାର ଗର୍ଭପାତ ହେଲେ ମାସିକ ଋତୁସ୍ରାବରେ ଅନିୟମିତତା ଦେଖାଯିବାର ସମ୍ଭାବନା ବେଶୀ ଥାଏ। ବେଳେବେଳେ ବେଶୀ ପରିମାଣରେ ରକ୍ତସ୍ରାବ ହୁଏ ବା ଶୀଘ୍ର ଶୀଘ୍ର ମାସିକ ଋତୁସ୍ରାବ ହୋଇଥାଏ ବା ଋତୁ ବନ୍ଦ ହୋଇଯାଏ। ସାଧାରଣତଃ ଇଚ୍ଛାକୃତ ଭାବେ ବାରମ୍ବାର ଗର୍ଭପାତ କରାଇଲେ ଜ୍ୱର ଆଉ ମୁଖଗହ୍ୱର ବନ୍ଦ ହୋଇଯାଏ ଓ ମାସିକ ଋତୁସ୍ରାବ ବାହାରକୁ ଆସିପାରେ ନାହିଁ। ଏହାଦ୍ୱାରା ତଳିପେଟରେ ଯନ୍ତ୍ରଣା ହୁଏ, ଝାଡ଼ା ପରିସ୍ରା କରିବାରେ କଷ୍ଟ ହୁଏ ଓ ମାସିକ ଋତୁସ୍ରାବ ବନ୍ଦ ରହିଥାଏ। ବେଳେବେଳେ ବାରମ୍ବାର ଗର୍ଭ ନଷ୍ଟ କଲେ ବନ୍ଧାତ୍ୟର ଶିକାର ମଧ୍ୟ ଜଣେ ନାରୀ ହୋଇପାରେ। ଏହା ପ୍ରାୟ ଗର୍ଭପାତ ପରର ସଂକ୍ରମଣ ଜନିତ କାରଣରୁ ହୋଇଥାଏ। ଯଦି କୌଣସି ନିର୍ଦ୍ଦିଷ୍ଟ କାରଣ ପାଇଁ ବାରମ୍ବାର ଗର୍ଭପାତ ହୋଇଯାଉଥାଏ, ଯେପରିକି ଉଚ୍ଚ ରକ୍ତଚାପ, ମଧୁମେହ ରୋଗ, ଥାଇରଏଡ୍ ଗ୍ରନ୍ଥି ରୋଗ, ସଂକ୍ରମଣ ଜନିତ ରୋଗ, ଜରାୟୁ ମୁଖଗହ୍ୱର ଢିଲା ରହିବା।
5: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ବାରମ୍ବାର ଗର୍ଭପାତର କାରଣ ଓ ଚିକିତ୍ସା, ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ହେମଲତା ସ୍ୱାଇଁ, ଆକାଶବାଣୀ କଟକ। ସମୟ ସକାଳ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
6: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ। ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଆଜି ହେବ ଦ୍ୱିପାକ୍ଷିକ ଆଲୋଚନା। ଭିବି ଜିରାମଜୀ ଆଇନ ଅଧୀନରେ ଚିଠା ନିୟମାବଳୀ ଜାରି କଲେ ସରକାର। ଆସନ୍ତା ମାସ 21 ସୁଦ୍ଧା ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ। ଆମେରିକା ଓ ଇରାନ ମଧ୍ୟରେ ଦୀର୍ଘକାଳୀନ ଶାନ୍ତି ଚୁକ୍ତି ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 7 ପରାସ୍ତ କଲା ପଞ୍ଜାବ କିଙ୍ଗ୍ସ। ଆଜି ଖେଳାଯିବ 2 ମ୍ୟାଚ୍। ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍ଠାରେ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ। ଆଞ୍ଚଳିକ ତଥା ବୈଷୟିକ ଶାନ୍ତି ଓ ସୁରକ୍ଷା ପ୍ରସଙ୍ଗରେ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହେବାର ଆଶା କରାଯାଉଛି। କ୍ୱାଡ୍ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଅଂଶଗ୍ରହଣ କରିବା ପାଇଁ ଶ୍ରୀ ରୁବିଓ ଗତକାଲିଠାରୁ ଭାରତକୁ 4 ଗସ୍ତରେ ଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ଗତକାଲି ସାକ୍ଷାତ କରି ପ୍ରତିରକ୍ଷା, ରଣନୈତିକ ପ୍ରଯୁକ୍ତିବିଦ୍ୟା, ବାଣିଜ୍ୟ ଓ ନିବେଶ, ଶକ୍ତି ସୁରକ୍ଷା, ଯୋଗାଯୋଗ, ଶିକ୍ଷା ଏବଂ ଲୋକସମ୍ପର୍କ ଆଦି ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ନିରନ୍ତର ବିକାଶ ନେଇ ଆଲୋଚନା କରିଛନ୍ତି। ବିଶ୍ୱ କଲ୍ୟାଣ ପାଇଁ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ ଜାରି ରଖିବେ ବୋଲି ଶ୍ରୀ ମୋଦି କହିଛନ୍ତି। ଶାନ୍ତି ପ୍ରତିଷ୍ଠା ଦିଗରେ ଭାରତର ନିରନ୍ତର ସମର୍ଥନକୁ ପ୍ରଧାନମନ୍ତ୍ରୀ ପୁନଃ ପ୍ରକାଶ କରିଛନ୍ତି। ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସଙ୍କଟର ସମାଧାନ ଉପରେ ଶ୍ରୀ ମୋଦି ଗୁରୁତ୍ୱ ପ୍ରଦାନ କରିଛନ୍ତି। ପଶ୍ଚିମ ଏସିଆ ପରିସ୍ଥିତି ସମେତ ବିଭିନ୍ନ ଆଞ୍ଚଳିକ ଏବଂ ବୈଷୟିକ ପ୍ରସଙ୍ଗ ନେଇ ଆମେରିକାର ଦୃଷ୍ଟିକୋଣ ଉପରେ ଶ୍ରୀ ରୁବିଓ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଅବଗତ କରାଇଛନ୍ତି। ଆସନ୍ତା ମଙ୍ଗଳବାର 26 ଦିନ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏଥିରେ ଡକ୍ଟର ଜୟଶଙ୍କରଙ୍କ ସହିତ ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ଅଂଶଗ୍ରହଣ କରିବେ। ଭିବି ଜିରାମଜୀ ଆଇନ 2025 ଅଧୀନସ୍ଥ ଚିଠା ନିୟମାବଳୀ ସରକାର ଜାରି କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଏହି ନିୟମାବଳୀ ନେଇ ମତାମତ ଆହ୍ୱାନ କରାଯାଇଛି। ଦେଶର ନାଗରିକ, ସଂଗଠନ କିମ୍ବା ପ୍ରତିଷ୍ଠାନ ଏହି ନିୟମାବଳୀ ଉପରେ ନିଜର ପରାମର୍ଶ ଆସନ୍ତା ମାସ 21 ସୁଦ୍ଧା ଦାଖଲ କରିବାକୁ କୁହାଯାଇଛି। ଏହି ନୂତନ ବିକଶିତ ଭାରତ ଜିରାମଜୀ ଆଇନ ପୂର୍ବ ପ୍ରଚଳିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ ବଦଳରେ କାର୍ଯ୍ୟକାରୀ ହେବ। ପ୍ରତ୍ୟେକ ଆର୍ଥିକ ବର୍ଷରେ ନିଶ୍ଚିତ କର୍ମନିଯୁକ୍ତି ବାବଦରେ ଏହି ଆଇନ ଅଧୀନରେ ରୋଜଗାର ଅବଧିକୁ 100-125 ଦିନକୁ ବୃଦ୍ଧି କରାଯାଇଛି। ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଆଇନର ଧାରା 33 ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାକୁ ଆଧାର କରି ଏହି ଚିଠା ନିୟମାବଳୀ ପ୍ରସ୍ତୁତ ହୋଇଛି। ନୂତନ ଆଇନରେ ସମୟାନୁବର୍ତ୍ତିତା, ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ଉପରେ ଗୁରୁତ୍ୱ ଦିଆଯାଇଛି। ଗତ 11 ଏହି ଆଇନ ପ୍ରଚଳନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆସନ୍ତା ଜୁଲାଇ 1 ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଏହାକୁ କାର୍ଯ୍ୟକାରୀ କରାଯିବାକୁ ସ୍ଥିର ହୋଇଛି। ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ସହ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ଡାକ୍ତରଙ୍କ ତାଲିମ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି। ନୂଆଦିଲ୍ଲୀରେ ଗତକାଲି ଜାତୀୟ ଚିକିତ୍ସା ବିଜ୍ଞାନ ବୋର୍ଡର 23 ସମାବର୍ତ୍ତନ ସମାରୋହରେ ଯୋଗଦେଇ ଶ୍ରୀ ନଡ୍ଡା ଭିତ୍ତିଭୂମି ଏବଂ ଅନ୍ୟାନ୍ୟ କ୍ଷେତ୍ର ହାର୍ଡୱେୟାର ହୋଇଥିବା ବେଳେ ଡାକ୍ତରମାନେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ସଫ୍ଟୱେୟାର ବୋଲି ବର୍ଣ୍ଣନା କରିଛନ୍ତି। ଶ୍ରୀ ନଡ୍ଡା କହିଛନ୍ତି ଦେଶର ଯୁବ ଡାକ୍ତରଙ୍କ ନବସୃଜନ ଏବଂ ଅଙ୍ଗୀକାରବଦ୍ଧତା ସ୍ୱାସ୍ଥ୍ୟସେବା ଆହ୍ୱାନକୁ ମୁକାବିଲା କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଚିକିତ୍ସା ବିଜ୍ଞାନରେ ଜାତୀୟ ପରୀକ୍ଷା ବୋର୍ଡର ଗୁରୁତ୍ୱ ଉପରେ ଆଲୋକପାତ କରି ଶ୍ରୀ ନଡ୍ଡା କହିଛନ୍ତି ରୋଗୀ ସେବାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ 11 ନୂତନ ପାଠ୍ୟକ୍ରମ ଆରମ୍ଭ କରାଯାଇଛି। ସମାରୋହରେ 26,396 ଜଣ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଜାତୀୟ ଚିକିତ୍ସା ବିଜ୍ଞାନ ବୋର୍ଡ ପକ୍ଷରୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ସାର୍ଟିଫିକେଟ୍ ଏବଂ ଫେଲୋସିପ୍ ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ପଦ୍ମ ପୁରସ୍କାର ପ୍ରଦାନ କରିବେ। ଚଳିତ ବର୍ଷ ପଦ୍ମବିଭୂଷଣ ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବର୍ଗରେ 131 ଜଣଙ୍କୁ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଆକାଶବାଣୀରେ ଲୋକଙ୍କ ପଦ୍ମ ଧାରାବାହିକରେ ଆଜି ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଥିବା ବ୍ୟକ୍ତିବିଶେଷଙ୍କ ଜୀବନୀ ଉପରେ ଏକ କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ଏହି କାର୍ଯ୍ୟକ୍ରମ ଆଜି 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରଣ କରାଯିବ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ଓ ଇରାନ୍ ମଧ୍ୟରେ ଦୀର୍ଘକାଳୀନ ଶାନ୍ତି ଚୁକ୍ତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ହର୍ମୁଜ୍ ପ୍ରଣାଳୀ ଉନ୍ମୁକ୍ତ କରିବା ସହ ଚୁକ୍ତିର ଅଧିକାଂଶ ବ୍ୟବସ୍ଥା ଆଲୋଚନାର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ସେ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଟ୍ରମ୍ପ କହିଛନ୍ତି, ଇସ୍ରାଏଲ୍ ଏବଂ ମଧ୍ୟପ୍ରାଚ୍ୟର ଅନ୍ୟାନ୍ୟ ସହଯୋଗୀ ଦେଶଗୁଡ଼ିକ ସହ ଆଲୋଚନା ପରେ ଏହି ସମ୍ଭାବ୍ୟ ଚୁକ୍ତିକୁ ଚୂଡ଼ାନ୍ତ ରୂପରେଖ ପ୍ରଦାନ କରାଯିବ। ଖୁବ୍ ଶୀଘ୍ର ଏହି ଚୁକ୍ତି ନେଇ ଆନୁଷ୍ଠାନିକ ଘୋଷଣା କରାଯିବ ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। ତେବେ ଘୋଷଣାର ନିର୍ଦ୍ଧାରିତ ସମୟସୀମା ନେଇ କୌଣସି ସ୍ପଷ୍ଟ ସୂଚନା ପ୍ରଦାନ କରିନାହାନ୍ତି। ଚୁକ୍ତି ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପ ଇସ୍ରାଏଲ୍ ସମେତ ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ, କତାର, ପାକିସ୍ତାନ, ତୁର୍କୀ, ଇଜିପ୍ଟ, ଜୋର୍ଡାନ୍ ଏବଂ ବାହାରିନ୍ ସହ ଆଲୋଚନା କରିଥିବା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଇରାନ୍ର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଇସ୍ମାଇଲ୍ ବାକାଇ ସେଠାକାର ସରକାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଗତ ସପ୍ତାହକ ମଧ୍ୟରେ ଆମେରିକା ଏବଂ ଇରାନ୍ର ଆଭିମୁଖ୍ୟରେ ସକାରାତ୍ମକ ପରିବର୍ତ୍ତନ ଆସିଛି। ତେବେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ଏବେ ମଧ୍ୟ ଆଲୋଚନା ଜାରି ରହିଛି। ଗତମାସ 8 ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଲାଗୁ ହେବା ପରଠାରୁ ୱାଶିଂଟନ୍ ଏବଂ ତେହେରାନ୍ ମଧ୍ୟରେ ଦୀର୍ଘକାଳୀନ ଶାନ୍ତି ଚୁକ୍ତି ପ୍ରତିଷ୍ଠା ପାଇଁ ଆଲୋଚନା ଜାରି ରହିଛି। ଇରାନ୍ ବନ୍ଦରଗୁଡ଼ିକ ଉପରେ ଆମେରିକା ପକ୍ଷରୁ ପ୍ରତିବନ୍ଧକ ଲଗାଯାଇଥିବା ବେଳେ ଇରାନ୍ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ ରଖିଛି। ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ ଆସନ୍ତାକାଲିଠାରୁ 3 କାନାଡ଼ା ଗସ୍ତରେ ଯାଉଛନ୍ତି। ତାଙ୍କ ସହ ଏକ ଉଚ୍ଚସ୍ତରୀୟ ଭାରତୀୟ ବ୍ୟବସାୟିକ ପ୍ରତିନିଧି ମଣ୍ଡଳୀ ମଧ୍ୟ ଗସ୍ତରେ ଯିବେ। ଦ୍ୱିପାକ୍ଷିକ ବାଣିଜ୍ୟିକ ସମ୍ପର୍କକୁ ଅଧିକ ମଜବୁତ କରିବା ନେଇ ଉଭୟ ଦେଶ ମଧ୍ୟରେ ବ୍ୟାପକ ଆଲୋଚନା ହେବ। ବାଣିଜ୍ୟ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଶ୍ରୀ ଗୋଏଲ କାନାଡ଼ାର ଓଟାୱା ଏବଂ ଟରଣ୍ଟୋଠାରେ ଦ୍ୱିପାକ୍ଷିକ ବୈଠକରେ ଅଂଶଗ୍ରହଣ କରିବେ। ଭାରତ କାନାଡ଼ା ବ୍ୟାପକ ଅର୍ଥନୈତିକ ଅଂଶୀଦାର ଚୁକ୍ତି ସିଇପିଏ ଆଲୋଚନାକୁ ଗତିଶୀଳ କରିବା ପାଇଁ ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଗତ ମାର୍ଚ୍ଚ ମାସରେ କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନେଙ୍କ ଭାରତ ଗସ୍ତ ଅବସରରେ ଏହି ଦ୍ୱିପାକ୍ଷିକ ଚୁକ୍ତିର ରୂପରେଖ ସ୍ୱାକ୍ଷରିତ ହୋଇଥିଲା। ମାର୍ଚ୍ଚ ମାସରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ଆଭାସୀ ମାଧ୍ୟମରେ ହୋଇଥିବା ବେଳେ ଗତ 8 ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି। ଚଳିତ ବର୍ଷ ଶେଷ ସୁଦ୍ଧା ଏକ ସୁବ୍ୟବସ୍ଥିତ ଏବଂ ଦ୍ୱିପାକ୍ଷିକ ଲାଭଦାୟକ ଏହି ଚୁକ୍ତିକୁ ଚୂଡ଼ାନ୍ତ ରୂପରେଖ ଦେବା ପାଇଁ ଦୁଇ ଦେଶ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ମହାରାଷ୍ଟ୍ର ନାସିକ୍ସ୍ଥିତ TCS କାର୍ଯ୍ୟାଳୟରେ କଥିତ ଯୌନ ନିର୍ଯାତନା ଏବଂ ବାଧ୍ୟତାମୂଳକ ଧର୍ମାନ୍ତରୀକରଣ ଉଦ୍ୟମ ମାମଲାରେ ପୁଲିସ୍ ପକ୍ଷରୁ 1,500 ପୃଷ୍ଠାର ଚାର୍ଜସିଟ୍ ଦାଖଲ କରାଯାଇଛି। ମାମଲାର ଯାଞ୍ଚ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ SIT ମୁଖ୍ୟ ସନ୍ଦୀପ ମିଥକେ ଦେଇଥିବା ସୂଚନା ଅନୁଯାୟୀ 4 ପ୍ରମୁଖ କଥିତ ଅଭିଯୁକ୍ତଙ୍କ ବିରୋଧରେ ଏହି ଚାର୍ଜସିଟ୍ ଦାଖଲ କରାଯାଇଛି। ସେମାନେ ହେଲେ ମତିନ ପଟେଲ, ନିଦା ଖାଁ, ଦାନିଶ ଶେଖ ଏବଂ ତୌସିଖ ଅତାର। ଏହି ମାମଲା ସହିତ ଜଡ଼ିତ ପାଖାପାଖି ଅନ୍ୟ 8 ବିରୋଧରେ ଆସନ୍ତା 4 ମଧ୍ୟରେ ଅତିରିକ୍ତ ଚାର୍ଜସିଟ୍ ଦାଖଲ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। କାର୍ଯ୍ୟାଳୟରେ ଘଟିଥିବା ଏହି ସମ୍ବେଦନଶୀଳ ମାମଲାରେ ଗତ ମାର୍ଚ୍ଚ ମାସ 25 ଦେଓଲାଲି କ୍ୟାମ୍ପ ପୁଲିସ୍ ଷ୍ଟେସନରେ ମାମଲା ରୁଜୁ ହୋଇଥିଲା। ନିଦା ଖାଁଙ୍କ ବିରୋଧରେ 2 ମାମଲା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ 6-9 ଲେଖାଏଁ ମାମଲା ପଞ୍ଜିକୃତ ହୋଇଥିବା ପୁଲିସ୍ ସୂଚନା ଦେଇଛି। SIT ପକ୍ଷରୁ ଘଟଣାର ଅଧିକ ତଦନ୍ତ ଜାରି ରହିଛି। IPL କ୍ରିକେଟରେ ଗତକାଲିର ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ବିଜୟୀ ହୋଇଛି। ଲକ୍ଷ୍ନୌର ଏକନା କ୍ରିକେଟ ଷ୍ଟାଡିୟମରେ ଗତ ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍ରେ ଟସ୍ ଜିତି ପଞ୍ଜାବ କିଙ୍ଗ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ୍ ବିନିମୟରେ 196 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଜୋସ୍ ଇଂଲିଶ ସର୍ବାଧିକ 72 ରନ୍ ସଂଗ୍ରହ କରିଥିଲେ। 197 ରନ୍ର ବିଜୟ ଲକ୍ଷ୍ୟକୁ ପଞ୍ଜାବ କିଙ୍ଗ୍ସ 18 ଓଭରରେ 3 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଦଳ ପକ୍ଷରୁ ଅଧିନାୟକ ଶ୍ରେୟସ୍ ଆୟର ସର୍ବାଧିକ ଅପରାଜିତ 101 ରନ୍ ସଂଗ୍ରହ କରିଥିଲେ। ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଆଜି 2 ମ୍ୟାଚ୍ ଖେଳାଯିବ। ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମଠାରେ ଅପରାହ୍ନ 3:30 ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍ ହେବ। ଦ୍ୱିତୀୟ ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ 7:30 କୋଲକାତା ନାଇଟ୍ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ହେବ। ଦିଲ୍ଲୀ ହରିୟାଣା ଚଣ୍ଡିଗଡ଼ ପୂର୍ବ ମଧ୍ୟପ୍ରଦେଶ ପୂର୍ବ ଉତ୍ତରପ୍ରଦେଶ ଏବଂ ବିଦର୍ଭରେ ଆଜି ପ୍ରବଳ ଗରମ ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଓଡ଼ିଶା ସମେତ ବିହାର ଛତିଶଗଡ଼ ଝାଡ଼ଖଣ୍ଡ ପଞ୍ଜାବ ରାଜସ୍ଥାନ ତେଲେଙ୍ଗାନା ପଶ୍ଚିମ ମଧ୍ୟପ୍ରଦେଶ ଏବଂ ପଶ୍ଚିମ ଉତ୍ତରପ୍ରଦେଶରେ ମଧ୍ୟ ଗରମ ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଅନ୍ୟପକ୍ଷରେ ଆସାମ ମେଘାଳୟ ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ ଏବଂ ସିକ୍କିମର କେତେକ ଅଞ୍ଚଳରେ ଆଜି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଆଜି ହେବ ଦ୍ୱିପାକ୍ଷିକ ଆଲୋଚନା। ଭିବିଜି ରାମଜୀ ଆଇନ ଅଧୀନରେ ଚିଠା ନିୟମାବଳୀ ଜାରି କଲେ ସରକାର। ଆସନ୍ତା ମାସ 21 ତାରିଖ ସୁଦ୍ଧା ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ। ଆମେରିକା ଓ ଇରାନ ମଧ୍ୟରେ ଦୀର୍ଘକାଳୀନ ଶାନ୍ତି ଚୁକ୍ତି ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 7 ୱିକେଟ୍ରେ ପରାସ୍ତ କଲା ପଞ୍ଜାବ କିଙ୍ଗ୍ସ। ଆଜି ଖେଳାଯିବ 2 ମ୍ୟାଚ୍। ସମ୍ବାଦ ଶେଷ ହେଲା।
7: ଶ୍ରୋତାବନ୍ଧୁ, ଏତେବେଳ ପର୍ଯ୍ୟନ୍ତ ଆପଣମାନେ ଏହି କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ପ୍ରଚାର କରୁଛୁ କୁନି କୁନି ପିଲାମାନଙ୍କ ପାଇଁ ଶିଶୁ ରାଜ୍ୟ କାର୍ଯ୍ୟକ୍ରମ। ଆଜି ଏଥିରେ ରହିଛି ଆକାଶବାଣୀର 90 ବର୍ଷ। କାର୍ଯ୍ୟକ୍ରମର ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସରିତା ପଣ୍ଡା।
8: ଶ୍ରୋତାବନ୍ଧୁ, ଆପଣ ଯଦି ସମାଜ ସେବାରେ ନିଜକୁ ନିୟୋଜିତ କରି ସମାଜର ମଙ୍ଗଳ କରିବାକୁ ଚାହୁଁଥାନ୍ତି ତେବେ ଆଜି ହିଁ

0: ରାଉରକେଲାର ଆତ୍ମୀୟ ସେବା ଟ୍ରଷ୍ଟ ବା ସେବା ସଂଗଠନରେ ଯଥାଶୀଘ୍ର ସାମିଲ ହୋଇ ସମାଜର କଲ୍ୟାଣ କରନ୍ତୁ। ଏଥିପାଇଁ ଯୋଗାଯୋଗ କରନ୍ତୁ ସମାଜସେବୀ ଚନ୍ଦ୍ରଶେଖର ଶତପଥୀଙ୍କୁ, କଲ୍ କରନ୍ତୁ 8895501397 କୁ।
1: ସାବିତ୍ରୀ, ମୁଁ ଅଫିସ ଯାଉଛି।
2: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
1: ବାପରେ, ଏତେ ଟଙ୍କା!
2: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
1: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
2: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
4: ମନ୍ କି ବାତ୍ ହେ ଜନ ଜନ କି, ସଭି କି କୁଛ ଅପନି ସି, ସଂଘର୍ଷୋଁ କେ କୁଛ କିସ୍ସେ, କାହାନୀ କୁଛ ସଫଲତାଓଁ କି, ଅନକହୀ ବିରାସତ କି, ଉମ୍ମୀଦେ ନୟେ ଭାରତ କି। ମହିନେ କେ ଆଖରୀ ରବିବାର କା ରହତା ହେ ଇନ୍ତଜାର, ମଲିଆଚଲ କେ ଆଞ୍ଚଲ ସେ ବିନ୍ଧ୍ୟାଚଲ କେ ଆଙ୍ଗନ ତକ, ବ୍ରହ୍ମପୁତ୍ର କେ ଘାଟ ସେ ହିମାଳୟ କେ ବିସ୍ତାର ତକ, ହୋତୀ ହେ ମନ୍ କି ବାତ୍ ପ୍ରଧାନମନ୍ତ୍ରୀ କେ ସାଥ। तो सुनिए इस महीने 31 मई सुबह 11 बजे मन की बात आकाशवाणी दूरदर्शन के सभी चैनलों और प्रसार भारती के OTT प्लेटफॉर्म वेव्स पर। माननीय प्रधानमंत्री के प्रसारण के तुरंत बाद मन की बात का प्रादेशिक भाषाओं में अनुवाद आप सुन सकते हैं आकाशवाणी और दूरदर्शन से संबद्ध प्रादेशिक चैनलों पर। मन की बात के प्रादेशिक भाषाओं में अनुवाद का पुनः प्रसारण आप सुन सकते हैं रात 8 बजे आकाशवाणी और दूरदर्शन के सभी प्रादेशिक चैनलों पर। तो याद रखें, रविवार 31 मई सुबह 11 बजे मन की बात।
5: कौन रीमा, घरे सोलर लगे दिला?
6: हाँ मधु अपा, एबे आउ बिजुली बिल पाई चिंता नहीं।
5: चिंता नहीं माने?
6: हाँ अपा, सोलार करी देले मासको 300 यूनिट पर्यंत बिजुली बिल बंची जिबो।
5: सतरे?
6: खाली सेती किनु हो अपा, सौर शक्ति व्यवहार करले परिवेश भी सुरक्षित रहिबो।
3: आज्ञा हाँ, पीएम सूर्य घर योजनारे केंद्र और राज्य सरकार मोट 138,000 टंका पर्यंत सब्सिडी देउछंती। पीएम सूर्य घर .gov.in रे आज ही आवेदन करंतु।
2: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି, ଫ୍ୟାନ ସବୁ ଚାଲିଥିବ।
7: ଓହୋ ମା, ତମର ପ୍ରତି କଥାରେ ଟେନସନ।
2: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
7: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
2: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
7: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

ପିଲାମାନେ ତୁମେମାନେ କାର୍ଯ୍ୟକ୍ରମ ଶୁଣୁଛ ଏଫ୍ଏମ୍ ବ୍ୟାଣ୍ଡର 102.6 ମେଗାହର୍ଟ୍ଜ ଯୋଗେ। ହଁ ପିଲେ, 102.6 ଏଫ୍ଏମ୍ର ଏହି ଶିଶୁରାଜ କାର୍ଯ୍ୟକ୍ରମକୁ ସ୍ୱାଗତ ତୁମମାନଙ୍କୁ। ଆକାଶବାଣୀ ରାଉରକେଲା କେନ୍ଦ୍ରର ଏହି କାର୍ଯ୍ୟକ୍ରମର ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ମୁଁ ତୁମମାନଙ୍କର ଅତି ପ୍ରିୟର ସରିତା ଅପା। ଜାଣିଛ ପିଲାମାନେ, ଆମ ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ତାକୁ ଅନେକ ଅନେକ ଶୁଭେଚ୍ଛା। ହଁ ପିଲାଏ, ବହୁଜନ ହିତାୟ ବହୁଜନ ସୁଖାୟର ବାର୍ତ୍ତା ନେଇ ସୂଚନା ମୂର୍ଚ୍ଛନାର କୁହୁକମୁଣି ହେଉଛି ଆମ ଆକାଶବାଣୀ। ଚିନ୍ତା ଓ ଚେତନାର ଦିଗବାରିଣୀ ହେଉଛି ଆମ ଆକାଶବାଣୀ। ରାଜ୍ୟର ଯେତେ କଳା ସଂସ୍କୃତିକୁ ଏହି ଆକାଶବାଣୀ ତା ପାଖରେ ସାଇତି ରଖିଛି। ଦାସକାଠିଆ, ଖଞ୍ଜଣି ଭଜନ ଓ କେନ୍ଦରା ପ୍ରଭୃତି ଏହି ଆକାଶବାଣୀ ଦ୍ୱାରା ହିଁ ପ୍ରଚାରିତ ହୋଇଥାଏ। ପରମ୍ପରା, ରୀତିନୀତି, ଚାଲିଚଳନି ଆଦି ଶ୍ରୋତାର ମନକୁ ଛୁଇଁଲା ଭଳି ଯୁଗ ସହ ତାଳ ଦେଇ ନୂଆ ମାଧୁର୍ଯ୍ୟ ଭରା

ପିଲାମାନେ ବିନାୟକ ଦାମୋଦର ସବରକର କିଏ ଜାଣିଛ? ସେ ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ତଥା ରାଜନୀତିଜ୍ଞ ଏବଂ ଜଣେ ଉଚ୍ଚକୋଟୀର କବି ଓ ଲେଖକ ମଧ୍ୟ ଥିଲେ। 1883 ମସିହା ମେ ମାସ 28 ତାରିଖ ଦିନ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଥିଲା ଦାମୋଦର ସବରକର ଏବଂ ମାଙ୍କର ନାମ ଥିଲା ରାଧାବାଈ ସବରକର। ଜାଣିଛ ପିଲେ ତାଙ୍କର ପ୍ରଧାନ ଉଦ୍ଦେଶ୍ୟ କ'ଣ ଥିଲା? ସେ ଭାରତକୁ ଏକ ହିନ୍ଦୁ ପ୍ରଧାନ ଦେଶ ରୂପେ ପରିଗଣିତ କରିବାକୁ ଚେଷ୍ଟା କରୁଥିଲେ ଆଉ ଚାହୁଁଥିଲେ। ତାଙ୍କର ମାନ୍ୟତା ଅନୁସାରେ ଦେଶରେ ଯେକୌଣସି ସମ୍ପ୍ରଦାୟ ଜାତିର ଲୋକେ ବସବାସ କରୁଥିଲେ ମଧ୍ୟ ଭାରତ ବିଶ୍ୱସ୍ତରରେ ଏକ ହିନ୍ଦୁ ରାଷ୍ଟ୍ର ରୂପେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରୁ। ଆଉ ସେଇଥିପାଇଁ ସେ 1857 ମସିହାରେ ଭାରତର ସ୍ୱତନ୍ତ୍ରତା ଉପରେ ଏକ ଲେଖା ପ୍ରକାଶିତ କରିଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ତାକୁ ବ୍ରିଟିଶ ଇଣ୍ଡିଆ ରଦ୍ଦ କରିଦେଇଥିଲା। ଯେହେତୁ ସେ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ, ସେଇଥିପାଇଁ ସେ 1910 ମସିହାରେ କାରାବରଣ କରିଥିଲେ। ଆଉ ଜାଣିଛ ପିଲେ ଜେଲରେ ଥିବା ସମୟରେ ମଧ୍ୟ ସେ ହିନ୍ଦୁତ୍ୱ ଉପରେ ଅନେକ ଲେଖା ଲେଖିଥିଲେ। ସେ 1966 ମସିହା ଫେବୃଆରୀ 26 ତାରିଖରେ ମୃତ୍ୟୁବରଣ କରିଥିଲେ। ପିଲାମାନେ ଆଜି ଆସନା ଜାଣିବା ତୁମମାନଙ୍କ ପାଇଁ ଖରାଦିନିଆ ଖାଦ୍ୟ। ହଁ ପିଲାମାନେ, ଋତୁ ଅନୁସାରେ ଖାଦ୍ୟ ଓ ଖାଇବା ପ୍ରଣାଳୀ ବଦଳାଇବାକୁ ପଡ଼ିଥାଏ, କାରଣ ବିଭିନ୍ନ ଋତୁରେ ଭିନ୍ନ ଧରଣର ରୋଗର ସମସ୍ୟା ଉପୁଜିଥାଏ। ତେବେ ଗ୍ରୀଷ୍ମ ଦିନରେ ଆମେ ଏପରି ଖାଦ୍ୟ ଖାଇବା ଦରକାର ଯେଉଁଥିରେ ପ୍ରଚୁର ଜଳୀୟ ଅଂଶ ଥିବା ସହ ତାହା ତଟକା ହୋଇଥିବ। ସାଧାରଣତଃ ଘରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଅର୍ଥାତ୍ ଯାହା ସହଜରେ ହଜମ ହୋଇପାରୁଥିବ ଏବଂ ଖରାଦିନିଆ ଫଳ ପନିପରିବା ଆଦି ପ୍ରଚୁର ପରିମାଣରେ ଖାଇବା ଆବଶ୍ୟକ। ଅବଶ୍ୟ ଯେତିକି କ୍ୟାଲୋରି ଦରକାର ସେତିକି ପରିମାଣର ଖାଦ୍ୟ ଖାଇବା ଜରୁରୀ। ଉଦାହରଣ ସ୍ୱରୂପ ଏକ ବର୍ଷର ପିଲା 1000 କିଲୋ କ୍ୟାଲୋରି ଖାଦ୍ୟ ଦରକାର କରିଥାଏ ଓ ପ୍ରତ୍ୟେକ ଅତିରିକ୍ତ ବର୍ଷ ପାଇଁ 100 କିଲୋ କ୍ୟାଲୋରି ଯୋଡ଼ା ଯାଇଥାଏ। ଯଥା 5 ବର୍ଷର ପିଲା 1000 + 500 ଏପରି 1500 କିଲୋ କ୍ୟାଲୋରି ଶକ୍ତି ଦରକାର କରିଥାଏ। ତେବେ ଖରାଦିନେ ଭଲ ଖାଦ୍ୟାଭ୍ୟାସ ଉପରେ ଅଧିକ ଗୁରୁତ୍ୱ ଦେବା ସହ କିଛିଟା ବିଷୟ ଉପରେ ମଧ୍ୟ ଧ୍ୟାନ ଦେବା ଦରକାର, ଯେମିତିକି ଫାଷ୍ଟଫୁଡ଼ ମନା, ଯଥା ପିଜ୍ଜା, ବର୍ଗର, ଛଣାଛଣି ଖାଦ୍ୟ ନିୟମିତ ଖାଅ ନାହିଁ, ଖାଲି ପେଟରେ ରୁହ ନାହିଁ, ସକାଳ ଜଳଖିଆ, ଦିନବେଳା ଖାଦ୍ୟ ଓ ରାତ୍ର ଭୋଜନ ନିୟମିତ ଓ ଠିକ୍ ସମୟରେ କର, ଦିନରେ ମଝିରେ ମଝିରେ ଜଳଖିଆ ଖାଅ। ଯଦି ତୁମେ ଖେଳରେ ଭାଗ ନେଇଥାଅ ତେବେ ଖେଳ ପୂର୍ବରୁ ବା ପ୍ରତିଯୋଗିତା ପୂର୍ବରୁ କିଛି ନା କିଛି ଭିଟାମିନ୍ ଯୁକ୍ତ ଜଳଖିଆ ଖାଇବା ଉଚିତ। ସ୍କୁଲକୁ ସାଙ୍ଗରେ ଟିଫିନ୍ ନେଇ ଯିବା ଜରୁରୀ। ଅବଶ୍ୟ ଏଥିରେ ଫଳ ରହିବା ଆବଶ୍ୟକ। ଆଲୁମିନିୟମ ଫଏଲ୍ ବା ଜରିବନ୍ଧା ଜିନିଷ ଯଥା ଚିପ୍ସ ଓ ଛଣାଛଣି ଖାଦ୍ୟ ଆଦୌ ଖାଅ ନାହିଁ, କାରଣ ସେଥିରେ କୌଣସି ଶକ୍ତି ନଥାଏ। କଫି, ଚା ପିଇବା ଯେତିକି କ୍ଷତିକାରକ ନୁହେଁ, ତା ଭିତରେ ଥିବା ଅତ୍ୟଧିକ ଚିନି ବହୁତ କ୍ଷତିକାରେ। ଅତ୍ୟଧିକ ପାଣି ପିଅ, ସୋଡ଼ା ମିଶ୍ରିତ ପାନୀୟ ପିଅ ନାହିଁ। ବିଭିନ୍ନ ପ୍ରୋଟିନ୍ଯୁକ୍ତ ପାଉଡ଼ର୍କୁ କ୍ଷୀର ସାଙ୍ଗରେ ଗୋଳାଇ ସେଥିରେ କଦଳୀ ଚକଟି ଖାଇଲେ ଭଲ। ଯେଉଁ ଫଳରେ ଅଧିକ ଜଳୀୟ ଅଂଶ ଥାଏ ସେପରି

0: ଫଳ ଏହି ସମୟରେ ଖାଇବା ଦରକାର। ବେଶୀ ମସଲାଯୁକ୍ତ ଖାଦ୍ୟ ଖାଅ ନାହିଁ। ଆମିଷ ନ ଖାଇଲେ ଭଲ। ସବୁଜ ପରିବା, ଶାଗ, କାକୁଡ଼ି, ଲେମ୍ବୁ, ଚଲା ଦହି, ଦହି ପଖାଳ, ଲସି ଖାଇବା ଆବଶ୍ୟକ। ଏବେ ପିଲାମାନେ ଜାଣିବା ଆସ କେଉଁ ସମୟରେ କି ପ୍ରକାର ଖାଦ୍ୟ ଖାଇବା ଦରକାର। ସକାଳେ ଭାତ, ଡାଲି, ଉପରବେଳା ଫଳ ଓ ରସ ଏବଂ ସନ୍ଧ୍ୟାବେଳେ ପରିବା ସିଝା ଓ ତରକାରୀ ଖାଅ। ମନେ ରଖ, ଖାଦ୍ୟ ରନ୍ଧା ହେବାର 3 ଘଣ୍ଟା ଭିତରେ ଖାଇବା ଖୁବ୍ ଭଲ। ପିଲାମାନେ ଆଜି ଆସନା କିଛି ଡୋମେଷ୍ଟିକ୍ ଏନିମଲ୍ସ ବା ଗୃହପାଳିତ ପଶୁଙ୍କର ନାଁ ଲେଖି ଶିଖିବା ଓ କହି ଶିଖିବା। ସି ଓ ଡବ୍ଲୁ କାଓ, ଡି ଓ ଜି ଡଗ୍, ସି ଏ ଟି କ୍ୟାଟ୍, ଆର୍ ଏ ବି ବି ଆଇ ଟି ରାବିଟ୍, ପି ଆଇ ଜି ପିଗ୍, ଜି ଓ ଏ ଟି ଗୋଟ୍, ଏଲ୍ ଏଲ୍ ଏ ଏମ୍ ଏ ଲାମା, ଏସ୍ ଏଚ୍ ଇ ଇ ପି ସିପ୍, ସି ଏ ଏମ୍ ଇ ଏଲ୍ କ୍ୟାମେଲ, ଏଚ୍ ଓ ଆର୍ ଏସ୍ ଇ ହର୍ସ, ଡି ଓ ଏନ୍ କେ ଇ ୱାଇ ଡଙ୍କି, ଆଣ୍ଡ ବୁଫାଲୋ ବି ୟୁ ଏଫ୍ ଏଫ୍ ଏ ଏଲ୍ ଓ। ପିଲାମାନେ ଆଜି ଆସ ଅନୁସ୍ୱାର ଲଗାଇ କେତୋଟି ଶବ୍ଦ ଗଠନ କରି ଶିଖିବା ଓ କହି ଶିଖିବା। ହରେ ଅନୁସାର ଦନ୍ତେଶ ହଂସ, କରେ ଅନୁସାର ଦନ୍ତେଶ କଂସ, କରେ ଅନୁସାର ଦନ୍ତେଶରେ ଆକାର ରରେ ହର୍ଷେକାର କଂସାରି, କରେ ଅନୁସ୍ୱାର ଦନ୍ତେଶରେ ଏକାର ଇ କଂସେଇ, ବରେ ଅନୁସ୍ୱାର ତାଲବେଶ ବଂଶ, ବରେ ଅନୁସାର ତାଲବେଶ ଜ ବଂଶଜ, ବରେ ଅନୁସାର ତାଲବେଶରେ ଦୀର୍ଘଇକାର ବଂଶୀ, ଅରେ ଅନୁସାର ତାଲବେଶ ଅଂଶ, ଏ ବରେ ଅନୁସାର ଏବଂ, ଦରେ ଅନୁସାର ଦନ୍ତେଶ ଦଂଶ, ମରେ ଆକାର ଅନୁସାର ଦନ୍ତେଶ ମାଂସ, କ୍ଷ ତରେ ଆକାର ଅନୁସାର ତାଲବେଶ କ୍ଷତାଂଶ। ପିଲାମାନେ ଆଜି ରହିଛି ତୁମମାନଙ୍କ ପାଇଁ ଗୋଟିଏ ବଢ଼ିଆ ଗପ। ତୁମକୁ କହୁଛନ୍ତି ହିମାଂଶୁ ମାହାତୋ।
1: ଯେ ଥାଏ ପର ଉପକାରେ, ଭାରତ ଆମର ଜନ୍ମଭୂମି, ବିରାଟ ଆମର ଏଇ ଦେଶ, ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ଦେଶଟି ଆମର ଗଠିତ। ଆମ ଦେଶର ଗୁଜୁରାଟ ରାଜ୍ୟର କଚ୍ଛ ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ ଜଣେ ସାଧୁ ନାଟ୍ୟ। ତାଙ୍କର ଥିଲା ମେକରଣ। ସେ ଥିଲେ ଗୁରୁ ଦତ୍ତାତ୍ରେୟଙ୍କ ଶିଷ୍ୟ। ଗିରିନାଥ ପର୍ବତରେ ପାଦଦେଶରେ ଥିବା ଅରଣ୍ୟରେ ସେ 12 ବର୍ଷ ଧରି ତପସ୍ୟା କରିଥିଲେ। ଏହି ସମୟ ମଧ୍ୟରେ ଭୋକ ହେଲେ ସେ କନ୍ଦମୂଳ ଖାଉଥିଲେ ଓ ଶୋଷ ହେଲେ ଝରଣା ପାଣି ତୃଷ ନିବାରଣ କରୁଥିଲେ। ଗୁରୁ ଦତ୍ତାତ୍ରେୟ ଯେତେବେଳେ ଜାଣିଲେ ଯେ ତାଙ୍କ ଶିଷ୍ୟ ମେକରଣ କଠୋର ତପସ୍ୟା କରୁଛନ୍ତି, ତାଙ୍କ ମନ ଆନନ୍ଦରେ ପୁରିଗଲା। ସେ ତାଙ୍କ ପାଖରେ ପହଞ୍ଚି ଆଶୀର୍ବାଦ କଲେ। ମେକରଣ ଦତ୍ତାତ୍ରେୟଙ୍କୁ କହିଲେ, ଗୁରୁଦେବ, ମୁଁ 12 ବର୍ଷ ଧରି ତପସ୍ୟା କରିସାରିଛି, ଏବେ ମୋତେ କ'ଣ କରିବାକୁ ହେବ ଦୟାକରି କୁହନ୍ତୁ। ଦତ୍ତାତ୍ରେୟ ତାଙ୍କୁ 2ଟି ତମ୍ବି ଦେଇ କହିଲେ, ପୁଅ, ତମେ ଯେଉଁ କଚ୍ଛ ଭୂମିରେ ଆସିଛ ସେଠାରେ ବହୁ ଅଞ୍ଚଳ, ସେ ମରୁଭୂମି ଅଞ୍ଚଳ ଦେଇ ଯାଉଥିବା ପଥିକ ମାନେ ପାଣି ନ ପାଇ ତୃଷାରେ କାତର ହୋଇ ପଡ଼ନ୍ତି। ପାଣି ଅଭାବରୁ ଅନେକ ସମୟରେ ସେମାନେ ମୃତ୍ୟୁ ମୁଖରୁ ପଡ଼ନ୍ତି। ତମେ 2ଟି ଯାକ ତମ୍ବିରେ ପାଣି ନେଇ ସେମାନଙ୍କୁ ପ୍ରତିଦିନ ପିଇବାକୁ ଦେବ। ଏହା ହିଁ ତୁମ ପାଇଁ ହେବ ଏକ ମହତ୍ କାର୍ଯ୍ୟ। ଶିଷ୍ୟଙ୍କ ଏହି ପରାମର୍ଶ ଦେଇ ଦତ୍ତାତ୍ରେୟ ଚାଲିଗଲେ। ମେକରଣ ମଧ୍ୟ ଗିରିନାଥ ପର୍ବତରୁ ଫେରି ଆସିଲେ ନିଜର କଚ୍ଛଭୂମିକୁ। ସେଠାରେ ସେ ବାଲିମାଟିରେ ଏକ କୁଡିଆ ତିଆରି କଲେ। ପ୍ରତିଦିନ ସେ ତମ୍ବି ଗୁଡିକରେ ପାଣି ପୁରାଇ ଭାର ସାହାଯ୍ୟରେ ମରୁଭୂମିରେ ବହୁ ଦୂରକୁ ବୋହି ନେଉଥିଲେ। ଶେଷରେ ବିକଳ ହୋଇ ପାଣି ବୁନ୍ଦାଏ ଖୋଜୁଥିବା ଯାତ୍ରୀମାନଙ୍କ ପାଖରେ ସେ ପହଞ୍ଚି ଯାଉଥିଲେ। ସେମାନଙ୍କୁ ପାଣି ପିଆଉଥିଲେ। ମରଣ ମୁହଁରୁ ମୁକୁଳି ଆସୁଥିବା ସେ ମଣିଷଙ୍କ ମୁହଁରେ ହସ ଫୁଟି ଉଠୁଥିଲା। ଏହା ଦେଖି ମେକରଣ ଖୁବ ଖୁସି ହେଉଥିଲେ। ସନ୍ଧ୍ୟା ହେଲେ ସେ ଆଖପାଖ ଗାଁରୁ ଭିକ୍ଷା କରୁଥିଲେ, ଯାହା ମିଳୁଥିଲା ସେଇଥିରୁ ବଞ୍ଚି ଯାଉଥିଲେ। କ୍ରମେ ମେକରଣ ବାର୍ଦ୍ଧକ୍ୟରେ ଉପନୀତ ହେଲେ। ସେ ଆଉ ବେଶୀ ପରିଶ୍ରମ କରିପାରିଲେ ନାହିଁ। ନିଜ ରହୁଥିବା ସ୍ଥାନରେ ଗୋଟିଏ ଗଧ ଆଉ ଗୋଟିଏ କୁକୁର ପାଳିଲେ। କୁକୁରଟିର ନାଁ ହେଉଥିଲା ମତି, ଆଉ ଗଧଟିର ନାଁ ଲାଲା। ଏଣିକି ସେ ତମ୍ବି ଦୁଇଟିରେ ପାଣି ଭରି ତାକୁ ଗଧ ପିଠିରେ ଓହଳାଇ ଦେଉଥିଲେ। ସାଙ୍ଗରେ ଗୋଟିଏ ଡବା ମଧ୍ୟ ଦେଉଥିଲେ। ଆଗରେ ଯାଉଥିଲା ମତି, ଆଉ ତା ପଛେ ପଛେ ଯାଉଥିଲା ଲାଲା। ଯେଉଁଠି ମଣିଷ ମାନେ ପାଣି ବିନା ଛଟପଟ ହେଉଥିଲେ, ସେଇଠି ସେମାନେ ପହଞ୍ଚି ଯାଉଥିଲେ। ଶସିଲେ ମଣିଷ ମାନେ ଗଧ ଓହଳି ଥିବା ତମ୍ବିରୁ ଡବାରେ ପାଣି କାଢି ପିଉଥିଲେ। ସେମାନଙ୍କ ଜୀବନ ବଞ୍ଚି ଯାଉଥିଲା। ସନ୍ଧ୍ୟା ହେଲେ ମତି ଓ ଲାଲା ପୁଣି ଫେରି ଆସୁଥିଲେ କୁଡିଆ ପାଖକୁ। ମେକରଣ ଲାଲା ପିଠିରେ ତମ୍ବି ଦୁଇଟି ଓହଳାଇ ଦେଉଥିଲେ। ଦିନବେଳେ ମେକରଣ କେତେକ ସ୍ଥାନରୁ ଭିକ୍ଷା ସଂଗ୍ରହ କରି ନେଇ ଆସୁଥିଲେ। ତହିଁରୁ ସେ ଦୁଇ ଭାଗ ମତି ଓ ଲାଲାକୁ ଦେଉଥିଲେ, ଆଉ ଗୋଟିଏ ଭାଗ ନିଜେ ଖାଉଥିଲେ। ବେଳକୁ କୌଣସି ଭୋକିଲା ଯାତ୍ରୀ ଯଦି ତାଙ୍କ ନିକଟରେ ପହଞ୍ଚିଲେ, ତାକୁ ବି ସେ ନିଜ ଭାଗରୁ ଖାଦ୍ୟ ଦେଉଥିଲେ। କ୍ଷୁଧାର୍ତ୍ତକୁ ଖାଦ୍ୟ ଦେଇପାରୁଥିବାରୁ ପରମ ତୃପ୍ତି ଲାଭ କରୁଥିଲେ। ଦିନେ କଚ୍ଛ ରାଜ୍ୟର ରାଜା ସେହି ଅଞ୍ଚଳକୁ ଶିକାର କରିବାକୁ ଆସିଲେ। ତାଙ୍କୁ ସହିତ ଥିଲେ କେତେକ ରାଜା କର୍ମଚାରୀ। ଦିନେ ରାଜା ସାରାଦିନ ବୁଲି ବୁଲି କୌଣସି ଜନ୍ତୁକୁ ପାଇଲେ ନାହିଁ। ସନ୍ଧ୍ୟା ହେବାକୁ କିଛି ସମୟ ବାକି ଥାଏ। ସେ ମରୁଭୂମିରେ ସେ ମେକରଣଙ୍କ ଗଧ ଓ କୁକୁରକୁ ଦେଖିଲେ। ତାଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ। କର୍ମଚାରୀମାନଙ୍କୁ ପଚାରିଲେ, ଏହି ମରୁଭୂମିରେ ଗଧ ଆଉ କୁକୁର କେଉଁଠୁ ଆସିଲେ? ଏଠାରେ ତ ଚିତାବାଘର ଭୟ ରହିଛି, ତାକୁ ହାବୁଡ଼ାରେ ଏମାନେ ବଞ୍ଚିଛନ୍ତି କିପରି? ଜଣେ ରାଜକର୍ମଚାରୀ ଉତ୍ତର ଦେଲା, ମହାରାଜ, ଏମାନେ ହେଉଛନ୍ତି ସନ୍ନ୍ୟାସୀ ମେକରଣଙ୍କ ପୋଷା ଜନ୍ତୁ। ଏ ଅଞ୍ଚଳର ସମସ୍ତ ପ୍ରାଣୀଙ୍କ ପାଖରେ ଏମାନେ ପରିଚିତ। ମରୁଭୂମିରେ ପାଣି ନ ପାଇ ଛଟପଟ ହେଉଥିବା ପ୍ରାଣୀମାନଙ୍କୁ ଏମାନେ ପାଣି ଯୋଗାଉଛନ୍ତି। କୌଣସି ହିଂସ୍ର ଜନ୍ତୁ ମଧ୍ୟ ଏମାନଙ୍କର ଅନିଷ୍ଟ କରନ୍ତି ନାହିଁ। ରାଜା କହିଲେ, ଆଜି ଶିକାର ତ ହୋଇପାରିଲା ନାହିଁ, ଆମେ ଏତେ ଦୂର ଆସିଛୁ। ଯେତେବେଳେ ସନ୍ନ୍ୟାସୀ ମେକରଣଙ୍କ ସହିତ ଭେଟି ହୋଇଥିବାରୁ ଉଚିତ ହେବ। ତାପରେ ଲାଲା ଆଉ ମତି ଯେଉଁଆଡେ ଗଲେ, ତାଙ୍କ ପଛେ ପଛେ ରାଜା ଓ କର୍ମଚାରୀମାନେ ଚାଲିବାକୁ ଲାଗିଲେ। କିଛି ବାଟ ଗଲା ପରେ ଗୋଟିଏ କୁଡିଆ ପାଖରେ ଲାଲା ଓ ମତି ଅଟକି ଗଲେ। କୁଡିଆ ଭିତରୁ ଜଣେ ବୃଦ୍ଧ ସନ୍ନ୍ୟାସୀ ବାହାରି ନିଜର ଥର ଥର ହାତରେ ଗଧ ପିଠିରୁ ପାଣି ତମ୍ବୁ ଦୁଇଟି ଓହ୍ଲାଇ ଆଣିଲେ ଗଧର ବେକରେ, ଆଉ ସେ ଗୋଟିଏ ମୁଣା ଝୁଲାଇ ଦେଲେ। କୁକୁରକୁ ଚିଠିଟିଏ ଦେଲେ। ତାଙ୍କର ଅଦରକାରୀ ଜିନିଷ ଗୁଡିକର ନାଁ ସେଥିରେ ଲେଖା ଥିଲା। ପାଖ ଗାଁରେ ଦୋକାନୀ ମଧ୍ୟ ଏ ଚିଠି ସହିତ ପରିଚିତ ଥିଲା। ସେ ମେକରଣଙ୍କ ଚିଠି ଅନୁଯାୟୀ ଆବଶ୍ୟକ ଜିନିଷ ଗଧ ବେକରେ ଝୁଲାଉଥିବା ମୁଣାରେ ଭର୍ତ୍ତି କରି ଦେଉଥିଲା। ରାଜା ଏସବୁ ଦୂରରୁ ଦେଖୁଥିଲେ। ସେ ଓ ତାଙ୍କୁ କର୍ମଚାରୀମାନେ ସନ୍ନ୍ୟାସୀ ପାଖରେ ପହଞ୍ଚିଲେ। ପହଞ୍ଚି ନିଜର ପରିଚୟ ଦେଲେ। ମେକରଣ ରାଜାଙ୍କୁ କହିଲେ, ହେ କଚ୍ଛର ରାଜା, ମୁଁ ଆପଣଙ୍କୁ ସ୍ୱାଗତ ଜଣାଉଛି, ମୋ କୁଡିଆ ଭିତରକୁ ଆସନ୍ତୁ। ସେତେବେଳେ ଶୀତ ବଢିବାକୁ ଲାଗିଥାଏ। ମେକରଣ ଦେହ ଶୀତରେ ଥର ଥର ହେଉଥାଏ। ରାଜା ପଚାରିଲେ, ମହାଶୟ, ଏହି ଅଞ୍ଚଳରେ ଆପଣଙ୍କୁ କଣ ଶୀତ ହେଉନାହିଁ? ମେକରଣ କହିଲେ, ଶୀତ ହେଉଛି, କିନ୍ତୁ ଶୀତକୁ ମୁଁ ଡରୁ ନାହିଁ। ଜୀବନର ଶେଷ ପର୍ଯ୍ୟନ୍ତ ପ୍ରାଣୀଙ୍କ ସେଠାରେ ଜୀବନ ବିତାଇବା ହିଁ ମୋର ଇଚ୍ଛା। ରାଜା ନିଜେ କାନ୍ଧରେ ପଡିଥିବା ମଣିମୁକ୍ତା ଖଚିତ ଚଦରଟିକୁ ସନ୍ନ୍ୟାସୀଙ୍କୁ ଦେହରେ ଓଢାଇ ଦେଲେ। ମେକରଣ ଏଥିରେ କିନ୍ତୁ ଖୁସି ହେଲେ ନାହିଁ। ବିନୟର ସହିତ ଚଦରଟି ରାଜାଙ୍କୁ ଫେରାଇ ଦେଲେ। କହିଲେ, ମହାରାଜ, ଏ ସ୍ଥାନରୁ ଶୀତ ଶୋଇବାର ମୁଁ ଯେ ଅଭ୍ୟସ୍ତ ହୋଇଯାଇଛି, ମୋ ପାଇଁ ଏହାର ଆବଶ୍ୟକତା ନାହିଁ। ଅନ୍ୟ କେହି ଦୁଃଖୀ ଲୋକଙ୍କୁ ଆପଣ ଏହାକୁ ଦାନ କଲେ ମୁଁ ଅଧିକ ଖୁସି ହେବି। ମେକରଣଙ୍କ କଥା ଏପରି କଥା ଶୁଣି ରାଜା ତମ୍ବିଭୂତ ହେଲେ। ଆଗ୍ରହ କରି କହିଲେ, ହେ ସନ୍ନ୍ୟାସୀ, ଆପଣ ମୋତେ ଅନ୍ୟ କୌଣସି ଜିନିଷ
2: ଜିନିଷ ମାଗନ୍ତୁ, ମୁଁ ତାହା ଆପଣଙ୍କୁ ଦାନ କରିବି। ସନ୍ୟାସୀ କହିଲେ, ହଁ, ମୁଁ କେବଳ ଗୋଟିଏ ଜିନିଷ ଆପଣଙ୍କୁ ମାଗିବି, ତାହା ହେଲା ଆଜିଠାରୁ ଏହି କଚ୍ଛ ଭୂମିରେ ଆପଣ ଆଉ କେବେ ଶିକାର କରିବେ ନାହିଁ, ଫଳରେ ଏହି ସ୍ଥାନରେ ପ୍ରାଣୀମାନେ ସ୍ୱଚ୍ଛନ୍ଦରେ ବିଚରଣ କରିପାରିବେ, ଜଙ୍ଗଲର ମଧ୍ୟ ସୁରକ୍ଷିତ ରହିବ। ମେକରଣ କଥା ଶୁଣି ରାଜା କହିଲେ, ହେ ସନ୍ୟାସୀ, ମୁଁ ଆପଣଙ୍କୁ କଥା ଦେଉଛି, ଆଜିଠାରୁ ଏହି ଅଞ୍ଚଳରେ ଆଉ କେହି କୌଣସି ପ୍ରାଣୀଙ୍କୁ ଶିକାର କରିପାରିବେ ନାହିଁ। ତାପରେ ରାଜା ନିଜ ଉପାସକୁ ଫେରି ଆସିଲେ। ସେହିଦିନ ଠାରୁ ଆଜି ଯାଏଁ ଏହି ଅଞ୍ଚଳରେ ପ୍ରାଣୀମାନେ ନିର୍ଭୟରେ ବିଚରଣ କରୁଛନ୍ତି, ଏଠାରେ ଶିକାର କରିବା ମନା ହୋଇଛି।

ପିଲାମାନେ ଆଜି ତ ସମୟ ହେଲାଣି, ଘଣ୍ଟାର କଣ୍ଟା ସୂଚାଇ ଦେଲାଣି ଆଜିର ସମୟ। ତାହେଲେ ପିଲେ, ତମକୁ ଆମର ଏଇ କାର୍ଯ୍ୟକ୍ରମ କିପରି ଲାଗୁଛି ମତାମତ ଜଣାଇ ଚିଠି ଦେବାକୁ ଭୁଲି ନଯାଅ। ଯେପରି

ଶ୍ରୋତାଙ୍କୁ ପ୍ରଚାର କଲୁ କୁନି କୁନି ପିଲାମାନଙ୍କ ପାଇଁ ଶିଶୁ ରାଜ୍ୟ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଯୋଜନାରେ ଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସରିତା ପଣ୍ଡା। ଶ୍ରୋତାମାନେ ଆମକୁ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ। ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 700-824-8758। ଟେଲିଫୋନ୍ ନମ୍ବରଟି ଆଉଥରେ କହି ରଖୁଛୁ 700-824-8758।

ସକାଳ 10ଟାରେ ସିନେ ସଙ୍ଗୀତ କାର୍ଯ୍ୟକ୍ରମ, ଦିନ 12ଟାରେ ନାରୀ ଶ୍ରୋତାମାନଙ୍କ ପାଇଁ ନାରୀ ମହଲ କାର୍ଯ୍ୟକ୍ରମ, ଅପରାହ୍ନ 5ଟାରେ ଆରତୀ କାର୍ଯ୍ୟକ୍ରମ, ଅପରାହ୍ନ 5:30ରେ ପ୍ରଗତି ସିଟି କାର୍ଯ୍ୟକ୍ରମ। ସନ୍ଧ୍ୟା 6:10ରେ ହିନ୍ଦୀ ଭକ୍ତି ଗୀତର କାର୍ଯ୍ୟକ୍ରମ, ସମ୍ବଲପୁରୀ ଗୀତ ଶୁଣିପାରିବେ ସନ୍ଧ୍ୟା 6:30ରେ। ରାତି 7:30ରେ କିଷାନ ବାଣୀ କାର୍ଯ୍ୟକ୍ରମ, ରାତି 8ଟାରେ ସିନେ ସଙ୍ଗୀତ କାର୍ଯ୍ୟକ୍ରମ, ରାତି 10ଟାରେ ଗୀତ ଗସଲ କାର୍ଯ୍ୟକ୍ରମ। ଶ୍ରୋତବନ୍ଧୁ, ଏଥିଲା ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା। ଆକାଶବାଣୀ ରାଉରକେଲା, ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 8:00। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ ଦିଲ୍ଲୀରୁ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ଟେଲିଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛୁ 8249809672। ଶ୍ରୋତାମାନେ ଶୁଣୁଛନ୍ତି ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ଶୁଣୁଛନ୍ତି ପ୍ରେମଲତା ସାମଲଙ୍କ ରଚନାରୁ। ଏଥର ଶୁଣିବା ଶିଶିରା ଦାସ ଏବଂ ଶ୍ରୀକାନ୍ତ ଦାସଙ୍କ କଣ୍ଠରୁ।

ଶ୍ରୋତାନ୍ଧୁ ପ୍ରଚାର କଲୁ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ। ଶିଳ୍ପୀ ଥିଲେ ଶିଶିରା ଦାସ ଏବଂ ଶ୍ରୀକାନ୍ତ ଦାସ। ଗୀତ ରଚନା କରିଥିଲେ ପ୍ରେମଲତା ସାମଲ। ଶ୍ରୋତାମାନେ ଆମକୁ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି FM ବ୍ୟାଣ୍ଡରେ 102.6 ମେଗାହର୍ଟ୍ଜ ଯୋଗେ। ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଟେଲିଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛୁ 7008248758। ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆରମ୍ଭ କରୁଛୁ ବଣ ପାହାଡ଼ର ଗୀତ କାର୍ଯ୍ୟକ୍ରମରେ କିଷାନ ଗୀତ। ପରିବେଷଣ କରିଛନ୍ତି ପୁରେନ୍ଦ୍ର କିଷାନ ଏବଂ ସାଥୀମାନେ।

ଶ୍ରୋତାବନ୍ଧୁ ପ୍ରଚାର କଲୁ ବଣ ପାହାଡ଼ର ଗୀତ କାର୍ଯ୍ୟକ୍ରମରେ କିଷାନ ଗୀତ ପରିବେଷଣ କଲେ ପୁରେନ୍ଦ୍ର କିଷାନ ଏବଂ ସାଥୀମାନେ ଆକାଶବାଣୀ ରାଉରକେଲା 102.6 FM। ଆସନ୍ତୁ ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ।

ଶ୍ରୋତାଙ୍କ ଆପଣମାନେ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ। ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ଶୁଣିବା କାର୍ଯ୍ୟକ୍ରମର ପ୍ରଥମ ଗୀତ ମହମ୍ମଦ ରଫି ଏବଂ ସାଥୀମାନଙ୍କ କଣ୍ଠରେ। ମଜରୁ ସୁଲତାନପୁରୀଙ୍କ ରଚନା, ସଙ୍ଗୀତ ଦେଇଛନ୍ତି ରବି। କଥାଚିତ୍ର ଚାଇନା ଟାଉନ୍।

0: ସାବିତ୍ରୀ ମୋ ଅଫିସ ଯାଉଛି।
1: ନିଆ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: କାର୍ଯ୍ୟକ୍ରମରେ ଏଥର ଶୁଣିବା ମଜରୁ ସୁଲତାନପୁରୀଙ୍କ ରଚନାରୁ। ସଙ୍ଗୀତ ଦେଇଛନ୍ତି ରାହୁଲ ଦେବ ବର୍ମନ, ଗୀତଟିରେ କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର। କଥାଚିତ୍ର ବାହାରୁ କେ ସ୍ୱପ୍ନେ।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଶ୍ରୋତାମାନେ ଶୁଣୁଛନ୍ତି ସିନେ ସଙ୍ଗୀତ କାର୍ଯ୍ୟକ୍ରମ 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ଏଥର ଶୁଣିବା ମହମ୍ମଦ ରଫି ଏବଂ ଆଶା ଭୋସଲେଙ୍କ ମିଳିତ କଣ୍ଠରେ। ଗୀତ ରଚନା କରିଛନ୍ତି ସାହିର ଲୁଧିଆନଭି, ସଙ୍ଗୀତ ଦେଇଛନ୍ତି ରୋଶନ, କଥାଚିତ୍ର ବହୁ ବେଗମ୍।

ଶ୍ରୋତାନ୍ଧୁ କାର୍ଯ୍ୟକ୍ରମରେ ଏଥର ଶୁଣିବା ମହମ୍ମଦ ରଫିଙ୍କ କଣ୍ଠରେ ହସରତ ଜୟପୁରୀଙ୍କ ରଚନା ସଙ୍ଗୀତ ଶଙ୍କର ଜୟକିଶନ କଥାଚିତ୍ର ଯୋଗ ଗୟା ଆସମାନ।

ନମସ୍କାର ଶ୍ରୋତା ଭଉଣୀ, 102.6 FM ର ନାରୀ ମହଲା କାର୍ଯ୍ୟକ୍ରମର ଆଉ ଏକ ନୂତନ ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ। କାର୍ଯ୍ୟକ୍ରମର ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ମୁଁ ଆପଣଙ୍କ ରେଡିଓ ସାଥୀ ମୋନାଲିସା। ଶ୍ରୋତା ଭଉଣୀ, ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ, ଆଉ ସେମାନଙ୍କ ଭବିଷ୍ୟତକୁ ଗଢ଼ି ତୋଳିବାରେ ବାପା ମାଆର ଭୂମିକା ନିତାନ୍ତ ଆବଶ୍ୟକ। କହିବାକୁ ଗଲେ ମା ହେଉଛି ଘରର ମୁଖ୍ୟ କେନ୍ଦ୍ରବିନ୍ଦୁ, ତେଣୁ ପିଲାର ଶାରୀରିକ, ମାନସିକ, ଆଧ୍ୟାତ୍ମିକ, ବ୍ୟବହାରିକ, ସାମାଜିକ ଓ ତାର ପ୍ରତ୍ୟେକଟି କ୍ଷେତ୍ରରେ ଅଧିକ ଦୃଷ୍ଟି ଦେବା ଉଚିତ, କାରଣ ତାର ସର୍ବାଙ୍ଗୀନ ଉନ୍ନତି ଗଢ଼ି ତୋଳିଥାଏ ଏକ ସୁନ୍ଦର ଭବିଷ୍ୟତ। ଓ ମାଟିଏ ମଧ୍ୟ ଏହା ପ୍ରତି ଅଧିକ ଗୁରୁତ୍ୱ ଦେବା ସହିତ ସଚେତନ ହେଉଛନ୍ତି, କିନ୍ତୁ କେଉଁଠି ନା କେଉଁଠି ଏହା ସତ୍ତ୍ୱେ ମଧ୍ୟ ବର୍ତ୍ତମାନ ସମୟରେ ପିଲାମାନଙ୍କ ମଧ୍ୟରେ ମାନସିକ ଚାପର ପ୍ରଭାବ ଅଧିକ ମାତ୍ରାରେ ପରିଲକ୍ଷିତ ହେଉଅଛି। କାରଣ ବର୍ତ୍ତମାନର ଆଧୁନିକ ଯୁଗକୁ ବୈଷୟିକ ଯୁଗ ବୋଲି ମଧ୍ୟ ଆମେ କହିଥାଉ, ଆଉ ଏହି ବୈଷୟିକ ଯୁଗରେ ଟେକ୍ନୋଲୋଜି, ଇଣ୍ଟରନେଟ୍, ସୋସିଆଲ ମିଡ଼ିଆ ଏହିପରି ଅନେକ ମାଧ୍ୟମ, ଯେଉଁ ମାଧ୍ୟମର ନକାରାତ୍ମକ ପ୍ରଭାବ ସହିତ ପରିବାର ତଥା ସାମାଜିକ ବ୍ୟବସ୍ଥାର ପରିବର୍ତ୍ତନ ଶୈଳୀ ଅଧିକ ଚାପଗ୍ରସ୍ତ କରୁଅଛି ଆଜିର ଛାତ୍ରଛାତ୍ରୀମାନଙ୍କୁ। ତେବେ ଏହିସବୁର ନିରାକରଣର ଉପାୟ ହେଲା ପିଲାର ମନସ୍ତତ୍ତ୍ୱକୁ ବୁଝିବା, କିନ୍ତୁ ଏହି ମନସ୍ତତ୍ତ୍ୱକୁ ବୁଝିବା ଏକ ଛୋଟିଆ ବିଷୟ ନୁହେଁ। ତେବେ ଆସନ୍ତୁ ପିଲାର ମନସ୍ତତ୍ୱକୁ ବୁଝିବାରେ କିପରି ସାମର୍ଥ୍ୟ ହେବା ଏବଂ ଅଭିଭାବକମାନେ ମଧ୍ୟ ଏହା ପ୍ରତି କିପରି ସଚେତନ ହେବା ଏବଂ କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦେଲେ ଏହି ସମସ୍ୟାର ସମାଧାନ ହୋଇପାରିବ, ଏ ସମ୍ପର୍କରେ ଅନେକ କିଛି କଥା ଜାଣିବା ଆଜିର ଆମର କାର୍ଯ୍ୟକ୍ରମରେ। ତେବେ ଆଜିର ଆମର କାର୍ଯ୍ୟକ୍ରମର ବିଷୟବସ୍ତୁ ବର୍ତ୍ତମାନ ସ୍ଥିତିରେ ଛାତ୍ରଛାତ୍ରୀମାନଙ୍କ ମନସ୍ତତ୍ତ୍ୱ ଓ ଅଭିଭାବକମାନଙ୍କ ସଚେତନତା। ତେବେ ଆସନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ଜାଣିବା ଅନେକ କିଛି କଥା ଆଜିର ଆମର ଅତିଥିଙ୍କ ଠାରୁ, କିନ୍ତୁ ତା ପୂର୍ବରୁ ଶୁଣିନେବା ଏହି ସୁନ୍ଦର ଗୀତଟି।

0: ସାର୍ ନମସ୍କାର।
1: ନମସ୍କାର
0: ସାର୍, ଆଜିର ଆମର କାର୍ଯ୍ୟକ୍ରମରେ ଆପଣଙ୍କୁ ଅନେକ ଅନେକ ସ୍ୱାଗତ।
1: ଧନ୍ୟବାଦ ଆଜ୍ଞା।
0: ତେବେ ସାର୍, ଆମେ ତ କାର୍ଯ୍ୟକ୍ରମର ଆଲୋଚନା ସମ୍ପର୍କରେ ଆଗକୁ ଅନେକ କିଛି କଥା ଜାଣିବା। ପ୍ରଥମେ ଆମ ଶ୍ରୋତା ଭଉଣୀମାନଙ୍କୁ ଆପଣଙ୍କର ପରିଚୟଟି ଦିଅନ୍ତୁ।
1: ମୋ ନାଁ ହେଉଛି ଅଶୋକ କୁମାର ପଟ୍ଟନାୟକ। ମୁଁ ବାଇ ପ୍ରଫେସନ୍ ଗୋଟେ ସାଇକୋଲୋଜିଷ୍ଟ, ଆଉ ସାଇକୋଲୋଜିଷ୍ଟ ସାଙ୍ଗେ ସାଙ୍ଗେ ମୁଁ ଜଣେ କାଉନ୍ସିଲର୍, ଯିଏ ସ୍କୁଲ ଲେଭେଲ୍ରେ ଟିନେଜର୍ ଆଡୋଲେସେଣ୍ଟ ଏଇ ପିଲାମାନଙ୍କୁ ନେଇକି ମୁଁ କାମ କରୁଛି। ମୁଁ ଜଣେ ୱାର୍କସପ୍ ଟ୍ରେନର୍, ଯିଏ ଟିଚର୍ସଙ୍କ ପାଇଁ, ପ୍ୟାରେଣ୍ଟସ୍ଙ୍କ ପାଇଁ ଆଉ ଛୁଆମାନଙ୍କ ପାଇଁ ଏ ଏରିଆରେ କାମ କରୁଛି। ଆଉ ମୁଁ ICSE ବୋର୍ଡ଼ର ଜଣେ ସର୍ଟିଫାଇଡ୍ କାଉନ୍ସିଲର୍, ଆଉ ଓଡ଼ିଶାରେ ଏକମାତ୍ର ଲୋକ ଯିଏକି ତାଙ୍କର ହେଲ୍ପଲାଇନ୍କୁ ହ୍ୟାଣ୍ଡେଲ୍ କରୁଛି।
0: ବହୁତ ବଢ଼ିଆ କଥା ସାର୍। ଆପଣ ତ

0: ଅନେକ ଗୁଣର ଅଧିକାରୀ। ତେବେ ସାର୍, ଆଜିର କାର୍ଯ୍ୟକ୍ରମର ଆମେ ବିଷୟବସ୍ତୁ ରଖିଛୁ ବର୍ତ୍ତମାନ ସ୍ଥିତିରେ ଛାତ୍ରଛାତ୍ରୀମାନଙ୍କର ମନସ୍ତତ୍ତ୍ୱ ଓ ଏଥିରେ ଅଭିଭାବକମାନଙ୍କର ସଚେତନତା। ତେବେ ସାର୍, କାର୍ଯ୍ୟକ୍ରମ ସମ୍ପର୍କରେ ତ ଅନେକ କିଛି ଆଲୋଚନା କରିବା, କିନ୍ତୁ ପ୍ରଥମେ ଆମେ ଜାଣିବା ଦରକାର ଏଇ ମନସ୍ତତ୍ତ୍ୱ କ'ଣ।
1: ମନସ୍ତତ୍ୱ କହିଲେ ଆମେ ମଣିଷର ମନ, ଚିନ୍ତାଧାରା, ଭାବନା, ବ୍ୟବହାର ଏସବୁ ବିଷୟରେ ଯେଉଁ ବୈଜ୍ଞାନିକ ବା ବିଜ୍ଞାନ ବେସ୍ଡ ଅଧ୍ୟୟନ ଅଛି, ତ ତାକୁ ଆମେ ବୁଝୁ। ଯଦି ସହଜ ଭାଷାରେ ମୁଁ କହିବି, ମଣିଷ କାହିଁକି ଏମିତି ଭାବେ, କାହିଁକି ଏମିତି ଅନୁଭବ କରେ, କାହିଁକି ଏମିତି ବ୍ୟବହାର କରେ, ଏସବୁକୁ ମାନେ ଯେଉଁ ବିଜ୍ଞାନଟା ବୁଝୁଛି ସେଇଟା ହେଉଛି ମନସ୍ତତ୍ୱ। ଯେମିତିକି ଯଦି ଉଦାହରଣ ମୁଁ ନେବି, ତାହେଲେ ମୁଁ କହିପାରିବି କି ପରୀକ୍ଷା ଆଗରୁ ବହୁତ ଛୁଆ ଆପଣ ଦେଖିଥିବେ ଭୟଭୀତ ହୋଇଯାଆନ୍ତି, ପରୀକ୍ଷା ବାରମ୍ବାର ଦେବା ସତ୍ତ୍ୱେ ବି ଭୟଭୀତ ହୁଅନ୍ତି। ତ ଆପଣ ଭାବନ୍ତୁ ଭୟ କାହିଁକି ଆସୁଛି ମନରେ, ବା ଆପଣ ଭାବନ୍ତୁ ଆପଣ ବହୁତ ଖୁସି ଅଛନ୍ତି କିନ୍ତୁ ତଥାପି ବହୁତ ଏକଲା ଫିଲ୍ କରୁଛନ୍ତି। ତ ରାଗ ହଉ, ଭୟ ହଉ, ଏସବୁ ଜିନିଷକୁ ଯଦି ବୁଝିବା ତାହେଲେ ଏଇ ବିଜ୍ଞାନଟା ହେଉଛି ମନସ୍ତତ୍ତ୍ୱ। ଆଉ ମଣିଷର ମନ ଓ ବ୍ୟବହାରକୁ ବୁଝିବାର ଏହି ପ୍ରକାରର ବିଜ୍ଞାନକୁ ହିଁ ମନସ୍ତତ୍ୱ କୁହାଯାଇପାରିବ।
0: ବହୁତ ବଢ଼ିଆ କଥା ସାର୍, ପ୍ରାଞ୍ଜଳ ଭାବେ ଆପଣ ବୁଝେଇଦେଲେ ଯେ ମନସ୍ତତ୍ୱ କ'ଣ। ତେବେ ସାର୍, ବର୍ତ୍ତମାନ ସ୍ଥିତିରେ ମନସ୍ତତ୍ୱ ଏକ ମୁଖ୍ୟ କାରଣ ବା ବହୁତ ବଡ଼ ପ୍ରଶ୍ନ। ତେବେ ବର୍ତ୍ତମାନ ସ୍ଥିତିରେ ଏହି ମନସ୍ତତ୍ୱକୁ ନେଇକି ଆପଣଙ୍କର ମତ କ'ଣ?
1: ବର୍ତ୍ତମାନ ସ୍ଥିତିରେ ଯଦି ମୁଁ ଛାତ୍ରଛାତ୍ରୀମାନଙ୍କ ଉପରେ କହିବି, ତାଙ୍କର ମାନସିକ ସ୍ଥିତି ଆକ୍ଚୁଆଲି ମୁଁ ବହୁତ ଭଲ ସେ ବିଷୟରେ କହିପାରିବିନି, କାହିଁକିନା ଛାତ୍ରଛାତ୍ରୀମାନେ ଆଜି ଭିତରେ ଭିତରେ ସେମାନେ ଚାପ, ସେମାନଙ୍କୁ ବହୁତ ଚିନ୍ତା ଆଉ ସେମାନଙ୍କର ଗୋଟେ ଅନିଶ୍ଚିତତା ଭିତରେ ରହୁଛନ୍ତି। ଯେହେତୁ ମୁଁ ମାନେ ଟିନେଜର୍ସ ଆଉ ଆଡୋଲେସେଣ୍ଟଙ୍କ ଉପରେ କାମ କରୁଛି, ଏଇଟା ମୁଁ ବହୁତ ମାତ୍ରାରେ ଦେଖିବା ପାଇଁ ପାଉଛି। ଏହାର କାରଣ ଯଦି ମୁଁ କହିବି, ତ ପଢ଼ାର ଚାପ ହୋଇପାରିବ, ଅଭିଭାବକମାନଙ୍କର ଆଜିକାଲି ଯେଉଁ ପ୍ରକାର ଆଶା ରହୁଛି ନିଜ ଛୁଆକୁ ନେଇକରି, ଖାସ କରିକି ତାଙ୍କର ମାର୍କସ୍କୁ ନେଇକରି, ବା କ୍ୟାରିଅର୍ର ଗୋଟେ ଭୟ ସୃଷ୍ଟି ହେଉଛି, ମୁଁ କେବଳ ଇଞ୍ଜିନିୟର ହେବି କି ଡକ୍ଟର ହେବି, ଏ ପ୍ରକାର ଗୋଟେ ରହୁଛି। ତାପରେ ସୋସିଆଲ ମିଡ଼ିଆର ଗୋଟେ ଯଥେଷ୍ଟ ପ୍ରଭାବ ମୁଁ ଦେଖିବା ପାଇଁ ପାଉଛି, ଆଉ ତା ସାଙ୍ଗରେ ଛୁଆମାନେ ବହୁତ ଅଧିକ ସ୍କ୍ରିନ୍ ଟାଇମ୍ ବି ସେଥିରେ ଇନଭଲ୍ଭ ହୋଇଯାଉଛନ୍ତି। ଆଉ ତା ସାଙ୍ଗରେ ଆଉ ଗୋଟେ ଜିନିଷ ଯେଉଁଟାକି ତାଙ୍କୁ ଆକ୍ଚୁଆଲି ଟିକିଏ ଭୟଭୀତ ବି କରାଉଛି ୟା ତାଙ୍କ ଆତ୍ମବିଶ୍ୱାସ ବି କମ୍ କରୁଛି, ସେଇଟା ହେଉଛି ନିଜକୁ ଅନ୍ୟ ସାଙ୍ଗରେ ତୁଳନା କରିବା। ତ ଏଇସବୁ ଜିନିଷ ଯୋଗୁଁ ଯେହେତୁ ସେମାନେ ଛୋଟ ପିଲା ଆଉ ସେମାନେ ସେଇଟାକୁ ପ୍ରପର୍ଲି ହ୍ୟାଣ୍ଡେଲ୍ କରିପାରୁନାହାନ୍ତି, ତେଣୁ ତାଙ୍କର ମାନସିକ ସନ୍ତୁଳନ ପ୍ରଭାବିତ ହେଉଛି। ଅନେକ ଛାତ୍ରଛାତ୍ରୀ ଆଜି ଡେଟ୍ରେ ଯଦି ଦେଖିବା, ସେମାନେ ନିଜ ଭାବନାକୁ ଖୋଲାଖୋଲି ଭାବରେ ସେମାନେ ସେୟାର କରିପାରୁନାହାନ୍ତି, କାହା ସାଙ୍ଗରେ ବାଣ୍ଟି ପାରୁନାହାନ୍ତି। ତ ବାହାରୁ ସେମାନେ ସାଧାରଣ ଦେଖାଯାଉଥିଲେ ମଧ୍ୟ, ମାନେ ଦେଖିକି ଜାଣିବାଟା କଷ୍ଟ, କିନ୍ତୁ ଭିତରେ ଭିତରେ ତାଙ୍କର ସେ ଯେଉଁ ଗୋଟେ ଏକଲା ଫିଲ୍ କରିବା ବା ତାଙ୍କର ଆତ୍ମବିଶ୍ୱାସର ଯେଉଁ ଅଭାବ, ବିଫଳତାର ଭୟ ଆଉ ଅତ୍ୟଧିକ ଚିନ୍ତାରେ ସେମାନେ ସବୁବେଳେ ଗୋଟେ ଷ୍ଟ୍ରଗଲ୍ କରିବାକୁ ମୁଁ ଦେଖିବାକୁ ପାଉଛି। ଆଉ ଏ ଲାଷ୍ଟ 6-7 ବର୍ଷ ଭିତରେ ତ ମୁଁ ଏହା ହିଁ ଦେଖିଛି। ତେଣୁ ମୋ ମତରେ ଏ ସମୟରେ ଯଦି ଛାତ୍ରଛାତ୍ରୀମାନଙ୍କୁ କେବଳ ଭଲ ନମ୍ବର ପାଇଁ ନୁହେଁ, ବରଂ ତାଙ୍କର ଭଲ ମାନସିକ ସ୍ୱାସ୍ଥ୍ୟ, ଭାବନାତ୍ମକ ସମର୍ଥନ ଆଉ ଗୋଟେ ସଠିକ୍ ମାର୍ଗଦର୍ଶନ କରାଯାଇପାରନ୍ତା, ଯେଉଁଟା ତାଙ୍କର ବହୁତ ଅଧିକ ଆବଶ୍ୟକତା ଅଛି, ତାହେଲେ ବହୁତ ଭଲ ହୁଅନ୍ତା। ତ ପରିବାର, ଶିକ୍ଷକ ଏବଂ ସମାଜ ସମସ୍ତେ ଯଦି ମାନେ ଏକାଠି ଭାବରେ ସେମାନଙ୍କୁ ବୁଝିବାକୁ ଚେଷ୍ଟା କରିବେ, ଶୁଣିବେ, ସହଯୋଗ କରିବେ, ତେବେ ସେମାନେ ମାନସିକ ଭାବରେ ଅଧିକ ସୁସ୍ଥ ଓ ଆତ୍ମବିଶ୍ୱାସୀ ନିଶ୍ଚିତ ରୂପେ ହୋଇପାରିବ ବୋଲି ମୋର ଧାରଣା।
0: ଆପଣ ଯେମିତି କହିଲେ, ଆମେ ବାହାରୁ ଦେଖୁଥିବା ଜଣେ ନ୍ୟୁଟ୍ରାଲ ବା ସମାନତା ଲାଗେ, କିନ୍ତୁ ଭିତରୁ ସେ ବହୁତ ଚାପରେ ଥାଏ ଯେଉଁଟାକି ଆମେ ଜାଣିପାରୁନୁ। ତ ଏଇଟା ସାର୍ ଆମେ କେମିତି ଜାଣିପାରିବା ଯେ ଏଇ ଯେଉଁ ମାନସିକ ସ୍ଥିତି ସୁଦୃଢ଼ ନ ରହିବା ବା ମାନସିକ ସ୍ଥିତିରେ ଚାପ ପଡ଼ିବା, ତେବେ କେଉଁ କେଉଁ ଦିଗ ପ୍ରତି ଆମେ ଏଇ ସଚେତନ ହେଲେ ଏଇ ମାନସିକ ସ୍ଥିତିଟା ପିଲାମାନଙ୍କର ଭଲ ରହିବ ବା ଆଜିର ସମୟରେ ପିଲାମାନଙ୍କର ମନସ୍ଥିତିର ପ୍ରଗତି ପାଇଁ କ'ଣ କ'ଣ କରିବା ଉଚିତ?
1: ଆଜିର ସମୟରେ ଯେମିତି ମୁଁ କହିଲି, ଅନେକ ସମସ୍ୟା ପିଲାମାନଙ୍କର ମାନସିକ ସ୍ଥିତିକୁ ପ୍ରଭାବିତ କରୁଛି, ଯେଉଁଟାକି ସର୍ବପ୍ରଥମ ଆକ୍ଚୁଆଲି ପଢ଼ାର ଅଧିକ ଚାପ ଓ ସବୁବେଳେ ଗୋଟେ ଭଲ ନମ୍ବର ଆଣିବାର ଯେଉଁ ଗୋଟେ ପିଲାମାନଙ୍କ ପାଖରେ ଭୟ ରହୁଛି, ସେଇଟା ତାଙ୍କୁ ଗୋଟେ ଷ୍ଟ୍ରେସ୍ ମୋଡ଼କୁ ନେଇଯାଉଛି, ତାଙ୍କ ଉପରେ ଗୋଟେ ବହୁତ ଅଧିକା ଚାପ ସୃଷ୍ଟି କରୁଛି, ଯେଉଁଟାକି ଆକ୍ଚୁଆଲି ଏଭଏଡ୍ କରିପାରନ୍ତି ଆମେ। ଆଉ ଦ୍ୱିତୀୟତଃ ହେଉଛି ଅଭିଭାବକଙ୍କ ଅତ୍ୟଧିକ ଆଶା, କାରଣ ପ୍ରତ୍ୟେକ ପ୍ୟାରେଣ୍ଟସ୍, ମୁଁ ଆପଣ ଯଦି ଏଠି ଗୋଟେ ଏକ୍ସାମ୍ପଲ୍ ଦେବି, ମୁଁ ଆପଣଙ୍କୁ କହିବି, ଗତ ପରଦିନ ଆମେ କାଉନସିଲ୍ର ଗୋଟେ ମିଟିଂରେ ଯେତେବେଳେ କଥାବାର୍ତ୍ତା କରୁଥିଲୁ, ସେତେବେଳେ ସେମାନେ କହିଲେ କି ଜଣେ ପଚାରିଲେ କି ଆପଣଙ୍କ ସ୍କୁଲ୍ରେ 100% କେତେ ଜଣ ଛୁଆ ପାଇଛନ୍ତି, ତ ସେ ସ୍କୁଲ୍ରେ ହାଇଏଷ୍ଟ ଥିଲା 99.2, ଆଉ ଦୁଇ ଜଣ ଛାତ୍ରୀ, ଜଣେ 99.2 ଆଉ ଜଣେ 99 ଆଣିଥିଲେ, ସେ ଯେତେବେଳେ କହିଲେ କି ମାନେ 99, ତ ସେ ସେଠୁ ମଝିରୁ ତାଙ୍କୁ ବନ୍ଦ କରିଦେଇକି କହିଲେ, ମୁଁ ଆପଣଙ୍କୁ 100% ପଚାରିଲି, 99 ମୋର ଦରକାର ନାହିଁ। ଆପଣ ଭାବନ୍ତୁ କି ପ୍ରକାର ଚାପ ପିଲାମାନଙ୍କ ଉପରେ ସୃଷ୍ଟି କରୁଛନ୍ତି। ତେଣୁ ଅଭିଭାବକମାନଙ୍କର ଅତ୍ୟଧିକ ଆଶା ଓ ଅନ୍ୟମାନଙ୍କ ସହିତ ତୁଳନା କରିବା ଦ୍ୱାରା ପିଲାମାନେ ନିଜକୁ ଗୋଟେ ପ୍ରକାର ଏତେ ଷ୍ଟ୍ରେସ୍ଫୁଲ୍ କଣ୍ଡିସନ୍କୁ ନେଇଯାଉଛନ୍ତି ଯେଉଁଠିକି ସେମାନେ ଆକ୍ଚୁଆଲି ତାଙ୍କର ମେଣ୍ଟାଲ୍ ବ୍ଲକ୍ ହୋଇଯାଉଛି, ମାନେ ତାଙ୍କର ବ୍ରେନ୍ କିଛି ଆକ୍ସେପ୍ଟ କରିବା ମୁଡ଼୍ରେ ନଥାଉଛି। ତେଣୁ ସେଇଟା ଗୋଟେ ହେଉଛି। ତୃତୀୟତଃ ହେଉଛି ସୋସିଆଲ୍ ମିଡ଼ିଆ। ଆଜି ଆମେ ମୁଁ ମୋବାଇଲ୍ର ଏଗେନ୍ଷ୍ଟ ନୁହେଁ, କିନ୍ତୁ ସୋସିଆଲ୍ ମିଡ଼ିଆର ଯେଉଁ ୟୁଜ୍ ହେଉଛି ବା ଗୋଟେ ଏତେ ଅଧିକ ସ୍କ୍ରିନ୍ ଟାଇମ୍ ହୋଇଯାଉଛି ଯାହାଦ୍ୱାରା କି ପିଲାମାନଙ୍କର ସେଇଟା ଏଫେକ୍ଟ କରୁଛି, ଯେଉଁଟା ଜାଣିପାରୁନାହିଁ ଆମେ ଅଭିଭାବକ ହିସାବରେ ପିଲା ହିସାବରେ, ସେଇଟା ତାଙ୍କର ଧ୍ୟାନ, ତାଙ୍କର ଶୋଇବା ଆଉ ଏସବୁ, ଆଉ ତାଙ୍କର ଯେଉଁ ଭାବନାତ୍ମକ, ଆମ ବ୍ରେନ୍ର ଗୋଟେ ନ୍ୟାଚୁରାଲ୍ ଡେଭଲପମେଣ୍ଟ ଅଛି, ସେ ଡେଭଲପମେଣ୍ଟକୁ ଏଇଟା ବହୁତ ମାତ୍ରାରେ ପ୍ରଭାବିତ କରୁଛି। ଏହା ସହିତ ପରିବାରରେ, ଯେଉଁଟାକି ପ୍ରାୟ ପ୍ରତ୍ୟେକ ପରିବାରରେ ଆଜିକାଲି ଦେଖାଯାଉଛି, ପରିବାରରେ ସମୟର ଅଭାବ। ଆମେ ସମସ୍ତେ ଏତେ ବ୍ୟସ୍ତ ଯେ ଆମେ ପରିବାରରେ ନିଜ ନିଜ ଭିତରେ ବି କାହାକୁ କେହି ସମୟ ଦେଇପାରୁନା। ଭଲ ଯୋଗାଯୋଗର ଅଭାବ, ଏକାକୀପଣ, ଯେଉଁଟାକି ଆମେ ମାନେ ଏକଲା, ଆମେ ସମସ୍ତଙ୍କ ଭିତରେ ବସିଛେ କିନ୍ତୁ ଆମେ ଏକଲା ଫିଲ୍ କରୁଛେ। ସାଙ୍ଗମାନଙ୍କ ସହ ସମସ୍ୟା, ଆଜିକାଲି କେତେବେଳେ ସାଙ୍ଗ ହେଉଛନ୍ତି, କେତେବେଳେ ଛାଡ଼ି ଯାଉଛନ୍ତି, ବିଭିନ୍ନ ପ୍ରକାର କାରଣ ରହିଛି। ଆଉ ଗୋଟେ ଏକ୍ସଟ୍ରା ଜିନିଷ ମୁଁ ଏଠି କହିବା ପାଇଁ ଚାହିଁବି ଯେ ଗୋଟେ ଭଲ ପାଇବା ଆଉ ଗୋଟେ ଯେ ପ୍ରେମର ଉପାଖ୍ୟାନ ଏବେକାର ଏ ଯେଉଁ ଟିନେଜର ଆଉ ଆପଣଙ୍କର ଆଡୋଲେସେଣ୍ଟ ଛୁଆଙ୍କ ଭିତରେ ଅଛି, ଆଉ କ୍ୟାରିୟର ଅନିଶ୍ଚିତତା, ଏ ସବୁ ମିଶାଇକରି ତାଙ୍କ ଉପରେ ମାନେ ତାଙ୍କର ମନକୁ ଏତେ ମାତ୍ରାରେ ପ୍ରଭାବିତ କରୁଛି ଯେ ବେଳେବେଳେ ଆପଣ ଦେଖିବେ କି ଜଣେ ବହୁତ ଭଲ କରୁଥିଲା କିନ୍ତୁ ଗୋଟେ ପର୍ଟିକୁଲାର ପଏଣ୍ଟରେ ଆସିକି ତା'ର ଯେ ଭଲ ନମ୍ବର ଆଣୁଥିଲା, ଭଲ ପିଲା ଥିଲା, କଥା ଶୁଣୁଥିଲା, ସେ ସବୁରେ କିଛି ନା କିଛି ଆପଣ ବ୍ୟତିକ୍ରମ ଦେଖିବେ। ତେଣୁ ଉପରେ ହେଉଛି କି ସବୁ ପିଲା ଏକ ପ୍ରକାର ନୁହନ୍ତି, କିଛି ପିଲା ତ ଅଛନ୍ତି ଯେଉଁମାନେ ଅନ୍ୟମାନଙ୍କ ସାଙ୍ଗରେ ନିଜ ଭାବନାଟାକୁ ବାଣ୍ଟି ପାରୁଛନ୍ତି, କିନ୍ତୁ ଏମିତି ବହୁତ ପିଲା ଅଛନ୍ତି ଯେମାନେ କାହାକୁ କିଛି କହିପାରୁନାହାନ୍ତି ବା ତାଙ୍କର ପରିବାର ଭିତରେ ସେ ପ୍ରକାରର ସୁଯୋଗ ବି ନାହିଁ। ତେଣୁ ସେମାନେ ଭିତରେ ଭିତରେ ଚିନ୍ତା, ଦୁଃଖ, ଆତ୍ମବିଶ୍ୱାସ ଏସବୁର ଅଭାବ ତାଙ୍କର ଧୀରେ ଧୀରେ ହେଉଛି। ତେଣୁ କୁହାଯାଇପାରେ ଯେ ପରିବାର, ପଢ଼ାର ଚାପ, ସମାଜ ଆଉ ଡିଜିଟାଲ ଜୀବନର ପ୍ରଭାବ, ଏସବୁ କିଛି ମିଶିକି ଆଜିକାର ପିଲାମାନଙ୍କର ମାନସିକ ସ୍ୱାସ୍ଥ୍ୟକୁ ଗଭୀର ଭାବରେ ପ୍ରଭାବିତ କରୁଛି।
0: ସାର୍, ଏଇ ମାନସିକ ଚାପ କଥା ଆମେ ଯେଉଁ ଆଲୋଚନା କରୁଛନ୍ତି, ଏହା ପ୍ରତି ଆମେ କାହାକୁ ଦାୟୀ ଦେବା ବା ଏଇ ଯେଉଁ ପିଲାଙ୍କ ଭିତରେ ମାନସିକ ଚାପ ବା ମନସ୍ତତ୍ତ୍ୱର ଯେଉଁ ପରିମାପଟା ଠିକ୍ ରହେନି, ଆମେ କାହାକୁ ଦାୟୀ ଦେବା? ଏଠି
1: ଦାୟୀ ଯଦି କାହାକୁ କରିବା, ଏମିତି ଜଣେ କାହାକୁ ଦାୟୀ କରିବାଟା ତ ମୋତେ ଲାଗୁନି ସମ୍ଭବ ଅଛି, କିନ୍ତୁ ସମସ୍ୟା ପାଇଁ ପରିବାର ଦାୟୀ ହେଇପାରେ, ବିଦ୍ୟାଳୟ ବି ଦାୟୀ ହେଇପାରେ, ସମାଜ ନିଶ୍ଚିତ ରୂପେ ଦାୟୀ ହେଇପାରିବ, ଆଉ ଆଜିକାଲିର ଯେଉଁ ଡିଜିଟାଲ ପରିବେଶ ଅଛି ସମସ୍ତଙ୍କର କିଛି ନା କିଛି ଭୂମିକା ରହୁଛି। ଅନେକ ସମୟରେ ଅଭିଭାବକମାନେ ଅଜାଣତରେ ପିଲାଙ୍କ ଉପରେ ଅଧିକ ଆଶା ଆଉ ଯେମିତି ମୁଁ କହିଲି କି ଚାପ ଦେଇଥାନ୍ତି, କେବଳ ନମ୍ବରକୁ ଆଉ ତାଙ୍କର ସଫଳତାକୁ ହିଁ ସେମାନେ ଗୁରୁତ୍ୱ ଦେଇଥାନ୍ତି, କିନ୍ତୁ ପିଲାଙ୍କର ଯେଉଁ ନିଜର ଭାବନା ଅଛି, ନିଜର ଗୋଟେ ଚିନ୍ତା ଅଛି, ତାକୁ ଶୁଣିବା ପାଇଁ କାହା ପାଖରେ ଆକ୍ଚୁଆଲି ସମୟ ନଥାଏ, ବା ସମୟ ଯଦି ଶୁଣୁଛନ୍ତି ବି ତାକୁ କୌଣସି ନା କୌଣସି ଉପାୟରେ ସେମାନେ କହନ୍ତି ଆମେ ଯେହେତୁ ତୋର ପ୍ୟାରେଣ୍ଟସ୍ ଆଉ ବଡ଼ ଅଛୁ, ଆମେ ଦୁନିଆ ଦେଖିଛୁ, ତେଣୁ ସେଇଟା କୌଣସି ମାତ୍ରାରେ ଓଭରଲ୍ୟାପ୍ ହୋଇଯାଏ। ତେଣୁ ପିଲାର ନିଜର ନିଜସ୍ୱ ଚିନ୍ତାଧାରା ବା ନିଜର ଇଣ୍ଟରେଷ୍ଟ ଏଗୁଡ଼ା ସବୁ ଉପରେ ବିଶେଷ କରି ଧ୍ୟାନ ଦିଆଯାଉନି। ସେପରି କେତେକ ବିଦ୍ୟାଳୟରେ ପାଠପଢ଼ା ଭଲ କରିବେ, ରିଜଲ୍ଟ ଭଲ କରିବେ, ସେସବୁ ଆଶା ରଖିକି ସେମାନେ ପାଠପଢ଼ା ପାଇଁ ବହୁତ ଷ୍ଟ୍ରିକ୍ଟ, ଯେଉଁଟାକି ବହୁତ ଭଲ, କିନ୍ତୁ ତା ସାଙ୍ଗେ ସାଙ୍ଗେ ସେମାନଙ୍କର ଯେଉଁ ମାନସିକ ସ୍ୱାସ୍ଥ୍ୟ ଛୁଆମାନଙ୍କ ଉପରେ ଧ୍ୟାନ ଦେବା କଥା, ସେଇଟା କେଉଁଠି ନା କେଉଁଠି ମୋତେ ଲାଗୁଛି ଟିକିଏ କମ୍ ଅଛି। ସୋସିଆଲ୍ ମିଡ଼ିଆ, ମୋବାଇଲ୍ର ଅତ୍ୟଧିକ ବ୍ୟବହାର ମଧ୍ୟ ପିଲାମାନଙ୍କର ମନରେ ଗୋଟେ ତୁଳନା, ଯେଉଁଟା ମାନେ ସେଇ ମୁଡ଼୍କୁ ଆସିଲେ କ'ଣ ହେବ କି ଆପଣ ସବୁବେଳେ ନିଜକୁ ଅନ୍ୟ ସାଙ୍ଗରେ ତୁଳନା କରିବେ, କିନ୍ତୁ ଆମେ ଭୁଲି ଯାଉଛେ ଯେ ଭଗବାନଙ୍କର ଏ ସୃଷ୍ଟିରେ ଆମେ ସମସ୍ତେ ଜଣେ ଜଣେ ମାନେ ବହୁତ ୟୁନିକ୍ ଲୋକ ଆମେ, ଆଉ ଭଗବାନ ଆମ ସମସ୍ତଙ୍କ ଭିତରେ କିଛି ନା କିଛି ଭଲ ଗୁଣ, ଖରାପ ଗୁଣ ଦେଇଛନ୍ତି। ତ ଭଲ ଗୁଣକୁ ଆଇଡେଣ୍ଟିଫାଇ କରିବା ପାଇଁ ଆମେ ଯେଉଁ ନିଜ ଉପରେ ଆକ୍ଚୁଆଲି ଆମର ଚିନ୍ତାଧାରାଟା ହେବା କଥା, କିନ୍ତୁ ସେଇଟା ଆମେ ଭୁଲି ଯାଇକି ଆମେ କ'ଣ କରୁଛେ କି ଆମେ ଆଉ ଜଣଙ୍କ ସାଙ୍ଗରେ ନିଜକୁ ତୁଳନା କରୁଛନ୍ତି। ତେଣୁ ସେଇ ଦୃଷ୍ଟିରେ ଯଦି ଆମେ ଦେଖିବା, ଏଇ ସବୁ ଜିନିଷ ମିଶାଇଲେ ଆମେ ଦେଖିବା ଯେ ପିଲାଙ୍କର ମନରେ ଗୋଟେ ତୁଳନାତ୍ମକ ସାଙ୍ଗରେ ଅସନ୍ତୋଷ ବି ହେଉଛି, ଆଉ ଗୋଟେ ସେମାନେ ଧୀରେ ଧୀରେ ଏଇ ଯେଉଁ ପରିବାରର ଗୋଟେ ଗୋଟେ ସହଯୋଗିତା ଅଛି, ଗୋଟେ ପରିବାର ଭିତରର ଆମେ ସମସ୍ତଙ୍କ ଭିତରେ ଗୋଟେ ପ୍ରକାରର ନିଜତ୍ୱ ବା ନିଜର ଗୋଟେ ଫିଲିଙ୍ଗ ଅଛି, ସେଠୁ ଟିକେ ଦୂରେଇ ଯାଉଛନ୍ତି। ଏହା ସହିତ ଆଜିର ବ୍ୟସ୍ତ ଜୀବନରେ ଯେମିତି କହିଲି ପରିବାର ଭିତରେ ଖୋଲାମିଲା କଥାବାର୍ତ୍ତା ଦେଖିବାଟା ବହୁତ ମାତ୍ରାରେ କମିଯାଇଛି, ଏସବୁ ମିଶାଇଲେ ପିଲାଙ୍କ ମନରେ ଗୋଟେ ଗଭୀର ପ୍ରଭାବ କେଉଁଠି ନା କେଉଁଠି ପଡ଼ୁଛି। ଏଇଠି ମୁଁ ଟିକେ ଆଉ ଏକ୍ସଟ୍ରା ଆପଣଙ୍କୁ କହିବା ପାଇଁ ଚାହିଁବି କି ଶ୍ରୀ ଅରବିନ୍ଦଙ୍କର ଗୋଟେ କନସେପ୍ଟ ଅଛି ସର୍ବାଙ୍ଗୀଣ ଶିକ୍ଷା, ଯେଉଁଥିରେ କି ସେ ମୂଳରୁ କହି ଆସୁଛନ୍ତି, ଗୋଟେ ଇଂଲିଶରେ ଆମେ ଇଣ୍ଟିଗ୍ରାଲ ଏଜୁକେସନ୍ କହୁଛେ, ସେଇଟାକୁ ଯଦି ଦେଖିବା ସେଥିରେ ସେ କେବେ ବି କେବଳ ନମ୍ବର ଆଉ କେବଳ ଏକାଡେମିକାଲି ଆପଣ ଭଲ କରିବେ ତା ଉପରେ ଗୁରୁତ୍ୱ ଦେଇନାହାନ୍ତି। ସେ ସବୁବେଳେ କହିଛନ୍ତି ବା ତାଙ୍କ ମତ ଅନୁସାରେ ଶିକ୍ଷା କେବଳ ପୁସ୍ତକ ଜ୍ଞାନ କିମ୍ବା ଭଲ ନମ୍ବର ପାଇବାରେ ସୀମିତ ନୁହେଁ, ବରଂ ପିଲାମାନଙ୍କର ଶାରୀରିକ, ମାନସିକ, ଭାବନାତ୍ମକ, ନୈତିକ ଓ ଆଧ୍ୟାତ୍ମିକ ବିକାଶକୁ ତାଙ୍କ ହିସାବରେ ସମାନ ରୂପରେ ଗୁରୁତ୍ୱ ଦେଲେ ଆମେ ଆଜି ଯେଉଁ କହୁଛେ ଜଣେ ଭଲ ମଣିଷ, ଯେମିତି ସମସ୍ତେ ଘରେ କହୁଛନ୍ତି ମୋ ଛୁଆଟା ଗୋଟେ ଭଲ ମଣିଷ ହେଇକି ବାହାରୁ, ତ ସେ ଯେଉଁ ଭଲ ମଣିଷ ହେଇକି ବାହାରୁ ସେଇଟା ସେତେବେଳେ ହେଇପାରିବ ଯେତେବେଳେ ଆମେ ସର୍ବାଙ୍ଗୀଣ ଶିକ୍ଷାର ଏଇ କନସେପ୍ଟ ଉପରେ ଧ୍ୟାନ ଦେବା। ଆଜିର ସମୟରେ ଅନେକ ଛାତ୍ରଛାତ୍ରୀ ଆପଣ ଦେଖିବେ ସେମାନେ ବହୁତ ଆଙ୍ଗସିୟସ୍ ଅଛନ୍ତି ବା ଷ୍ଟ୍ରେସ୍ଫୁଲ୍ ଅଛନ୍ତି, ବହୁତ ଚାପରେ ଅଛନ୍ତି ବା ଇମୋସନାଲ୍ ବାଲାନ୍ସ ତାଙ୍କର ନାହିଁ, ସେମାନେ ମାନେ କୌଣସି ପରିସ୍ଥିତିରେ ଗିଭ୍ ଅପ୍ ବହୁତ ଜଲ୍ଦି କରିଦେଉଛନ୍ତି, ଛାଡ଼ି ଦେଉଛନ୍ତି ଜିନିଷ ଗୁଡ଼ାକୁ, ତ ଏସବୁ ସମସ୍ୟା ସେମାନେ ଅଛନ୍ତି। ଯଦି ସର୍ବାଙ୍ଗୀଣ ଶିକ୍ଷା ଦିଆଯାଇପାରନ୍ତା ଯେଉଁଥିରେ କି ଲାଇଫ୍ ସ୍କିଲ୍ ଶିଖା ହେଉଛି ବା ଡିସିପ୍ଲିନ୍ ଶିଖା ହେଉଛି, ତାହେଲେ ଏ ଦ୍ୱାରା ପିଲାମାନେ ଏ ସମସ୍ୟାରୁ କେବଳ ନିର୍ଯାତ ପାଇବେନି, ତା ସାଙ୍ଗେ ସାଙ୍ଗେ ସେମାନେ କମ୍ ସେ କମ୍ ଏଇସବୁ ତାଙ୍କ ଜୀବନରେ ଯଦି କୌଣସି ପ୍ରକାର ନେଗେଟିଭ୍ ପରିସ୍ଥିତି ଆସୁଛି ବା ବିପରୀତ ପରିସ୍ଥିତି ଆସୁଛି ତାହେଲେ ସେମାନେ ସେଇଟାକୁ ଖୁବ୍ ଭଲ ଭାବରେ ହ୍ୟାଣ୍ଡେଲ୍ ବି କରିପାରିବେ। କିନ୍ତୁ ଏ ପ୍ରକାରର ଏଜୁକେସନ୍ ପାଇଁ ଶିକ୍ଷକ କେବଳ ପଢ଼ିବେ ସେଇଟା ନୁହେଁ, ସେଇଠି ଶିକ୍ଷକଙ୍କର ରୋଲ୍କୁ ଟିକେ ଆମ ଆଗକୁ ନେଇଯିବା, ସେମାନଙ୍କୁ ଜଣେ ଭଲ ଗାଇଡ୍ ହେବା ପାଇଁ ପଡ଼ିବ ଆଉ ମେଣ୍ଟରିଂ କରିବା ପାଇଁ ପଡ଼ିବ। ଯଦି ସେମାନେ କରିବେ ତାହେଲେ ସେମାନେ ପିଲାମାନଙ୍କ ଭିତରେ ଥିବା ଗୁଣ, ସୃଜନଶୀଳତା, ସ୍ୱତନ୍ତ୍ର ଚିନ୍ତାଧାରାକୁ ବିକଶିତ କରିବା ପାଇଁ ସେମାନେ ନିଶ୍ଚିତ ରୂପେ ସଫଳ ହେବେ। ଆଉ ଏହାର ସମାଧାନ ପାଇଁ ଦରକାର ହେଉଛି ପ୍ରଥମେ ପିଲାଙ୍କୁ ଶୁଣିବା। ଆଜି ଡେଟ୍ରେ ଟିକେ ପିଲାଙ୍କୁ ଶୁଣିବା, ସମସ୍ତେ କହିବା ପାଇଁ ବ୍ୟସ୍ତ କିନ୍ତୁ ଶୁଣିବା ପାଇଁ ଟିକେ ଟିକେ ସମସ୍ତେ ପଛଘୁଞ୍ଚା ଦିଅନ୍ତି, ତେଣୁ ପିଲାଙ୍କୁ ଶୁଣିବା ବୁଝିବା ନିତ୍ୟାନ୍ତ ଆବଶ୍ୟକ। ସେମାନଙ୍କୁ କେବଳ ପଢ଼ା ପାଇଁ ନୁହେଁ ଭଲ ମଣିଷ ଭାବେ ଗଢ଼ି ଉଠିବା ପାଇଁ ସହଯୋଗ କରିବା ଦରକାର, ଯେଉଁଟାକି ବହୁତ ଆଗରୁ ଆମର ବାପା ମା ମାନେ ଏତେ ଶିକ୍ଷିତ ନଥିଲେ ବି ସେମାନେ ସବୁବେଳେ କହି ଆସୁଥିଲେ। ଅଭିଭାବକମାନେ ପିଲାମାନଙ୍କ ସହିତ ଟିକେ ସମୟ କାଟିବା ଦରକାର ଆଉ ଭଲ ଭାବରେ କଥା ହେବା ଦରକାର, ତୁଳନା କରିବାଟା ଯଦି ଯେଉଁଟାକି ଘରେ ଘରେ ହେଉଛି ସେଇଟା ଟିକେ ଯଦି ଏଡ଼େଇ ଦେଇପାରିବା ଆଉ ଶିକ୍ଷକମାନେ ମଧ୍ୟ ପିଲାମାନଙ୍କୁ ଯଦି ବୁଝିକିରି ସହଯୋଗମୂଳକ ପରିବେଶ ଦେବେ ତେବେ ନିଶ୍ଚିତ ରୂପେ ପିଲାମାନେ ମାନସିକ ଭାବେ ଅଧିକ ସୁସ୍ଥ, ଆତ୍ମବିଶ୍ୱାସୀ ଆଉ ସକାରାତ୍ମକ ହୋଇପାରିବେ ବୋଲି ମୋର ଆଶା।
0: ବହୁତ ବଢ଼ିଆ କଥା ସାର୍ ଆପଣ ବୁଝେଇଲେ ଯେ ଗୋଟିଏ ମନତତ୍ତ୍ୱକୁ ପିଲାର ବୁଝିବାକୁ ହେଲେ ଆମକୁ ସମସ୍ତ ଦିଗ ପ୍ରତି ସଚେତନ ହେବାକୁ ପଡ଼ିବ, ଏବଂ ଖାସ୍ କରି ଆପଣ ଯେମିତି କହିଲେ ବର୍ତ୍ତମାନ ସମୟରେ ଅଭିଭାବକମାନଙ୍କ ପାଖରେ ସମୟର ଅଭାବଟା ପିଲାମାନଙ୍କ ଉପରେ ବେଶୀ ପ୍ରଭାବ ପକାଉଛି, କାହିଁକି ନା ସେମାନେ ଯେତେବେଳେ କିଛି କହିବାକୁ ଚାହୁଁଛନ୍ତି ବା କିଛି ତାଙ୍କର ଅନୁଭୂତିକୁ ଯେତେବେଳେ ବିଚାର କରିବାକୁ ଚାହୁଁଛନ୍ତି ଆମ ପାଖରେ ସମୟ ନଥାଏ, ଏଇଟା ଗୋଟେ ବର୍ତ୍ତମାନର ବହୁତ ବଡ଼ ସମସ୍ୟା। ତା ସହିତ ମାନସିକ ତତ୍ତ୍ୱକୁ ଯଦି ଆମେ ପିଲାର ବୁଝିବାକୁ ହେବ କେବଳ ଯେ ମନକୁ ବୁଝିବା ତା ନୁହେଁ, ତାର ଶାରୀରିକ, ଆଧ୍ୟାତ୍ମିକ ତଥା ଆବେଗିକ ସମସ୍ତ କ୍ଷେତ୍ରରେ ବା ସମସ୍ତ ଦିଗ ପ୍ରତି ମଧ୍ୟ ଆମେ ସଚେତନ ହେବା ଆବଶ୍ୟକ, ଏବଂ ଏଇ ଦିଗ ପ୍ରତି ଯଦି ଆମେ ସଚେତନ ହେବା ତାହେଲେ ତାର ମନତତ୍ତ୍ୱ ଯେଉଁ ଜିନିଷଟି ରହିଛି ତାକୁ କିଛି ମାତ୍ରାରେ ଆମେ ଭଲ ଭାବେ ବୁଝିପାରିବା। ତେବେ ସାର୍ ଆମେ ତ ଅନେକ କିଛି କଥା ଆଲୋଚନା କଲେ, ଆମେ କାହାକୁ ଦାୟୀ ତ ଏଇଠି କରିପାରିବାନି, ଏଠାରେ ଅନୁଷ୍ଠାନ, ପରିବାର ସମସ୍ତେ ଆମେ ଦାୟୀ, ତାହେଲେ ନିଶ୍ଚିତ ଭାବେ କହିବେ ଯେହେତୁ ପରିବାରର କେନ୍ଦ୍ରବିନ୍ଦୁ ହେଉଛି ଗୋଟେ ମା, ତେଣୁ ମା ତଥା ବାପା ଆମର ପରିବାରଟିକୁ ଚଳାନ୍ତି, ତେଣୁ ଗୋଟେ ପିଲାର ଅଭିଭାବକ ହିସାବରେ ସେମାନଙ୍କୁ କ'ଣ ସବୁ ସଚେତନତା ଏ ବିଷୟ ଉପରେ ଅବଲମ୍ବନ କରିବାକୁ ପଡ଼ିବ?
1: ଆପଣ ଗୋଟେ ବହୁତ ଭଲ ଜିନିଷ ପଚାରିଲେ। ଆକ୍ଚୁଆଲି ଯଦି ଦେଖିବେ ଅଭିଭାବକମାନଙ୍କର ସେ ଯେମିତି କହନ୍ତି ଇଂଲିଶରେ ଚାରିଟି ଷ୍ଟାର୍ଟସ୍ ଆଟ୍ ହୋମ୍, ଘର ଭିତରେ ଅଭିଭାବକମାନଙ୍କର ରୋଲ୍ ବହୁତ ବଡ଼ ଆଉ ବହୁତ ଗୁରୁତ୍ୱପୂର୍ଣ୍ଣ ବି। ପିଲାମାନଙ୍କର ମାନସିକ ସ୍ୱାସ୍ଥ୍ୟ ଭଲ ରହିବା ପାଇଁ ଘରର ପରିବେଶ ସୁରକ୍ଷିତ ରହିବା ଦରକାର, ସ୍ନେହପୂର୍ଣ୍ଣ ରହିବା ଦରକାର ଆଉ ବୁଝାମଣା ଭିତ୍ତିକ ହେବା ଦରକାର। ଯେହେତୁ ସମୟ ନାହିଁ ତେଣୁ ଏଇ ଜିନିଷ ଗୁଡ଼ା ଟିକେ ଆଜିକାଲି ହେଇପାରୁନି। ଅଭିଭାବକମାନେ ପିଲାମାନଙ୍କୁ କେବଳ ନମ୍ବର କିମ୍ବା ସଫଳତାର ମାନେ ସେଇ ଦ୍ୱାରା ମାପିବାଟା ଉଚିତ ନୁହେଁ। ପ୍ରତ୍ୟେକ ପିଲାର ନିଜସ୍ୱ କ୍ଷମତା ଅଛି, ରୁଚି ଅଛି, ତାର ନିଜର ଗତି ଅଛି, ଯେଉଁଟାକୁ ଆମେ ସେଲ୍ଫ ଲର୍ଣ୍ଣିଂର ସ୍ପିଡ୍ କହୁଛେ। ସବୁ ପିଲା ଏକ ପ୍ରକାରର ନୁହନ୍ତି, ତେଣୁ ଯଦି ସେମାନଙ୍କୁ ଆମେ ତୁଳନା ନ କରିକି ତାକୁ ଆମେ କୌଣସି ପ୍ରକାରର ଉତ୍ସାହିତ କରିପାରିବା ଆଉ ତାକୁ ସପୋର୍ଟ କରିପାରିବା ତାହେଲେ ମୁଁ ଭାବୁଛି କି ସେ ପିଲା ନିଜର ସେଲ୍ଫ କନଫିଡେନ୍ସ ଲୁଜ୍ କରୁଛନ୍ତି, ସେଇଟା କୌଣସି ପିଲାର ମନରେ ସେଇଟା ଆସିବନି। ଦ୍ୱିତୀୟ ହେଉଛି ପିଲାମାନଙ୍କ ସହ ପ୍ରତିଦିନ କିଛି ସମୟ ଖୋଲାମେଲା ଭାବେ କଥା ହେବା ଉଚିତ, ଯେଉଁଟାକି ଧୀରେ ଧୀରେ ଆମର ପରିବାରରେ ଦେଖାଯାଉନି। ଘର ଭିତରେ ଆପଣ ଭାବନ୍ତୁ, ମାଆ ବାପାଙ୍କୁ କିଛି କହିବା ପାଇଁ ଚାହୁଁଛନ୍ତି, ସକାଳୁ ଯଦି କହିବା ପାଇଁ ଚାହୁଁଛନ୍ତି, ବାପା କହୁଛନ୍ତି ଯେ ମୁଁ ଫେରେ ଅଫିସରୁ, ସନ୍ଧ୍ୟାବେଳେ କଥା ହେବା, ସେ ଜିନିଷଟା ଯଦି ମା ମନେ ରଖିଲେ ସନ୍ଧ୍ୟାବେଳେ କଥା ହେଲେ, ଆଉ ଯଦି ମନେ ନ ରଖିପାରିଲେ ତାହେଲେ କଥା ହେଇପାରିଲେନି। ତେଣୁ ସମୟର ଅଭାବ ହିଁ ଏଇଟା ଗୋଟେ ବିରାଟ ବଡ଼ ବ୍ୟବଧାନ ମଝିରେ ଗୋଟେ ଗ୍ୟାପ୍ କ୍ରିଏଟ୍ କରୁଛି। ଆଉ ଦ୍ୱିତୀୟ କଥା ହେଲା ଆମର ଯେଉଁ ଶୁଣିବା ଶକ୍ତିଟା ଧୀରେ ଧୀରେ କମିଯାଇଛି, ଶୁଣିବା ଶକ୍ତିଟା କମିଯାଇଛି। କାହିଁକିନା ମନେକର ଆପଣ ଭାବନ୍ତୁ, ଗୋଟେ ଛୁଆ ଆସିଲା ସ୍କୁଲରୁ, କହିଲା ମା ଆଉ କାଲି ଆପଣଙ୍କୁ ପ୍ରିନ୍ସିପାଲ ମ୍ୟାଡ଼ାମ ସ୍କୁଲକୁ ଡାକିଛନ୍ତି। ଏତିକି କହିଲା, ଆ ପରେ କ'ଣ ପାଇଁ ଡାକିଛନ୍ତି କହିବା ଆଗରୁ ସେ ଛୁଆକୁ ମାନେ ମା ରେଡି ହେଇଗଲେ କହିବା ପାଇଁ, ମୁଁ ଜାଣିଛି ତୁ ନିଶ୍ଚୟ କିଛି ବଦମାସି କରିଥିବୁ, ତୁ ତ ଏମିତି ଦୁଷ୍ଟ ପିଲା ଇତ୍ୟାଦି ଇତ୍ୟାଦି। ତ ଯେତେବେଳେ ଆପଣ ଗୋଟେ ଜଜମେଣ୍ଟାଲ ମୁଡ଼କୁ ଆସିଯାଉଛନ୍ତି ଆଉ ସେ ପିଲାକୁ ଆପଣ ସୁଯୋଗ ଦେଉନାହାନ୍ତି ପୁରା କଥାଟା କହିବା ପାଇଁ, ଧୀରେ ଧୀରେ ପିଲା ଭାବେ ଯେ ମୁଁ ଯେତେବେଳେ କହିଲେ ମୋ ମା ପାଖରେ ସମୟ ନେବେ, ସେ ଶୁଣିବନି ବା ମୋତେ ସେ ଗାଳି ଦେବ ବା ଦୋଷୀ ସାବ୍ୟସ୍ତ କରିବ, ତେଣୁ ସେ କ୍ଷେତ୍ରରେ ମୋର ନ କହିବାଟା ଭଲ। ତେଣୁ ଆପଣଙ୍କର ପ୍ରଶ୍ନର ଉତ୍ତର ଏଇଟା ହେଇପାରେ, ଯଦି ଆମେ ତାଙ୍କୁ ଶୁଣିବା, ଧୈର୍ଯ୍ୟ ଧରିକି ଶୁଣିବା, ଜଜମେଣ୍ଟାଲ ହେବାନି, ତାଙ୍କୁ କୌଣସି ଜିନିଷରେ ପଏଣ୍ଟ ଆଉଟ୍ କରିବାନି, ଯଦିଓ ତାଙ୍କର ଭୁଲ ଅଛି, ଯଦି ଆମେ କହିବା ହଁ ବାପା ମଣିଷ କାମ କଲେ ଭୁଲ ହେଇଯାଏ ଆଉ ଏଥର ତୁ କରିଦେଲୁ, ମନେ ରଖ ଏଥିରୁ ଶିକ୍ଷା ହେଉଛି କି ଆମେ ଆଗକୁ ଏଇ ଭୁଲଟା ଆଉ ଥରେ କରିବାନି, ତ ମୋତେ ଲାଗୁଛି କି ନିଶ୍ଚୟ ପିଲାମାନଙ୍କ ଭିତରେ ଗୋଟେ ପରିବର୍ତ୍ତନ ଆସିପାରନ୍ତା। ତାପରେ ମୁଁ କହିବି ମୋବାଇଲ ଆଉ ସୋସିଆଲ ମିଡ଼ିଆ, ଯେଉଁଟାକି ଆଜିର ଡେଟ୍ରେ ମାନେ ଆମର ଲାଇଫଷ୍ଟାଇଲର ଗୋଟେ ଅଙ୍ଗ ଏଇଟା। ଯଦି ଆମେ କହିବା ଯେ ଆମେ ମୋବାଇଲ ବିଲକୁଲ ଛୁଇଁବାନି, ତାହେଲେ କେଉଁଠି ନା କେଉଁଠି ତାର ଯେଉଁ ଆଡ଼ଭାଣ୍ଟେଜ୍ ଆମକୁ ମିଳିବା କଥା ସେଇଟା ଆମକୁ ମିଳିବନି। ତେଣୁ ସେଇଟା ଆମ ଜୀବନରେ ନିହାତି ଭାବରେ ରହିବ, କିନ୍ତୁ ସେଇଟା ଗୋଟେ ସନ୍ତୁଳିତ ତାର ୟୁଟିଲାଇଜେସନ୍ ହେବା ଦରକାର। ମାନେ ମେଜରିଟି ପ୍ୟାରେଣ୍ଟସ୍ ଜାଣିନାହାନ୍ତି କି ତାଙ୍କ ଛୁଆ କେତେ ସମୟ ସେଇଟା ୟୁଜ୍ କରୁଛନ୍ତି। ଆଉ ଯେହେତୁ ମୁଁ ଜଣେ ସାଇକୋଲୋଜିଷ୍ଟ ଆଉ କାଉନ୍ସିଲର୍, ତେଣୁ ମୋ ପାଖକୁ ଛୁଆମାନେ ଆସନ୍ତି ଏକ୍ସେସ୍ ୟୁଜ୍ ଅଫ୍ ସ୍କ୍ରିନ୍ ଟାଇମ୍ ପାଇଁ, ସେମାନେ ଦିନରେ 6 ଘଣ୍ଟା 8 ଘଣ୍ଟା ୟୁଜ୍ କରନ୍ତି। ଯଦି ମୁଁ ବାୟୋଲୋଜିକାଲି କହିବି, ଏଇଟା ତାଙ୍କର ବ୍ରେନ୍କୁ ଏତେ ମାତ୍ରାରେ ପ୍ରଭାବିତ କରେ କି ତାଙ୍କର ଯେଉଁ ନ୍ୟାଚୁରାଲ ଡେଭଲପମେଣ୍ଟ ହେବା କଥା ସେଗୁଡ଼ା ସବୁ ନ ହେଇକି ସେଗୁଡ଼ା ବିଭିନ୍ନ ବିଭିନ୍ନ ପ୍ରକାରର ଯେଉଁ ପ୍ରକାର ଜିନିଷ ସେମାନେ ଦେଖୁଛନ୍ତି ତାଙ୍କର ସ୍କ୍ରିନ୍ରେ, ତ ସେହି ପ୍ରକାରର ସେଗୁଡ଼ା ହେଇଯାଏ। ତେଣୁ ଅଭିଭାବକମାନେ ସଚେତନ ହେବା ପାଇଁ ପିଲାମାନଙ୍କର ବୟସଯୋଗ୍ୟ ମାନସିକ ପରିବର୍ତ୍ତନ, ଏଇଟା ବି ଗୋଟେ କଥା। ଯେତେବେଳେ ଛୋଟ ଛୁଆଟେ ଗୋଟେ ପରବର୍ତ୍ତୀ ଷ୍ଟେଜ୍କୁ ଆସୁଛି ଆଉ ଟିକେ ବଡ଼ ହେଉଛି, ତାପରେ ସେ ଟିନେଜର୍ ହେଉଛି, ତାପରେ ସେ ପ୍ରି ଆଡୋଲେସେଣ୍ଟ ଷ୍ଟେଜ୍କୁ ଯାଉଛି, ତାପରେ ପୋଷ୍ଟ ଆଡୋଲେସେଣ୍ଟ ଷ୍ଟେଜ୍କୁ ଯାଉଛି, ପ୍ରତ୍ୟେକ ଷ୍ଟେଜ୍ରେ ମଣିଷର କିଛି ନା କିଛି ଚେଞ୍ଜେସ୍ ଆସୁଛି, ପରିବର୍ତ୍ତନ ଆସୁଛି। ତ ସେଇଟାକୁ ବି ପ୍ୟାରେଣ୍ଟସ୍ ବା ଅଭିଭାବକମାନେ ସେଇଟାକୁ ଗୋଟେ କନ୍ସିଡର୍ କରିବା ନିହାତି ଭାବରେ ଦରକାର, ତାଙ୍କର ଭାବନାତ୍ମକ ଆବଶ୍ୟକତା ଓ ଆଜିର ଡିଜିଟାଲ ପ୍ରଭାବ ବିଷୟରେ ପ୍ୟାରେଣ୍ଟସ୍ମାନେ ଜାଣିବା ଦରକାର। ଅଭିଭାବକ ଯଦି ଜାଣିବେ ତେବେ ତାହେଲେ ତାଙ୍କ ଛୁଆମାନଙ୍କୁ ସେ ଠିକ୍ସେ ହ୍ୟାଣ୍ଡେଲ୍ କରିପାରିବେ, ବୁଝିପାରିବେ। ତ ସ୍କୁଲରେ ଆଜିକାଲି ଆଗଭଳିଆ ନାହିଁ, ସ୍କୁଲରେ ବହୁତ ସଚେତନତାର କାର୍ଯ୍ୟକ୍ରମ, କାଉନ୍ସେଲିଂ ସେସନ୍, ପ୍ୟାରେଣ୍ଟିଂ ସେସନ୍, ମୁଁ ଗତ ବର୍ଷ ଯଦି ଦେଖିବି ପାଖାପାଖି 16-17 ପ୍ୟାରେଣ୍ଟିଂ ସେସନ୍ ଆଉ କାଉନ୍ସେଲିଂ ସେସନ୍ କରିଥିଲି। ସମ୍ବନ୍ଧୀୟ ଆଲୋଚନାରେ ଯଦି ସେମାନେ ଯୋଗ ଦେବେ ତାହେଲେ ସେମାନେ ନିଶ୍ଚିତ ରୂପେ ଏ ବିଷୟରେ ଅଧିକରୁ ଅଧିକ ଜ୍ଞାନ, ଆଉ ସେମାନେ ସେଇ ଯେଉଁ ସେସନ୍ ଗୁଡ଼ା ଆଟେଣ୍ଡ କଲେ ତାଙ୍କର ମନରେ ଯାହା ବି ଅଛି ଦୁବିଧା ସେଗୁଡ଼ା ପଚାରି ପାରିବେ ଆଉ ତାର ଆନ୍ସର ନିଶ୍ଚିତ ପ୍ରକାର ପାଇପାରିବେ। ଥରେ ଯଦି ସେମାନେ ଜାଣିପାରିବେ ଜିନିଷଟା କ'ଣ, ବୁଝିପାରିବେ, ତାଙ୍କ ଘରେ ଭିତରେ ଛୁଆମାନଙ୍କୁ ସେ ନିଶ୍ଚିତ ରୂପରେ ଭଲ ଭାବରେ ହ୍ୟାଣ୍ଡେଲ୍ କରିପାରିବେ।
0: ବହୁତ ବଢ଼ିଆ କଥା ସାର୍, ଆଜିର ଆଲୋଚନା ସମ୍ପର୍କରେ ତ ଆମେ ଅନେକ କିଛି କଥା ଜାଣିଲେ। ତେବେ ସାର୍, ଆଉ ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ ଶେଷ ଉପଦେଶ ଆପଣ କ'ଣ ଦେବାକୁ ଚାହୁଁଛନ୍ତି?
1: ଶେଷ ଉପଦେଶ ଯଦି କହିବି ତାହେଲେ ଆଜିର କାର୍ଯ୍ୟକ୍ରମକୁ ନେଇ, ଆମେ ପିଲାମାନଙ୍କୁ କେବଳ ଭଲ ଛାତ୍ରଛାତ୍ରୀ ନୁହେଁ, ଭଲ ଓ ମାନସିକ ଭାବେ ସୁସ୍ଥ ମଣିଷ ଭାବେ ଗଢ଼ିବାରେ ସହଯୋଗ କରିବାର ନିତାନ୍ତ ଆବଶ୍ୟକ ଅଛି। ପ୍ରତ୍ୟେକ ପିଲାର ଭିତରେ କିଛି ନା କିଛି ଅକୁଆ କଥା ଅଛି, କିଛି ଭୟ ଅଛି, କିଛି ଭାବନା ଅଛି, ଉପରକୁ ସେ ଯେତେ ସାଧାରଣ ଦେଖାଗଲେ ବି ଭିତରେ ତାର ନିଶ୍ଚିତ ରୂପେ ଅଛି। ସେଥିପାଇଁ ସେମାନଙ୍କୁ କେବଳ ନିର୍ଦ୍ଦେଶ ବା ଡାଇରେକ୍ସନ୍ ଦେବା ନୁହେଁ, ବରଂ ସମୟ, ବୁଝାମଣା, ଭାବନାତ୍ମକ ସମର୍ଥନ ଯଦି ଆମେ ଏସବୁ ଘରେ, ବିଦ୍ୟାଳୟରେ ଶିକ୍ଷକମାନେ ସମସ୍ତେ ଦେଇପାରିବା, ତାହେଲେ ନିଶ୍ଚିତ ରୂପେ ସେମାନଙ୍କର ମନର ଯେଉଁ ଗୋଟେ ଚାପ ରହୁଛି ସେଇଟା କମ୍ ହେଇପାରିବ। ଅଭିଭାବକ, ଶିକ୍ଷକ, ସମାଜ ସମସ୍ତେ ମିଶିକରି ପିଲାମାନଙ୍କ ପାଇଁ ଏକ ସୁରକ୍ଷିତ ଆଉ ଗୋଟେ ସକାରାତ୍ମକ ପରିବେଶ ସୃଷ୍ଟି କରିପାରିବେ। ଏଇଟା କରିବା ଦ୍ୱାରା ପିଲାମାନେ ନିଶ୍ଚିତ ରୂପେ ଆଗକୁ ବଢ଼ିପାରିବେ। ତେଣୁ ମୁଁ ଏତିକି କହିବି ଯେ ପିଲାମାନଙ୍କୁ କେବଳ ଶୁଣାନ୍ତୁନି, ସେମାନଙ୍କୁ ବୁଝିବାକୁ ମଧ୍ୟ ଚେଷ୍ଟା କରନ୍ତୁ, କାରଣ ବୁଝାମଣା ହିଁ ଗୋଟେ ସୁସ୍ଥ ସମ୍ପର୍କ ଓ ଗୋଟେ ସୁସ୍ଥ ମନର ଆଧାର।
0: ତେବେ ସାର୍ ବହୁତ ବଢ଼ିଆ କଥା, ଶେଷରେ ଆମକୁ ଗୋଟେ ଉପଦେଶ ଦେଇଛନ୍ତି, ସୁସ୍ଥ ସମ୍ପର୍କ ହିଁ ସୁସ୍ଥ ମନର ଆଧାର। ଏହି କଥାକୁ ଆଧାର କରି ଆମର ଯେଉଁ ଶ୍ରୋତା ବନ୍ଧୁମାନେ ଆଜି ଶୁଣୁଛନ୍ତି କାର୍ଯ୍ୟକ୍ରମ, ନିଶ୍ଚିତ ଭାବେ ଏଥିରୁ ଯଦି ଆପଣ ସାରାଂଶ ସଂଗ୍ରହ କରି ଆପଣ ଦୈନନ୍ଦିନ ଜୀବନରେ ଆପଣଙ୍କର ପିଲାମାନଙ୍କ ପ୍ରତି ଯଦି ସଚେତନ ହେବେ, ନିଶ୍ଚିତ ରୂପେ ଏହି ସମସ୍ୟାର ସମାଧାନ ହୋଇପାରିବ। ତେବେ ସାର୍ ଆଜିର କାର୍ଯ୍ୟକ୍ରମରେ ଆସି ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ଦେଇଥିବାରୁ ଆମ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ବହୁତ ବହୁତ ଧନ୍ୟବାଦ ଆମକୁ ସୁଯୋଗ ଦେଲେ, ସେଥିପାଇଁ ବହୁତ ବହୁତ ଧନ୍ୟବାଦ।

ଶ୍ରୋତା ଭଉଣୀ, ପିଲାଙ୍କ ପ୍ରତି ଯେମିତି ଆମର ବାପା ମା ମାନଙ୍କର କର୍ତ୍ତବ୍ୟ ଥାଏ, ସେମିତି ପିଲାମାନଙ୍କର ମଧ୍ୟ ବଡ଼ ହେଲା ପରେ ପିତାମାତାଙ୍କ ପ୍ରତି କିଛି କର୍ତ୍ତବ୍ୟ ରହିଛି। ତେବେ ସେହି କର୍ତ୍ତବ୍ୟ ଗୁଡ଼ିକୁ ପାଳନ କରିବା ଦ୍ୱାରା ପିତାମାତା ବା ପରିବାରରେ ଶାନ୍ତି ବଜାୟ ରହିଥାଏ। ତେବେ କିପରି, ଆସନ୍ତୁ ଜାଣିବା ଏହା ସମ୍ପର୍କରେ କିଛି କଥା। ବୃଦ୍ଧାବସ୍ଥାରେ ପିତାମାତାମାନେ ପିଲାମାନଙ୍କ ସହିତ ଅଧିକ ସମୟ ବିତାଇ ପାରିନଥାନ୍ତି, ତେଣୁ ଏହି ସମୟ ଅଧିକ ସମୟ ପିତାମାତାଙ୍କ ସହିତ ଅତିବାହିତ କରିବା ଉଚିତ। ସେମାନେ ଏହି ସମୟରେ ଶାରୀରିକ ଅସୁସ୍ଥତା ଅନୁଭବ କରିଥାନ୍ତି, ତେଣୁ ସେମାନଙ୍କ ଶାରୀରିକ କ୍ଷେତ୍ର ପ୍ରତି ମଧ୍ୟ ଆମେ ଯତ୍ନଶୀଳ ହେବା ଉଚିତ। ଯେମିତିକି 7-8 ଘଣ୍ଟା ଶୋଇବା ପାଇଁ କହିବା, ପ୍ରାତଃ ଓ ସନ୍ଧ୍ୟା ସମୟରେ ଭ୍ରମଣ ସହିତ କିଛି ଯୋଗର ଅଭ୍ୟାସ କରିବା ଉଚିତ, ପରିବାର ସହିତ ଏକାଠି ବସି ଖାଇବା ଓ ପ୍ରିୟଜନମାନଙ୍କ ସହିତ ସମୟ ବିତାଇବାକୁ କହିବା, କିଛି କିଛି ସମୟ ପୁରାଣ ତଥା ଆଧ୍ୟାତ୍ମିକ ଚିନ୍ତନ କରିବା ଆବଶ୍ୟକ ଏବଂ ଖାଇବା ପିଇବା ପାଇଁ ମଧ୍ୟ ବିଶେଷ ଧ୍ୟାନ ଦେବା ଉଚିତ। ଯେମିତିକି ଅଧିକ ତେଲ ମସଲା ଯୁକ୍ତ ଖାଇବା ଅନୁଚିତ, ସବୁଜ ପନିପରିବା, ଫଳରସ, ଶାଗ, ତନ୍ତୁଜାତୀୟ ଖାଦ୍ୟ ଖାଇବାକୁ ଦେବା ଏବଂ ଫାଷ୍ଟଫୁଡ଼ରୁ ଦୂରେଇ ରଖିବା ଓ ପ୍ରତି ମାସରେ ୟା 3 ମାସରେ ଥରେ ଡାକ୍ତରଙ୍କ ପାଖକୁ ଚିକିତ୍ସା କରିବା ପାଇଁ ନେବା। ତେବେ ଶ୍ରୋତାଭଳି, ଏହା ଥିଲା ବୃଦ୍ଧାବସ୍ଥାରେ ପିତାମାତାଙ୍କ ପ୍ରତି ଆମର ଦାୟିତ୍ୱ ସମ୍ପର୍କରେ କିଛି କଥା। ବର୍ତ୍ତମାନ ସମୟ ସୂଚାଇ ଦେଲାଣି ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। ପୁଣି ନେଇ ଆସିବି ଆଉ ଏକ ନୂତନ ଆଲୋଚନାକୁ ନେଇ। ଆଜି ପାଇଁ ଆପଣଙ୍କ ରେଡ଼ିଓ ସାଥୀ ମୋନାଲିସାକୁ ବିଦାୟ ଦିଅନ୍ତୁ। ରହୁଛି, ନମସ୍କାର।

ଶ୍ରୋତାନ୍ଧୁ ପ୍ରଚାର କଲୁ ନାରୀ ମହଲ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିଲେ ବର୍ତ୍ତମାନ ସ୍ଥିତିରେ ଛାତ୍ରଛାତ୍ରୀମାନଙ୍କର ମନସ୍ତତ୍ଵ ଓ ଅଭିଭାବକମାନଙ୍କ ସଚେତନତା ସମ୍ପର୍କରେ। ଏ ସମ୍ପର୍କରେ ଆଲୋଚନା କରିଲେ ଅଶୋକ ପଟ୍ଟନାୟକ। କାର୍ଯ୍ୟକ୍ରମର ପ୍ରଯୋଜନାରେ ଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ମୋନାଲିସା ଗୌଡ଼। ଶ୍ରୋତାବନ୍ଧୁ ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆସନ୍ତୁ ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ଦିନ 1:50 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
1: ଆକାଶବାଣୀ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା, ପଶ୍ଚିମବଙ୍ଗ ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଗଣନା ଜାରି, ଆଗୁଆ ରହିଛନ୍ତି ବିଜେପି ପ୍ରାର୍ଥୀ, ଇବୋଲା ସଂକ୍ରମଣ ପରିସ୍ଥିତିକୁ ଦୃଷ୍ଟିରେ ରଖି କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଦାନକୁ ଗସ୍ତ ନେଇ ସତର୍କତା ଅବଲମ୍ବନ କରିବାକୁ ସରକାରଙ୍କ ପରାମର୍ଶ, ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ 2 ମ୍ୟାଚ୍। ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍ଠାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଆଜି ଦ୍ୱିପାକ୍ଷିକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଛି। ଭାରତ ଆମେରିକା ରଣନୈତିକ ସହଭାଗିତାକୁ ଅଧିକ ସଶକ୍ତ କରିବା ଏବଂ ବାଣିଜ୍ୟ, ଶକ୍ତି, ଯୋଗାଯୋଗ ଓ ସୁରକ୍ଷା କ୍ଷେତ୍ର ନେଇ ଉଭୟ ନେତାଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ହୋଇଥିବା ଜଣାପଡ଼ିଛି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ଭାରତ ଏବଂ ଆମେରିକା ମଧ୍ୟରେ ଖୁବ୍ ଶୀଘ୍ର ଏକ ବାଣିଜ୍ୟ ଚୁକ୍ତି ସମ୍ପନ୍ନ କରିବା ନେଇ ଉଭୟ ପକ୍ଷ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବିବାଦର ସମାଧାନ ପାଇଁ ଆଲୋଚନା ଏବଂ କୂଟନୈତିକ ମାର୍ଗ ଉପରେ ଡକ୍ଟର ଜୟଶଙ୍କର ଗୁରୁତ୍ୱ ପ୍ରଦାନ କରିବା ସହିତ ନିରାପଦ ଏବଂ ଅବାଧ ସାମୁଦ୍ରିକ ବାଣିଜ୍ୟକୁ ଭାରତ ସମର୍ଥନ ପ୍ରଦାନ କରେ ବୋଲି କହିଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ ଉପସାଗରୀୟ କ୍ଷେତ୍ରର ସାମ୍ପ୍ରତିକ ପରିସ୍ଥିତି ନେଇ ମତ ବିନିମୟ ହୋଇଥିବା ଡକ୍ଟର ଜୟଶଙ୍କର ସୂଚନା ଦେଇଛନ୍ତି। ଭାରତ ଏବଂ ଆମେରିକା ସମ୍ପର୍କ କେବଳ ଦୁଇପକ୍ଷ ମଧ୍ୟରେ ସୀମିତ ନ ରହି ବିଶ୍ୱର ବିଭିନ୍ନ ରାଷ୍ଟ୍ରକୁ ପ୍ରଭାବିତ କରିଛି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ବିଭିନ୍ନ ପ୍ରସଙ୍ଗରେ ଉଭୟ ଦେଶର ଦୃଷ୍ଟିକୋଣ ସମାନ ରହିଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଭାରତକୁ ଆମେରିକାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଅଂଶୀଦାର ଭାବେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, ଉଭୟ ଦେଶ ଆଗାମୀ ଶତାବ୍ଦୀ ପାଇଁ ସମ୍ପର୍କର ମୂଳଦୁଆ ସ୍ଥାପନ କରିବା ସହ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ରଣନୈତିକ ଭାବରେ ଏକତ୍ରିତ ହୋଇଛନ୍ତି। ଆସନ୍ତା ମଙ୍ଗଳବାର 26 ଦିନ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏଥିରେ ଡକ୍ଟର ଜୟଶଙ୍କରଙ୍କ ସହିତ ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ଅଂଶଗ୍ରହଣ କରିବେ। ପଶ୍ଚିମବଙ୍ଗ ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀର ପୁନଃ ନିର୍ବାଚନ ମତଗଣନା ଜାରି ରହିଛି। ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଦିବ୍ୟାଂଶୁ ପଣ୍ଡା ଆଗୁଆ ଥିବା ଜଣାପଡ଼ିଛି। ଡାଇମଣ୍ଡ ହାର୍ବର ମହିଳା ବିଶ୍ୱବିଦ୍ୟାଳୟରେ ଚାଲିଥିବା ଗଣତିରେ ବିଜେପି ପ୍ରାର୍ଥୀ ଶ୍ରୀ ପଣ୍ଡା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ 11 ରାଉଣ୍ଡ ଗଣତି ସୁଦ୍ଧା 44,891 ଖଣ୍ଡ ଭୋଟ୍ରେ ଆଗୁଆ ରହିଥିଲେ। ସିପିଆଇଏମ୍ ପ୍ରାର୍ଥୀ ଶମ୍ଭୁନାଥ କୁର୍ମି ଦ୍ୱିତୀୟ ସ୍ଥାନରେ ଏବଂ କଂଗ୍ରେସ ପ୍ରାର୍ଥୀ ଅବଦୁର ରଜାକ ମୁଲ୍ଲା ତୃତୀୟ ସ୍ଥାନରେ ରହିଛନ୍ତି। ଚୀନ୍ର ସାନ୍ସି ପ୍ରଦେଶରେ କୋଇଲା ଖଣି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଭାରତବାସୀଙ୍କ ପକ୍ଷରୁ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଏବଂ ଚୀନ୍ ଦେଶବାସୀଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ଶ୍ରୀ ମୋଦି ସମବେଦନା ପ୍ରକାଶ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଭାରତରେ ଅବସ୍ଥାପିତ ଚୀନ୍ ରାଷ୍ଟ୍ରଦୂତ ସୁ ଫେଇହୁମ୍ ଶ୍ରୀ ମୋଦିଙ୍କୁ ଶୋକବାର୍ତ୍ତା ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଚୀନ୍ ରାଷ୍ଟ୍ରଦୂତ ଭାରତର ସମର୍ଥନ ଏବଂ ସମବେଦନା ପାଇଁ ଧନ୍ୟବାଦ ଜଣାଇବା ସହ କହିଛନ୍ତି, ଏବେ ମଧ୍ୟ ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନାଯୋଗ୍ୟ, ଗତକାଲି ଚୀନ୍ର ସାନ୍ସି ପ୍ରଦେଶରେ ଏକ କୋଇଲା ଖଣିରେ ବିସ୍ଫୋରଣ ଯୋଗୁଁ 82 ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ବିସ୍ଫୋରଣ ସ୍ଥଳରେ 247 ଜଣ ଶ୍ରମିକ କାର୍ଯ୍ୟରତ ଥିଲେ। 2009 ପରଠାରୁ ଚୀନ୍ରେ ଘଟିଥିବା ଖଣି ଦୁର୍ଘଟଣା ମଧ୍ୟରେ ଏହା ସବୁଠାରୁ ବଡ଼ ଘଟଣା ହୋଇଥିବା ସେଠାକାର ପ୍ରଶାସନ କହିଛି। ପଶ୍ଚିମବଙ୍ଗରେ ଆସନ୍ତା ଜୁଲାଇ 1 ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରାଯିବ। ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସହ ଗତକାଲି ଆଭାସୀ ବୈଠକ ପରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କୋଲକାତାରେ ଏହି ବିଷୟ ଘୋଷଣା କରିଛନ୍ତି। ରାଜ୍ୟର ସ୍ୱାସ୍ଥ୍ୟ ଯୋଜନା ସ୍ୱାସ୍ଥ୍ୟସାଥୀ ଅଧୀନରେ ପୂର୍ବରୁ ସାମିଲ ଥିବା ହିତାଧିକାରୀଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ। ଆସନ୍ତା ମାସରେ ନୂଆଦିଲ୍ଲୀଠାରେ ଆୟୁଷ୍ମାନ ଭାରତ ଆରୋଗ୍ୟ ମନ୍ଦିର ନେଇ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ କହିଛନ୍ତି। ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ଜନଔଷଧୀ କେନ୍ଦ୍ରକୁ 469କୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କ ପାଖକୁ ଏକ ପ୍ରସ୍ତାବ ପଠାଯାଇଛି। ଏବେ ରାଜ୍ୟରେ 117 ଏଭଳି କେନ୍ଦ୍ର କାର୍ଯ୍ୟ କରୁଛି। ଶ୍ରୀ ଅଧିକାରୀ କହିଛନ୍ତି ଆଲିପୁରଦ୍ୱାର, କାଲିମପଙ୍ଗ ଏବଂ ଦକ୍ଷିଣ ଦିନାଜପୁର ଜିଲ୍ଲାରେ ନୂତନ ମେଡିକାଲ କଲେଜ ଏବଂ ଉତ୍ତରବଙ୍ଗ ପାଇଁ ଏକ ନୂତନ ଏମ୍ସ ପ୍ରତିଷ୍ଠା ପ୍ରସ୍ତାବ କେନ୍ଦ୍ର ସରକାରଙ୍କଠାରେ ଉପସ୍ଥାପନ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଇବୋଲା ସଂକ୍ରମଣ ପରିସ୍ଥିତିକୁ ଦୃଷ୍ଟିରେ ରଖି କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଦାନକୁ ଅତି ଆବଶ୍ୟକ ନଥିଲେ ଗସ୍ତ ନ କରିବାକୁ ସରକାର ଭାରତୀୟ ନାଗରିକଙ୍କୁ ପରାମର୍ଶ ଦେଇଛନ୍ତି। ସେହି ଦେଶଗୁଡ଼ିକରେ ବସବାସ କରୁଥିବା କିମ୍ବା ଯାତାୟତ କରୁଥିବା ଭାରତୀୟ ନାଗରିକଙ୍କ ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ ଜନସ୍ୱାସ୍ଥ୍ୟ ମାର୍ଗଦର୍ଶିକା କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଭାରତରେ ଇବୋଲା ସଂକ୍ରମଣର କୌଣସି ମାମଲା ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ। ପୂର୍ବରୁ କଙ୍ଗୋ, ଉଗାଣ୍ଡା ଇବୋଲା ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆନ୍ତର୍ଜାତିକ ଚିନ୍ତାଜନକ ପ୍ରସଙ୍ଗ ଭାବେ ଅଭିହିତ କରି ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ଅବସ୍ଥା ଘୋଷଣା କରିଥିଲା। ସମୀକ୍ଷାରୁ ଜଣାପଡ଼ିଛି ଏହି ରୋଗର ପ୍ରାଦୁର୍ଭାବ ଅତ୍ୟନ୍ତ ଗମ୍ଭୀର ଏବଂ ମୃତ୍ୟୁହାର ମଧ୍ୟ ଅଧିକ। ଏହି ରୋଗକୁ ପ୍ରତିହତ କରିବା ପାଇଁ କିମ୍ବା ଚିକିତ୍ସା ପାଇଁ କୌଣସି ନିର୍ଦ୍ଦିଷ୍ଟ ଟୀକା ଅଥବା ବ୍ୟବସ୍ଥା ଅନୁମୋଦନ ହୋଇନାହିଁ ବୋଲି ମନ୍ତ୍ରଣାଳୟ କହିଛି। ଜାପାନରେ ଅନୁଷ୍ଠିତ ହେବାକୁ ଥିବା ସାକୁରା ବିଜ୍ଞାନ କାର୍ଯ୍ୟକ୍ରମ 2026ରେ ଅଂଶଗ୍ରହଣ କରିବା ଲାଗି ମନୋନୀତ ଛାତ୍ରଛାତ୍ରୀ ନୂଆଦିଲ୍ଲୀରୁ ଗତକାଲି ଯାତ୍ରା କରିଛନ୍ତି। ଶିକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଛି। ଶିକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଓଡ଼ିଶା ସମେତ 15 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରୀ ବିଦ୍ୟାଳୟର 24 ଛାତ୍ର ଏବଂ 32 ଛାତ୍ରୀଙ୍କୁ ମିଶାଇ 4 ପର୍ଯ୍ୟବେକ୍ଷକ ଏହି ଗସ୍ତରେ ଯାଇଛନ୍ତି। ମନୋନୀତ ଦଳ ଆସନ୍ତା 30 ପର୍ଯ୍ୟନ୍ତ ଜାପାନରେ ଅବସ୍ଥାନ କରିବେ। ଭାରତ ସହିତ ଏହି କାର୍ଯ୍ୟକ୍ରମରେ ଘାନା, ନାଇଜେରିଆ ଓ ଦକ୍ଷିଣ ଆଫ୍ରିକାର ଛାତ୍ରଛାତ୍ରୀ ମଧ୍ୟ ଅଂଶଗ୍ରହଣ କରୁଛନ୍ତି। ଭାରତ ପକ୍ଷରୁ ମନୋନୀତ ଛାତ୍ରଛାତ୍ରୀ ସରକାରୀ ମେଧାବୃତ୍ତି ଯୋଜନା ଅଧୀନରେ ଛାତ୍ରବୃତ୍ତି ପାଉଛନ୍ତି। 2016 ଏପ୍ରିଲ ମାସରୁ ଭାରତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଆସୁଛି। ଯୁବ ଶିକ୍ଷାର୍ଥୀଙ୍କ ମଧ୍ୟରେ ବୌଦ୍ଧିକ ଚିନ୍ତାଧାରାକୁ ଅଧିକ ବ୍ୟାପକ କରିବା, ବିଜ୍ଞାନଭିତ୍ତିକ ଗବେଷଣାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଜାପାନ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସଂସ୍ଥା 2014 ଏହି କାର୍ଯ୍ୟକ୍ରମ ଆୟୋଜନ କରିଆସୁଛି। ପଞ୍ଜାବର କପୁରଥାଲା ଜେଲ୍ର ଏକ ବାରାକ୍ରେ ଗତକାଲି ବିଳମ୍ବିତ ରାତିରେ ହିଂସାକାଣ୍ଡ ଘଟିଥିବା ଜଣାପଡ଼ିଛି। କଏଦୀ ଏବଂ ବିଚାରାଧୀନ କଏଦୀଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ଜେଲ୍ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ ହୋଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବରିଷ୍ଠ ପୁଲିସ୍ ଅଧିକାରୀ ଅଧିକ ସୁରକ୍ଷାକର୍ମୀଙ୍କ ସହ ସେଠାରେ ପହଞ୍ଚିଥିଲେ। ଜେଲ୍ ଭିତରେ ଏବଂ ପରିସର ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆକାଶବାଣୀ ସମ୍ବାଦ ବିଭାଗ ସହ ଆଲୋଚନା କାଳରେ ଜଳନ୍ଧର ରେଞ୍ଜ ଡିଆଇଜି ନବୀନ ସିଂଲା କହିଛନ୍ତି ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଆଇପିଏଲ୍ କ୍ରିକେଟରେ ଆଜି 2 ମ୍ୟାଚ୍ ଖେଳାଯିବ। ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମ୍ଠାରେ ଅପରାହ୍ନ 3:30 ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଦ୍ୱିତୀୟ ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ସନ୍ଧ୍ୟା 7:30 କୋଲକାତା ନାଇଟ୍ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ହେବ। ଗତକାଲିର ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 7 ପରାସ୍ତ କରିଥିଲା। ଫ୍ରେଞ୍ଚ ଓପନ୍ର 125 ସଂସ୍କରଣ ଆଜିଠାରୁ ପ୍ୟାରିସ୍ରେ ଆରମ୍ଭ ହେଉଛି। ରୋନାଲ୍ଡ ଗ୍ୟାରୋସ୍ ଭାବରେ ମଧ୍ୟ ପରିଚିତ ଏହି ଟେନିସ୍ ପ୍ରତିଯୋଗିତାର ବିଭିନ୍ନ ବର୍ଗରେ ମ୍ୟାଚ୍ ଖେଳାଯିବ। ବିଶ୍ୱର ପୁରୁଷ ବର୍ଗ 1 ଟେନିସ୍ ତାରକା ଜାନିକ୍ ସିନର, ନୋଭାକ୍ ଜୋକୋଭିକ୍, କାର୍ଲୋସ୍ ଆଲକାରାଜ, ଆଲେକ୍ଜାଣ୍ଡାର ଜେଭେରେଭ୍ ଏବଂ ଟେଲର ଫ୍ରିଜ୍ ପ୍ରମୁଖ ଏହି ପ୍ରତିଯୋଗିତାରେ ଟାଇଟଲ୍ ହାସଲ କରିବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ। ମହିଳା ବର୍ଗରେ ବିଶ୍ୱର 1 ଖେଳାଳି ଆରିନା ସାବାଲେଙ୍କା, କୋକୋ ଗଫ୍ ପ୍ରମୁଖ ଅନ୍ୟମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତାରେ ସାମିଲ ହୋଇଛନ୍ତି। ପୁରୁଷ ଡବଲ୍ସରେ ଭାରତର ୟୁକି ଭାମ୍ବ୍ରି ଏବଂ ନ୍ୟୁଜିଲାଣ୍ଡର ମାଇକେଲ୍ ଭେନସ୍କ ଯୋଡ଼ି ଏବଂ ଏନ୍ ଶ୍ରୀରାମ ବାଲାଜୀ ଓ ବ୍ରାଜିଲ୍ର ମାର୍ସେଲୋ ଡୋମୋଲାଇନର୍ଙ୍କ ଯୋଡ଼ି ପ୍ରତିଦ୍ୱନ୍ଦ୍ୱିତାରେ ଭାଗ ନେଉଛନ୍ତି। ଫିଫାର ଅନୁମୋଦନ କ୍ରମେ ଇରାନ୍ ଫୁଟବଲ ଦଳର ଫିଫା ବିଶ୍ୱକପ୍ 2026 ବେସ୍ କ୍ୟାମ୍ପକୁ ଆମେରିକାରୁ ମେକ୍ସିକୋକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି। ଇରାନ୍, ଆମେରିକା ଏବଂ ଇସ୍ରାଏଲ୍ ମଧ୍ୟରେ ଉତ୍ତେଜନା ପରିପ୍ରେକ୍ଷୀରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଇରାନ୍ ଫୁଟବଲ ସଂଘର ସଭାପତି ମେହଦି ତାଜ କହିଛନ୍ତି। ପ୍ରଥମେ ଆରିଜୋନାର ଟୁକ୍ସନ୍ଠାରେ ଇରାନ୍ ଫୁଟବଲ ଦଳର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ଥିଲା, କିନ୍ତୁ ଏବେ ଏହା ମେକ୍ସିକୋର ତିଜୁଆନାକୁ ସ୍ଥାନାନ୍ତରିତ ହୋଇଛି। ଏହି ସ୍ଥାନ ଆମେରିକା ସୀମା ନିକଟବର୍ତ୍ତୀ ହୋଇଥିବାରୁ ଦଳର ଆମେରିକାରେ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ପାଇଁ ଯାତ୍ରା ସହଜ ହୋଇପାରିବ ବୋଲି ସଂଘ ପକ୍ଷରୁ ଗତକାଲି ଜାରି ବିବୃତ୍ତିରେ କୁହାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା, ପଶ୍ଚିମବଙ୍ଗ ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଗଣନା ଜାରି, ଆଗୁଆ ରହିଛନ୍ତି ବିଜେପି ପ୍ରାର୍ଥୀ। ଇବୋଲା ସଂକ୍ରମଣ ପରିସ୍ଥିତିକୁ ଦୃଷ୍ଟିରେ ରଖି କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଦାନକୁ ଗସ୍ତ ନେଇ ସତର୍କତା ଅବଲମ୍ବନ କରିବାକୁ ସରକାରଙ୍କ ପରାମର୍ଶ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ 2 ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।
2: Good afternoon. This is Akashvani and I am Abhishek Mukhopadhyay with the Midday News. The headlines. India and United States reaffirms strength of strategic partnership between the two countries. External Affairs Minister Dr. S. Jayashankar calls for early trade deal, stresses on diversified energy supplies for the country. U.S. Secretary of State Marco Rubio describes India as one of the United States' most important strategic partners. BJP candidate Debangshu Panda secures massive lead in West Bengal's Falta Assembly constituency repolling. Government advises all Indian citizens to avoid non-essential travel to Congo, Uganda and South Sudan in view of Ebola outbreak. 24 people killed in a blast near railway track in Quetta in Pakistan's Balochistan province. And in tennis, French Open Grand Slam begins today in Paris. External Affairs Mr. Dr. S. Jayashankar and U.S. Secretary of State Marco Rubio today held wide-ranging discussions in New Delhi. Both leaders reaffirmed the strength of the India-U.S. strategic partnership and outlining key areas of cooperation, including trade, energy, mobility and regional security. Dr. Jayashankar said India and the U.S. share a comprehensive global strategic partnership with deep and broad-based cooperation. He said both countries' ties impact and influence the world and that they have converging interests across several regions. He noted that discussions took place in a complex global environment and expressed confidence in open and productive talks. He also highlighted the need to conclude a trade agreement at the earliest, welcome the expansion in energy trade, and stressed that diversified energy supplies are vital for India's energy security.
3: Secretary and I therefore welcome the expansion in our energy trade in recent months. Diversified supplies are at the heart of energy security for India. We devoted some time to nuclear energy cooperation as well. The passage of the Shanti Act has opened up new possibilities.
2: Dr. Jayashankar also underlined the importance of people-to-people ties and said legal mobility should not be adversely affected. India's position in favor of

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ରାଜ୍ୟରେ ଖରା ଏବଂ ଗୁଳୁଗୁଳି ନେଇ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମିଣତି କାର୍ଯ୍ୟ ଆଜିଠାରୁ ସ୍ଥଗିତ। ଭିତରକାଠ ନିକଟରୁ ଶ୍ରୀଜୀଉଙ୍କୁ ସ୍ୱାଭାବିକ ଭାବେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଖାଦ୍ୟରେ ବିଷକ୍ରିୟା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲା ନୂଆଡିହି ଗାଁର ଚାରିଜଣଙ୍କର ମୃତ୍ୟୁ ଏବଂ ଜଳବାୟୁ ପରିବର୍ତ୍ତନ ପ୍ରଭାବ ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ଗହିରମଥା ଅଞ୍ଚଳରେ ଚଳିତ ବର୍ଷ ଅଣ୍ଡାଦାନ ନ କରି ସମୁଦ୍ରକୁ ଫେରିଲେ ଅଲିଭ୍ ରିଡ୍ଲେ। ପ୍ରବଳ ତାତି ଓ ଗୁଳୁଗୁଳି ନେଇ ଜନସାଧାରଣଙ୍କୁ ସତର୍କ ରହିବା ଲାଗି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ବିଶେଷ ଭାବେ ପୂର୍ବାହ୍ନ 11:00 ଅପରାହ୍ନ 3:00 ମଧ୍ୟରେ ଘରେ ରହିବା ଲାଗି ଶ୍ରୀ ପୂଜାରୀ କହିଛନ୍ତି। ଆବଶ୍ୟକ ସ୍ଥଳେ ପାଣି ଓ ଓଦା ଗାମୁଛା ସାଙ୍ଗରେ ନେବା ଲାଗି ସେ ପରାମର୍ଶ ଦେଇଛନ୍ତି।
1: ଅତି ଜରୁରୀ କାମ ନ ପଡ଼ିଲେ ଘରୁ ବାହାର ନାହିଁ। ଯେଉଁମାନେ ଶ୍ରମିକମାନେ ସେମାନଙ୍କୁ ମଧ୍ୟ ପରାମର୍ଶ ଦିଆଯାଇଛି, ମାଲିକମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। 11:00-3:00 ପର୍ଯ୍ୟନ୍ତ କର୍ମକ୍ଷେତ୍ର ଶ୍ରମିକମାନଙ୍କର କର୍ମ ବନ୍ଦ ରହିବ, ପୁଣି 3:00 ପରେ ଆରମ୍ଭ ହୋଇପାରେ। ଅତି ଆବଶ୍ୟକ ପଡ଼ିଲେ ଘରୁ ବାହାରିଲେ ସ୍ୱଚ୍ଛ ପିଇବା ପାଣି ନେଇକରି ବାହାରନ୍ତୁ ଓ ମୁଣ୍ଡରେ ଓଦା ଗାମୁଛା ନେଇକରି ବାହାରନ୍ତୁ। କଳା ଚଷମା ବ୍ୟବହାର କରିବା ପାଇଁ ଚେଷ୍ଟା କରନ୍ତୁ। ବାଟଯାକର ପିଇବା ପାଣି ବ୍ୟବସ୍ଥା ମଧ୍ୟ ପିଆର୍ ଡିପାର୍ଟମେଣ୍ଟ, ମ୍ୟୁନିସିପାଲିଟି, ସେମାନେ ଅର୍ବାନ୍ ଡିପାର୍ଟମେଣ୍ଟ ସେମାନେ ମଧ୍ୟ କରୁଛନ୍ତି। ମାଲ ପରିବହନ ଗାଡ଼ିମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। 11:00-3:00 ଭିତରେ ରାସ୍ତା ମାଲ ପରିବହନ ଗାଡ଼ି ରହିବ ନାହିଁ, ତେଣୁ ମୋଟାମୋଟି ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି। 2:00 ପର୍ଯ୍ୟନ୍ତ ଏଭଳିଆ ଅବସ୍ଥା ଓଡ଼ିଶାର ବିଭିନ୍ନ ଜାଗାରେ ହେବ, ତେଣୁ 2:00 ପର୍ଯ୍ୟନ୍ତ ସତର୍କ ସୂଚନା ସାରା ରାଜ୍ୟବାସୀଙ୍କୁ ଦିଆଯିବ।
0: ରାଜ୍ୟରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ଘଟିବ ନାହିଁ। ଶ୍ରୀ ମହାପାତ୍ର କହିଛନ୍ତି, ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ତାପମାତ୍ରା ବୃଦ୍ଧି ପାଇବା ସହ ଅତ୍ୟଧିକ ଗୁଳୁଗୁଳି ଅନୁଭୂତ ହେବ, ତେବେ ଓଡ଼ିଶାକୁ ମୌସୁମୀ ବାୟୁ ଛୁଇଁବା ନେଇ କୌଣସି ପୂର୍ବାନୁମାନ କରାଯାଇ ନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ସୂଚନା ଅନୁଯାୟୀ ଆଜି ଦିନ 11:30 ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ଦିନ ତାପମାତ୍ରା 41.2 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ସମ୍ବଲପୁରରେ 40.8, ହୀରାକୁଦରେ 40.4 ଓ ଭୁବନେଶ୍ୱରରେ 36.4 ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମିଣତି କାର୍ଯ୍ୟ ଆଜିଠାରୁ ସ୍ଥଗିତ ରଖାଯାଇଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ପ୍ରବଳ ଭିଡ଼ ଓ ଆଗାମୀ ଦିନରେ ବିଭିନ୍ନ ନୀତିକାନ୍ତି ଦୃଷ୍ଟିରୁ ସାମୟିକ ଭାବେ ଗଣତି କାର୍ଯ୍ୟ ବନ୍ଦ ରଖିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆସନ୍ତା ମାସରେ ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଗଣତି କରାଯିବା ନେଇ ପରବର୍ତ୍ତୀ ବୈଠକରେ ନିଷ୍ପତ୍ତି ନିଆଯିବ। ଆଗାମୀ ସ୍ନାନଯାତ୍ରା ଓ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ଓ ସୁପରିଚାଳନା ପାଇଁ ଚଳିତ ମାସରେ ଛତିଶା ନିଯୋଗ ତଥା ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଗଣତି କାର୍ଯ୍ୟ ବନ୍ଦ ରଖିବା ଲାଗି ନିଷ୍ପତ୍ତି ହେବା ପରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଆଜିଠାରୁ ସ୍ୱାଭାବିକ ଭାବେ ଭିତରକାଠରୁ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ପୁରୀ ଜିଲ୍ଲା ନିମାପଡ଼ା ରାଟିଲୋ ଦହିପଙ୍ଗଠାରେ ଏକ ମିନି ଷ୍ଟାଡିୟମର ଶିଳାନ୍ୟାସ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ଉତ୍କର୍ଷ ମାରାଥନ ଗଣଦୌଡ଼ କାର୍ଯ୍ୟକ୍ରମ ଅବସରରେ ମିନି ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ସୁସ୍ଥ ସମାଜର ବାର୍ତ୍ତା ନେଇ ଶତାଧିକ ଛାତ୍ରଛାତ୍ରୀ ଓ ସାଧାରଣ ଜନତା ଗଣଦୌଡ଼ରେ ଭାଗ ନେଇଥିଲେ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଥିଲେ, ଉତ୍କର୍ଷ ନିମାପଡ଼ା ଗଠନ ପାଇଁ ଉତ୍ତମ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ, ଶାରୀରିକ ଭାବେ ସୁସ୍ଥ ରହିବା ପାଇଁ ଦୌଡ଼ିବାର ଆବଶ୍ୟକତା ରହିଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ଉତ୍କର୍ଷ ନିମାପଡ଼ା 2.0 ଉପଲକ୍ଷେ ଆୟୋଜିତ ହେବାକୁ ଥିବା ବିଭିନ୍ନ ପ୍ରତିଯୋଗିତା ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଟ୍ରଫି ଉନ୍ମୋଚନ କରିଛନ୍ତି। ଗଣଦୌଡ଼ରେ 25 ଜଣ କୃତି ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଛି। ଜାପାନରେ ଅନୁଷ୍ଠିତ ହେବାକୁ ଥିବା ସାକୁରା ବିଜ୍ଞାନ କାର୍ଯ୍ୟକ୍ରମ 2026ରେ ଅଂଶଗ୍ରହଣ କରିବା ଲାଗି ମନୋନୀତ ଛାତ୍ରଛାତ୍ରୀ ନୂଆଦିଲ୍ଲୀରୁ ଗତକାଲି ଯାତ୍ରା କରିଛନ୍ତି। ଶିକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଛି। ଶିକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଓଡ଼ିଶା ସମେତ 15 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରୀ ବିଦ୍ୟାଳୟର 24 ଜଣ ଛାତ୍ର ଓ 32 ଜଣ ଛାତ୍ରୀଙ୍କୁ ମିଶାଇ 4 ଜଣ ପର୍ଯ୍ୟବେକ୍ଷକ ଏହି ଗସ୍ତରେ ଯାଇଛନ୍ତି। ମନୋନୀତ ଦଳ ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଜାପାନରେ ଅବସ୍ଥାନ କରିବେ। ଭାରତ ସହିତ ଏହି କାର୍ଯ୍ୟକ୍ରମରେ ଘାନା, ନାଇଜେରିଆ ଓ ଦକ୍ଷିଣ ଆଫ୍ରିକାର ଛାତ୍ରଛାତ୍ରୀ ମଧ୍ୟ ଅଂଶଗ୍ରହଣ କରିଛନ୍ତି। ଯୁବ ଶିକ୍ଷାର୍ଥୀଙ୍କ ମଧ୍ୟରେ ବୌଦ୍ଧିକ ଚିନ୍ତାଧାରାକୁ ଅଧିକ ବ୍ୟାପକ କରିବା, ବିଜ୍ଞାନଭିତ୍ତିକ ଗବେଷଣାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଜାପାନ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ସଂସ୍ଥା 2014 ମସିହାରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରିଆସୁଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପରବର୍ତ୍ତୀ ତ୍ରୁଟି ନେଇ ସ୍ୱଷ୍ଟୀକରଣ ଦିଆଯାଇଛି। ଛାତ୍ରଛାତ୍ରୀମାନଙ୍କଠାରୁ ଉତ୍ତରପତ୍ରର ନକଲ ପାଇଁ ଧାର୍ଯ୍ୟ ଦେୟଠାରୁ ଅଧିକ ଆଦାୟ ହୋଇଥିବା ଏବଂ କେତେକ କ୍ଷେତ୍ରରେ କମ୍ ଦେୟ ଆଦାୟ ହୋଇଥିବା ନେଇ ସିବିଏସ୍ଇ ପକ୍ଷରୁ ସୂଚନା ଦିଆଯାଇଛି। ଯେଉଁମାନେ ଅଧିକ ଦେୟ ପ୍ରଦାନ କରିଛନ୍ତି ସେମାନଙ୍କୁ ବଳକା ଅର୍ଥ ଫେରସ୍ତ କରାଯିବ ବୋଲି ଏକ ବିଜ୍ଞପ୍ତିରେ କୁହାଯାଇଛି। କମ୍ ଦେୟ ଦେଇଥିବା ଛାତ୍ରଛାତ୍ରୀଙ୍କୁ

ଆବଶ୍ୟକ ଅର୍ଥ ଦେବା ଲାଗି କୁହାଯିବ ବୋଲି ସିବିଏସ୍ଇ ସୂଚନା ଦେଇଛି। ପରୀକ୍ଷାର୍ଥୀମାନଙ୍କୁ ଉତ୍ତର ଖାତାର ସ୍କାଣ୍ଡ କପି ପାଇଁ ଆଉଥରେ ଆବେଦନ କରିବାକୁ ପଡ଼ିବ ନାହିଁ ବୋଲି ଜଣାପଡ଼ିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଖାଦ୍ୟରେ ବିଷକ୍ରିୟା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ନୂଆଡିହି ଗାଁର ଚାରିଜଣଙ୍କ ମୃତ୍ୟୁ ଘଟିଛି। ଏକ ଶ୍ରାଦ୍ଧ ଭୋଜିରେ ଖାଇବା ପରେ 17 ଜଣ ଅସୁସ୍ଥ ହୋଇଥିବା ସୂଚନା ମିଳିଛି। ଅସୁସ୍ଥଙ୍କ ମଧ୍ୟରେ 23 ମାସର ଶିଶୁକନ୍ୟା ଓ 11 ବର୍ଷର ନାବାଳିକା ଅଛନ୍ତି। ଅସୁସ୍ଥମାନଙ୍କୁ ହେମଗିରି ଓ ଝାରସୁଗୁଡ଼ାର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ସ୍ୱାସ୍ଥ୍ୟ ବିଭାଗ ଏବଂ ପୁଲିସ ପକ୍ଷରୁ ଘଟଣାର ଯାଞ୍ଚ କାର୍ଯ୍ୟ ଆରମ୍ଭ ହୋଇଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ବିଏଡ୍, ବିଏଚ୍ଏଡ୍ ହିନ୍ଦୀ ଏବଂ ଏମ୍ଏଡ୍ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆସନ୍ତା 31 ତାରିଖରେ 2 ବର୍ଷିଆ ବିଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ଜୁନ୍ 3 ତାରିଖରେ ବିଏଚ୍ଏଡ୍ ଏବଂ ଏମ୍ଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବା ନେଇ ରାଜ୍ୟ କର୍ମଚାରୀ ଚୟନ ପ୍ରବରଣ ଆୟୋଗ ପକ୍ଷରୁ ସୂଚନା ମିଳିଛି। ମଇ ମାସ 31 ତାରିଖ ସକାଳ 10:00 ପର୍ଯ୍ୟନ୍ତ ଗୋଟିଏ ସିଟିଂରେ ବିଏଡ୍ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଜୁନ୍ 3 ତାରିଖ ସକାଳ 10:00 ପର୍ଯ୍ୟନ୍ତ ବିଏଚ୍ଏଡ୍ ଓ ଅପରାହ୍ନ 3:00-5:00 ପର୍ଯ୍ୟନ୍ତ ଏମ୍ଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା କରାଯିବ। ସମସ୍ତ ପ୍ରବେଶିକା ପରୀକ୍ଷା ପାଇଁ ଚଳିତ ମାସ 27 ତାରିଖ ଦିନ 11:00 ପରଠାରୁ ରାଜ୍ୟ କର୍ମଚାରୀ ଚୟନ ପ୍ରବରଣର ଆୟୋଗର ୱେବ୍ସାଇଟ୍ରୁ ଆଡ୍ମିଟ୍ କାର୍ଡ଼ ଡାଉନ୍ଲୋଡ଼୍ କରାଯାଇପାରିବ। ସୂଚନା ଅନୁଯାୟୀ ଆସନ୍ତା ଜୁନ୍ 4 ତାରିଖରେ ପ୍ରବେଶିକା ପରୀକ୍ଷାର ଉତ୍ତରପତ୍ର ପ୍ରକାଶ ପାଇବ। ବିଶ୍ୱର ସର୍ବବୃହତ୍ ଅଣ୍ଡାଦାନ ସ୍ଥଳୀ ଭାବେ ପରିଚିତ କେନ୍ଦ୍ରାପଡ଼ା ଜିଲ୍ଲାର ଗହିରମଥା ଅଞ୍ଚଳରେ ଚଳିତ ବର୍ଷ ଅଲିଭ୍ ରିଲେ କଇଁଛ ଅଣ୍ଡାଦାନ ନ କରି ଫେରିଯାଇଥିବା ଜଣାପଡ଼ିଛି। ପ୍ରତ୍ୟେକ ବର୍ଷ ଫ୍ଲାଟ୍ ବ୍ୟାଗ୍ସ, ଲଗର୍ ହେଡ୍ସ, ଗ୍ରୀନ୍ ଟଟଲ୍, ଲେଦର୍ ବ୍ୟାଗ୍ସ, ହକ୍ସ ବିଲ୍, କ୍ୟାମ୍ପସ୍ ରିଡ୍ଲେ ଓ ଅଲିଭ୍ ରିଲେ ପ୍ରଜାତିର କଇଁଛମାନେ ନିର୍ଦ୍ଦିଷ୍ଟ ସ୍ଥାନରେ ସମୂହ ଅଣ୍ଡାଦାନ କରୁଥିବା ବେଳେ ଅଲିଭ୍ ରିଲେ ପ୍ରଜାତି କଇଁଛ ବଙ୍ଗୋପସାଗରର ଓଡ଼ିଶା ତଟବର୍ତ୍ତୀ ଅଞ୍ଚଳକୁ ଅଣ୍ଡାଦାନ କରିବାକୁ ଆସିଥାନ୍ତି। ତେବେ ଚଳିତ ବର୍ଷ ଅଣ୍ଡାଦାନ ନ କରି ସମୁଦ୍ର ମଧ୍ୟକୁ ଫେରିଯିବା ଘଟଣା ବିସ୍ମୟ ସୃଷ୍ଟି କରିଛି। 2014 ଏହିଭଳି ଘଟିଥିଲା। ଚଳିତ ବର୍ଷ ତାପମାତ୍ରା ଅତ୍ୟଧିକ ବୃଦ୍ଧି ଯୋଗୁଁ ଅଣ୍ଡାଦାନ ସମ୍ଭବ ହୋଇନଥିବା ଅନୁମାନ କରାଯାଉଛି। ପୂର୍ବରୁ 1982, 1988, 1997, 1998, 2002 ଓ 2008 ଅଲିଭ୍ ରିଲେ କଇଁଛ ଅଣ୍ଡାଦାନ ନ କରି ଫେରିଯାଇଥିଲେ। ଗତବର୍ଷ ଗହିରମଥାରେ 6 ଲକ୍ଷରୁ ଅଧିକ ଅଲିଭ୍ ରିଲେ କଇଁଛ ସମୂହ ଅଣ୍ଡାଦାନ କରିଥିଲେ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ 3 ରଥର 21 ଅଖ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ପୂର୍ବରୁ 3 ରଥର 42 ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ସୂଚନା ଅନୁଯାୟୀ 3 ରଥର 20 ଫୁଟ ଲମ୍ବ ବିଶିଷ୍ଟ 14 ଲେଖାଏଁ 14 ନାହାକା ଖମ୍ବ ନିର୍ମାଣ କାର୍ଯ୍ୟ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ତାଳଧ୍ୱଜ ରଥର 8, ଦର୍ପ ଦଳନ ରଥର 9 ଏବଂ ନନ୍ଦିଘୋଷ ରଥର 11 14 ନାହାକା ଚୌପଟ ପରେ ଅଷ୍ଟକୋଣିଆଂଶ ମରାମତି କାର୍ଯ୍ୟ ଶେଷ ହୋଇଛି। ରୂପକାର ସେବକମାନେ 3 ରଥର 8 ଲେଖାଏଁ ତୀଖ ଗୁଜରେ ସିଂହ ବିରାଳ ରୂପ ଖୋଦେଇ କରୁଛନ୍ତି। ଓଝା ସେବକମାନେ 3 ରଥର ଅଖକଣ୍ଟା, ଦଣ୍ଡାକଣ୍ଟା ଓ ବେଦୀ ସିଂହାସନର ପ୍ରସ୍ତୁତି ପାଇଁ କଣ୍ଟା ପ୍ରସ୍ତୁତି ଜାରି ରଖିଛନ୍ତି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ଆଜି ଜନ୍ମବାର୍ଷିକୀ ପାଳନ କରାଯାଉଛି। 1920 ମଇ 24 ତାରିଖରେ ଗ୍ରହଣ କରିଥିବା ନୀଳମଣି ରାଉତରାୟ ଜନତା ପାର୍ଟିର ପ୍ରାର୍ଥୀ ଭାବେ 1977 ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ। 1998 ଲୋକସଭାକୁ ନିର୍ବାଚିତ ହେବା ପରେ ସେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ପରେ ଜଙ୍ଗଲ ପରିବେଶ ମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିଲେ। ଏହି ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମମ୍ ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମାନସିକ ରୋଗୀଙ୍କ ନିମନ୍ତେ ସାମାଜିକ ସ୍ନେହ କରୁଣା ଜାଗ୍ରତ କରିବା ସହିତ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ସ୍କିଜୋଫ୍ରେନିଆ ସଚେତନତା ଦିବସ ପାଳନ କରାଯାଉଛି। ପ୍ରତିବର୍ଷ ମଇ 24 ତାରିଖକୁ ଏହି ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ସ୍କିଜୋଫ୍ରେନିଆ ଦିବସର ବାର୍ତ୍ତା ହେଉଛି ଆଖ୍ୟାକୁ ପୁନର୍ବିଚାର କରନ୍ତୁ, ନିଜ କାହାଣୀକୁ ଫେରିଯାଆନ୍ତୁ। ସ୍କିଜୋଫ୍ରେନିଆ ହେଉଛି ଏକ ମାନସିକ ସମସ୍ୟା। ଏହା ମଣିଷର ଭାବନା, ଆବେଗ, ବ୍ୟବହାର ଏବଂ କାର୍ଯ୍ୟଦକ୍ଷତାକୁ ବିଶେଷ ଭାବେ ପ୍ରଭାବିତ କରିଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଗଞ୍ଜାମ ଜିଲ୍ଲାରେ ଗୃହପାଳିତ ପଶୁପକ୍ଷୀଙ୍କ ଚିକିତ୍ସା ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଜିଲ୍ଲାର 11 ପ୍ରାଣୀ ଚିକିତ୍ସାଳୟକୁ ପ୍ରଥମ ପର୍ଯ୍ୟାୟରେ ଅତ୍ୟାଧୁନିକ ହେମାଟୋଲୋଜି ଆନାଲାଇଜର ଯନ୍ତ୍ର ପ୍ରଦାନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟରେ ଖରା ଏବଂ ଗୁଳୁଗୁଳି ନେଇ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ଆସନ୍ତା 5 ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି କାର୍ଯ୍ୟ ଆଜିଠାରୁ ସ୍ଥଗିତ। ଭିତରକାଠ ନିକଟରୁ ଶ୍ରୀଜୀଉଙ୍କୁ ସ୍ୱାଭାବିକ ଭାବେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଖାଦ୍ୟରେ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶ୍ରୋତାବନ୍ଧୁ ଶୁଣୁଥିଲେ କାର୍ଯ୍ୟକ୍ରମ ବିବିଧ ଭାରତୀରୁ ଆକାଶବାଣୀ ରାଉରକେଲା। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ଅପରାହ୍ନ 5ଟା। ଏବେ ଆସନ୍ତୁ ଶୁଣିବା ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀର କେତୋଟି ଭଜନ। ପ୍ରଥମେ ଗୌରହରି ଗିରିଙ୍କ ରଚନାରୁ କଣ୍ଠଦାନ କରିଛନ୍ତି କେଶବ ଚନ୍ଦ୍ର ସାହୁ।

ଶ୍ରୋତାବନ୍ଧୁ, ଏହି ଭଜନଟି ସହିତ ଶେଷ ହେଲା ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ। ବର୍ତ୍ତମାନ ପ୍ରସାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 404 ଅଧ୍ୟାୟ। ପ୍ରଯୋଜନା ସୁହାସ ମହାନ୍ତି।

ଶ୍ରୀକୃଷ୍ଣ ସାତୋଟି ଦୁର୍ଦ୍ଦାନ୍ତ ଷଣ୍ଢକୁ ଦମନ କରିପାରିଲେ କୋଶଳ ରାଜକନ୍ୟା ସତ୍ୟାଙ୍କୁ ପାଇପାରିବେ। ସେ ବୃଷଭଙ୍କୁ ଦମନ ପୂର୍ବକ ସତ୍ୟାଙ୍କୁ ଲାଭ କରିଛନ୍ତି। ସତ୍ୟାଙ୍କ ପରେ ତାଙ୍କ ପତ୍ନୀ ଭାବରେ ଦ୍ୱାରକାକୁ ଆସିଛନ୍ତି ଭଦ୍ରା ଏବଂ ଲକ୍ଷଣା। ଏମାନଙ୍କ ବ୍ୟତୀତ ତାଙ୍କର ଆହୁରି ଷୋଳସହସ୍ର ଏକଶତ ପତ୍ନୀ ଥିଲେ। ସେମାନଙ୍କୁ ସେ ନାରକାସୁର ବନ୍ଦୀଗୃହରୁ ଉଦ୍ଧାର କରିଛନ୍ତି।

0: ଶ୍ରୋତାବନ୍ଧୁ ପ୍ରଚାର କଲୁ ଅତିବଢ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 404 ଅଧ୍ୟାୟ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ।
1: ଶୁଣ ଶୁଣ ଶୁଣ ଗାଁ ଭାଇ ଭଉଣୀ ମାନେ KYC ଅପଡେଟର ମେସେଜକୁ ଅଣଦେଖା କରନ୍ତୁ ନାହିଁ, ତୁରନ୍ତ KYC ଅପଡେଟ କରାନ୍ତୁ। ଯଦି ପରିଚୟ କିମ୍ବା ଠିକଣାରେ କୌଣସି ପରିବର୍ତ୍ତନ ନାହିଁ, ତେବେ ଆପଣଙ୍କର ବ୍ୟାଙ୍କ କିମ୍ବା ATM କିମ୍ବା ବିଜନେସ୍ କରେସ୍ପଣ୍ଡେଣ୍ଟ ମାନେ BCଙ୍କ ପାଖକୁ ଯାଆନ୍ତୁ, କିମ୍ବା ବ୍ୟାଙ୍କରେ ପଞ୍ଜୀକୃତ ଇମେଲ କିମ୍ବା ମୋବାଇଲ ନମ୍ବର କିମ୍ବା ମୋବାଇଲ ବ୍ୟାଙ୍କିଂ ଆପ୍ କିମ୍ବା ଚିଠି ମାଧ୍ୟମରେ ସ୍ୱଘୋଷଣା ଦିଅନ୍ତୁ। ଏବଂ ଯଦି କୌଣସି ପରିବର୍ତ୍ତନ ଅଛି, ତେବେ ପରିଚୟ ଏବଂ ଠିକଣାର ସର୍ବଶେଷ ପ୍ରମାଣ ଦେଖାନ୍ତୁ। ଖାତାକୁ ସକ୍ରିୟ ରଖିକରି ବ୍ୟାଙ୍କିଂ ସେବାର ଲାଭ ଉଠାନ୍ତୁ। ନିଜର KYC ଅପଡେଟ୍ କରିବା ପାଇଁ ନିଜର ନିକଟସ୍ଥ ଗ୍ରାମ ପଞ୍ଚାୟତର କ୍ୟାମ୍ପ କିମ୍ବା ବ୍ୟାଙ୍କ ଶାଖାକୁ ଯାଆନ୍ତୁ।
2: RBI କହେ,
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ହଁ, ଇଏ କଷ୍ଟମର କେୟାର କୋଉଠି? ହଁ ମ୍ୟାଡମ।
3: ଆଜ୍ଞା।
4: ଇଏ KYC ଅପଡେଟ ପାଇଁ ମୋ ପାଖକୁ ବାରମ୍ବାର ମେସେଜ କାହିଁକି ଆସୁଛି?
3: କାରଣ ବ୍ୟାଙ୍କିଂ ସେବାଗୁଡ଼ିକ ପାଇଁ ନିର୍ଦ୍ଧାରିତ ସମୟରେ KYC ଅପଡେଟ କରିବା ଉଚିତ।
4: କିନ୍ତୁ ଇଏ ହବ କେମିତି?
3: ଯଦି ପରିଚୟ କିମ୍ବା ଠିକଣାରେ କୌଣସି ପରିବର୍ତ୍ତନ ନାହିଁ, ତେବେ ନିଜ ବ୍ୟାଙ୍କ କିମ୍ବା ATM କିମ୍ବା ବିଜନେସ୍ କରେସ୍ପଣ୍ଡେଣ୍ଟ ମାନେ BCଙ୍କ ପାଖକୁ ଯାଆନ୍ତୁ, କିମ୍ବା ବ୍ୟାଙ୍କରେ ପଞ୍ଜୀକୃତ ଇମେଲ କିମ୍ବା ମୋବାଇଲ ନମ୍ବର କିମ୍ବା ମୋବାଇଲ ବ୍ୟାଙ୍କିଂ ଆପ୍ କିମ୍ବା ଚିଠି ମାଧ୍ୟମରେ ଏହାର ସ୍ୱଘୋଷଣା ଦିଅନ୍ତୁ।
4: ଆଚ୍ଛା, ଆଉ ଯଦି କୌଣସି ପରିବର୍ତ୍ତନ ଥାଏ ତ?
3: ସେ କ୍ଷେତ୍ରରେ ପରିଚୟ ଏବଂ ଠିକଣାର ସର୍ବଶେଷ ପ୍ରମାଣ ଦେଇ KYC ଅପଡେଟ କରାଇ ପାରିବେ।
4: ବାସ୍
3: ବାସ୍,
4: ବୁଝିଗଲି।
3: ନିଜର KYC ଅପଡେଟ କରିବା ପାଇଁ ନିଜର ନିକଟସ୍ଥ ଗ୍ରାମ ପଞ୍ଚାୟତର କ୍ୟାମ୍ପ କିମ୍ବା ବ୍ୟାଙ୍କ ଶାଖାକୁ ଯାଆନ୍ତୁ।
2: RBI କହେ,
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ କରନ୍ତୁ ଏହି ଟେଲିଫୋନ ନମ୍ବରକୁ 8249809672। ଫୋନ ନମ୍ବରଟି ଆଉ ଥରେ କହି ରଖୁଛି, 8249809672।
5: ଶ୍ରୋତାବନ୍ଧୁ, ଆପଣ ଯଦି ସମାଜ ସେବାରେ ନିଜକୁ ନିୟୋଜିତ କରି ସମାଜର ମଙ୍ଗଳ କରିବାକୁ ଚାହୁଁଥାନ୍ତି, ତେବେ ଆଜି ହିଁ ରାଉରକେଲାର ଆତ୍ମୀୟ ସେବା ଟ୍ରଷ୍ଟ ବା ସେବା ସଂଗଠନରେ ଯଥାଶୀଘ୍ର ସାମିଲ ହୋଇ ସମାଜର କଲ୍ୟାଣ କରନ୍ତୁ। ଏଥିପାଇଁ ଯୋଗାଯୋଗ କରନ୍ତୁ ସମାଜସେବୀ ଚନ୍ଦ୍ରଶେଖର ଶତପଥୀଙ୍କୁ, କଲ୍ କରନ୍ତୁ 8895501397।
6: ବାପା, ଦିଅ 3000।
7: କାହିଁକି?
6: ମୋର ପକେଟ ମନି।
7: ଆରେ, ଏବେ ମାତ୍ର 2000 କ୍ୟାଶ ଅଛି।
6: ଆରେ ବାପା, ବୁଲେଟ ଟ୍ରେନ ଯୁଗରେ ସଗଡ ଚଲଉଛ, ଡିଜିଟାଲ ପେମେଣ୍ଟ ଚଲାଓ। ହେ ନୁହେ, ହଁ, ସିଧା UPI ରୁ ପେମେଣ୍ଟ କର, ଏଇଟା ସହଜ।
7: ଆରେ ବା, ମତେ ବି ଶିଖା, ନିଜର 1000 ନେଇଯା,
6: ତମ ମୋବାଇଲ ଦିଅ,
7: ନେଇଯା।
8: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ,
3: ସହଜ ଅଟେ ପ୍ରତିଦିନ ନେଣ ଦେଣ।
0: ଆକାଶବାଣୀ ରାଉରକେଲା। ଶ୍ରୋତାବନ୍ଧୁ, ଏବେ ଆସନ୍ତୁ ଶୁଣିବା ପ୍ରଗତି ସିଟି କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ଅନିତା ଧଳ।

ନମସ୍କାର ଶୁଭ ସନ୍ଧ୍ୟା ଶ୍ରୋତାବନ୍ଧୁ, ଆକାଶବାଣୀ ରାଉରକେଲାର ପ୍ରିୟ ଶ୍ରୋତା ଭାଇ ଭଉଣୀମାନଙ୍କୁ ଆଜିର ପ୍ରଗତି ସିଟି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ମୁଁ ଆପଣଙ୍କ ରେଡିଓ ସାଥୀ ଅନିତା। ତେବେ କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ।

ଶ୍ରୋତାବନ୍ଧୁ, ଆପଣ ଜାଣନ୍ତି ଯେ ଓଡ଼ିଶାର ସାଂସ୍କୃତିକ ଜୀବନରେ ସଙ୍ଗୀତର ଏକ ଅତି ମୂଲ୍ୟବାନ ସ୍ଥାନ ରହିଛି, ନୁହେଁ କି? ହଁ, ବିଶେଷ କରି 90 ଦଶକର ଶେଷ ଭାଗରୁ ଆରମ୍ଭ କରି 2010 ପର୍ଯ୍ୟନ୍ତ ଓଡ଼ିଆ ଆଲବମ୍ ସଙ୍ଗୀତ ଓଡ଼ିଶାର ମନୋରଞ୍ଜନ ଶିଳ୍ପରେ ଏକ ଯୁଗାନ୍ତକାରୀ ବିପ୍ଳବ ଆଣିଥିଲା। ହଁ ଶ୍ରୋତାବନ୍ଧୁ, ସିନେମା ଗୀତ ବ୍ୟତୀତ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ଏହି ଅଡିଓ ଓ ଭିଡିଓ ଗୁଡ଼ିକର ଓଡ଼ିଆ ସମାଜରେ ଗଭୀର ପ୍ରଭାବ ପକାଇଥିଲା ଏବଂ ଏହାର ଗୁରୁତ୍ୱ ଆଜି ମଧ୍ୟ ଅନସ୍ୱୀକାର୍ଯ୍ୟ। ଓଡ଼ିଶାର କୋଣ ଅନୁକୋଣରେ ଲୁଚି ରହିଥିବା ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବାରେ ସବୁଠାରୁ ବଡ଼ ମାଧ୍ୟମ ସାଜିଥିଲା। ବର୍ତ୍ତମାନର ଡିଜିଟାଲ ଯୁଗରେ ମଧ୍ୟ ୟୁଟ୍ୟୁବ୍ ଏବଂ ମ୍ୟୁଜିକ୍ ଆପ୍ସ ମାଧ୍ୟମରେ

ଆଲବମ୍ ଗୀତଗୁଡ଼ିକର କଳାକାର ଓ ମ୍ୟୁଜିକ୍ ଡାଇରେକ୍ଟର ଓ ପ୍ରଡ୍ୟୁସରମାନେ ଭଲ ରୋଜଗାର ସୃଷ୍ଟି କରି ବେଶ୍ ଭଲ ରୋଜଗାର କରିବା ସହିତ ସଫଳତା ମଧ୍ୟ ହାସଲ କରିପାରୁଛନ୍ତି। ତେବେ ଶ୍ରୋତାବନ୍ଧୁ, ଆଜି ମୁଁ ମ୍ୟୁଜିକ୍ ଆଲବମ୍ ବା ଓଡ଼ିଆ ମ୍ୟୁଜିକ୍ ଇଣ୍ଡଷ୍ଟ୍ରି ଉପରେ ଏତେ ସବୁ କଥା କହିବାର କାରଣ ହେଉଛି ଯେ ଆଜିର ଆମ ପ୍ରଗତିଶୀଳ କାର୍ଯ୍ୟକ୍ରମରେ ମଧ୍ୟ ଏହିପରି ଜଣେ ସଫଳ ବହୁମୁଖୀ ପ୍ରତିଭା ସମ୍ପନ୍ନ ବ୍ୟକ୍ତିତ୍ୱ ଆଜି ଆମ କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି, ଯିଏକି ଏକାଧାରାରେ ଜଣେ ସଙ୍ଗୀତ ନିର୍ଦ୍ଦେଶକ, ମ୍ୟୁଜିକ୍ ଡିରେକ୍ଟର, ଏଡିଟର ଏବଂ ମ୍ୟୁଜିକ୍ କମ୍ପୋଜର ଭାବେ ଓଡ଼ିଆ ଆଲବମ୍ ଇଣ୍ଡଷ୍ଟ୍ରିରେ ଅନେକ ଲୋକପ୍ରିୟ ପ୍ରୋଜେକ୍ଟ ଉପରେ କାର୍ଯ୍ୟ କରି ସେ ଦର୍ଶକଙ୍କ ଖୁବ୍ ଭଲ ପାଇବା ସାଉଣ୍ଟିଛନ୍ତି। ହଁ ଶ୍ରୋତାବନ୍ଧୁ, ତାଙ୍କ ଦ୍ୱାରା ପ୍ରସ୍ତୁତ ପ୍ରତିଟି ଗୀତର ସ୍ୱର ଏଭଳି ଥିଲା ଯାହା ସିଧାସଳଖ ଶ୍ରୋତାଙ୍କ ହୃଦୟକୁ ଛୁଇଁପାରିଛି। ସେ ଭାବପୂର୍ଣ୍ଣ ସଙ୍ଗୀତ ହେଉ କିମ୍ବା ରୋମାଣ୍ଟିକ୍ ସଙ୍ଗୀତ, ମେଲୋଡି ବା ସ୍ୟାଡ୍ ସଙ୍ଗ, ସବୁକିଛି ସଙ୍ଗୀତ ନିର୍ମାଣ କରିବାରେ ସେ ସିଦ୍ଧହସ୍ତ। ଏହା ସଙ୍ଗେ ସଙ୍ଗେ ଶ୍ରୋତାବନ୍ଧୁ, ସେ ସଙ୍ଗୀତକାର ଓ ନିର୍ଦ୍ଦେଶକ ହେବା ସହ ଜଣେ ଉଚ୍ଚକୋଟୀର ଭିଡ଼ିଓ ଏଡିଟର ଭାବେ ମଧ୍ୟ ସେ ଖୁବ୍ ସୁନାମ ଅର୍ଜନ କରିଛନ୍ତି ଏବଂ ଦର୍ଶକଙ୍କର ହୃଦୟକୁ ଛୁଇଁପାରିଛନ୍ତି। ତେବେ ଶ୍ରୋତାବନ୍ଧୁ, ଏତେ ସବୁ କଥା ଶୁଣିଲା ପରେ ଆପଣ ନିଶ୍ଚୟ ତାଙ୍କୁ ସାକ୍ଷାତ କରିବାକୁ ଚାହୁଁଥିବେ, ତେବେ ଆଉ ଡେରି କାହିଁକି ଶ୍ରୋତାବନ୍ଧୁ, ଆସନ୍ତୁ ଆଜି ଆମେ ତାଙ୍କୁ ସାକ୍ଷାତ କରିବା ଏବଂ ଜାଣିବା ତାଙ୍କ ଭିତରେ ସଙ୍ଗୀତର ସ୍ୱର, ନିର୍ଦ୍ଦେଶନାର ଦୂରଦୃଷ୍ଟି ଏବଂ ସମ୍ପାଦନାର କଳାତ୍ମକ ଜ୍ଞାନ କିପରି ରହିଛି ଏବଂ କିପରି ସେ ଓଡ଼ିଆ ଇଣ୍ଡଷ୍ଟ୍ରିରେ ଆଲବମ୍ ଦୁନିଆରେ କିପରି ଏକ ନୂଆ ପରିଚୟ ସୃଷ୍ଟି କରିପାରିଛନ୍ତି ସେ ଉପରେ ଅନେକ କିଛି କଥା ଆସନ୍ତୁ ଆଲୋଚନା କରିବା। ଆଜିର ଆମ ପ୍ରଗତିଶୀଳ କାର୍ଯ୍ୟକ୍ରମର ଅତିଥି, ଯିଏକି ଓଡ଼ିଆ ଆଲବମ୍ ଇଣ୍ଡଷ୍ଟ୍ରିର ଜଣେ ସୁପରିଚିତ ମ୍ୟୁଜିକ୍ କମ୍ପୋଜର, ଏଡିଟର, ଭିଜୁଆଲ୍ ଡିରେକ୍ଟର ଏବଂ ମ୍ୟୁଜିକ୍ ଡିରେକ୍ଟର ଶ୍ରୀ ଏସ୍ ଭବାନୀ ଶଙ୍କରଙ୍କ ସହିତ।

0: ସାର୍ ନମସ୍କାର।
1: ନମସ୍କାର।
0: ଆକାଶବାଣୀ ରାଉରକେଲାର ପ୍ରଗତି ସିଟି କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ।
1: ଆକାଶବାଣୀ ରାଉରକେଲାର ସମସ୍ତ ଶ୍ରୋତା ବନ୍ଧୁଙ୍କୁ ମୋର ନମସ୍କାର, ଆଉ ଆପଣଙ୍କୁ ବି ଧନ୍ୟବାଦ ଯେ ଆପଣ ମୋତେ ଏହି କାର୍ଯ୍ୟକ୍ରମକୁ ଡାକିଲେ।
0: ଆଜ୍ଞା। ତେବେ ସାର୍, ଆପଣ ଯେପରି ଜାଣନ୍ତି କି ଆମର ପ୍ରଗତି ସିଟି କାର୍ଯ୍ୟକ୍ରମରେ ଆମେ ନୂଆ ନୂଆ ବିଭିନ୍ନ ପ୍ରକାର ଓଡ଼ିଶାର କୋଣ ଅନୁକୋଣରେ ଥିବା ନୂତନ କଳାକାରମାନଙ୍କୁ ଆମେ ଆମ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଲୋଚନକୁ ଆଣିଛୁ ଏବଂ ସେମାନଙ୍କର ପ୍ରତିଭାକୁ ଦର୍ଶକମାନଙ୍କ ପାଖରେ ପହଞ୍ଚାଇଛୁ। ତେବେ ଆଜିର ଆମ କାର୍ଯ୍ୟକ୍ରମରେ ମଧ୍ୟ ଯେପରିକି ଓଡ଼ିଆ ଆଲବମ୍ ଇଣ୍ଡଷ୍ଟ୍ରିରେ ଦୀର୍ଘ ଦିନରୁ ଆପଣ ମ୍ୟୁଜିକ୍ କମ୍ପୋଜର, ଏଡିଟର ଏବଂ ଭିଜୁଆଲ ଡାଇରେକ୍ଟର ସହିତ ମ୍ୟୁଜିକ୍ ଡାଇରେକ୍ଟର ଭାବରେ ମଧ୍ୟ ଆପଣ କାର୍ଯ୍ୟ କରି ଆସୁଛନ୍ତି ଏବଂ ଏହି ମ୍ୟୁଜିକ୍ ଇଣ୍ଡଷ୍ଟ୍ରିରେ ଆପଣଙ୍କର ଖୁବ୍ ସୁନାମ ରହିଛି। ତେଣୁ ଆଜିର ଆମ କାର୍ଯ୍ୟକ୍ରମରେ ଆମେ ଆପଣଙ୍କ ସମ୍ପର୍କରେ ଜାଣିବା ସହିତ ଏହି ଓଡ଼ିଆ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିରେ କଳାକାର ହୁଅନ୍ତୁ କିମ୍ବା କୌଣସି ସଙ୍ଗୀତ ଶିଳ୍ପୀ, ଯେଉଁ ଯୁବପିଢ଼ିମାନେ ତାଙ୍କର କ୍ୟାରିୟର ଗଠନ କରିବାକୁ ଚାହୁଁଛନ୍ତି ଏବଂ ସେମାନେ କିପରି ଏ ଦିଗରେ ଅନେକ ସଫଳତା ହାସଲ କରିପାରିବେ ଏବଂ ଆଗକୁ ଯାଇପାରିବେ, ସେ ସମ୍ପର୍କରେ ଆପଣ ଆମ ଶ୍ରୋତାମାନଙ୍କୁ ଖୁବ୍ ସୁନ୍ଦର ଭାବରେ ଅବଗତ କରାଇବେ ବୋଲି ଆମର ଆଶା ରହିଛି।
1: ଆଜ୍ଞା।
0: ତେବେ ସାର୍, ଆପଣ ପ୍ରଥମେ କୁହନ୍ତୁ ଯେ ଆପଣ ପ୍ରଥମେ କେବେ ଏବଂ କିପରି ଭାବରେ ଓଡ଼ିଆ ଆଲବମ୍ ଦୁନିଆରେ ପାଦ ଥାପିଥିଲେ ବା କେମିତି ଆସିଥିଲେ ଏ ଦିଗରେ?
1: ପ୍ରଥମେ ମୁଁ ମାନେ କିଛିଟା ଆଲବମ୍ ସୁଟିଂସ୍ ଦେଖିଥିଲି ଯେଉଁଟାକି ରାଉରକେଲାରେ ହେଉଥିଲା। ଆମ ବଡ଼ ଭାଇମାନେ ସବୁ କରୁଥିଲେ, ଆମେ ଯାଇକି ଛିଡ଼ା ହେଇକି ଦେଖୁଥିଲେ ଏଟା ସବୁ କ'ଣ ଚାଲିଛି। ଦେନ୍ ତା ସହିତ ଆମେ ମୋର ଯେହେତୁ ଟିକେ ସଙ୍ଗୀତ ପ୍ରତି ଗୋଟେ ରୁଚି ଥିଲା ଏବଂ ସଙ୍ଗୀତ ଶିକ୍ଷା ବି ମୁଁ ନେଇଛି, ଆଣ୍ଡ ତାପରେ ଡ୍ରାମା କରୁଥିଲି, ତ ଏ ଲାଇନ୍ ପ୍ରତି ଗୋଟେ ଇଣ୍ଟରେଷ୍ଟ ଆସିଗଲା ଯେ ସେ ନା ସୁଟିଂ ଲାଇନ୍କୁ ଯାଇ ହେବ, ୟାକୁ ଗୋଟେ ପେସା କରିହେବ। ତାପରେ ଧୀରେ ଧୀରେ ଧୀରେ ଧୀରେ ୟା ଉପରେ ଡିପ୍ଲି ଗଲା ପରେ ମୁଁ ୟା ପରେ ପାଇଁ ଗୋଟେ ଶିକ୍ଷା ବି ନେଲି, ଆମ ଫିଲ୍ମ ଇନଷ୍ଟିଚ୍ୟୁଟ୍ ହାଇଦ୍ରାବାଦରୁ ଟ୍ରେନିଂଟେ ମଧ୍ୟ ନେଲି, ଆଉ ଧୀରେ ଧୀରେ ଧୀରେ କରି ଚାଲିଛି।
0: ଆଜ୍ଞା। ତ କେତେ ବର୍ଷ ହେଲାଣି ଏ ଦିଗରେ ଆପଣ ଆସିଛନ୍ତି?
1: ମୁଁ ବହୁତ କମ୍ ବୟସରୁ ମୁଁ ଏଇ ଲାଇନ୍କୁ ପଳାଇ ଆସିଥିଲି। ମୋ ଫାର୍ଷ୍ଟ ଗୀତ ସୁଟିଂ ମୁଁ କରିଛି 6 ନମ୍ବର ପାହାଡ଼, ଆପଣ ଜାଣିଥିବେ, ଯେଉଁଠିକି ଆପଣଙ୍କ ରେଡ଼ିଓ ଷ୍ଟେସନ ସେଇଠି ମୁଁ ସୁଟ୍ କରୁଥାଏ, ଆଉ ସେଇଦିନ ହିଁ ଥାଏ ମୋ ମେଟ୍ରିକ ରେଜଲ୍ଟର ଡେଟ୍।
0: ଆଚ୍ଛା, ତାମାନେ ଏତେ କମ୍ ବର୍ଷରୁ ଆପଣ ଏଇ ମ୍ୟୁଜିକ୍ ଆଲବମ୍ ଲାଇନ୍କୁ ଆପଣ ଆସିଯାଇଛନ୍ତି।
1: ଆଜ୍ଞା ଆଜ୍ଞା,
0: ବହୁତ ଭଲ କଥା। ତାମାନେ ଆପଣ ପିଲାବେଳରୁ ଆପଣଙ୍କର ସେମିତି ମନ ଥିଲା କି ଏ ଦିଗରେ ଆସିବା ପାଇଁ?
1: ହଁ, ବାପାଙ୍କ ମାନେ ପ୍ରୋତ୍ସାହନ, ପ୍ରତ୍ୟେକ ଜିନିଷଟାକୁ ଯେ ସେ ଡ୍ରଇଂ ହଉ, ଗୀତ ଶିଖିବା ହଉ, ନାଚ ଶିଖିବା ହଉ, ଡ୍ରାମା କରିବା ହଉ, ବାପା ବହୁତ ପ୍ରୋତ୍ସାହନ ଦେଇଛନ୍ତି। ସେଇଥିପାଇଁ ମୁଁ ପ୍ରଥମ ଗୁରୁ, ପ୍ରଥମ ପ୍ରୋତ୍ସାହନ ଦେବା ଲୋକ ବାପା, ଆଉ ତାଙ୍କ ପାଇଁ ହିଁ ମୁଁ ଏଠି ଆସି ପହଞ୍ଚିଛି।
0: ତ ବାପା କ'ଣ ଏଇ ମ୍ୟୁଜିକ୍ ଲାଇନ୍ରେ ଥିଲେ କି?
1: ବାପା କିଛି ପ୍ରଡ୍ୟୁସ୍ କରିଛନ୍ତି କ୍ୟାସେଟ।
0: ଆଚ୍ଛା।
1: ଆଉ ଆପଣ ରାଉରକେଲାର କଳାକାର ସଞ୍ଜୟ ତନ୍ତୀଙ୍କୁ ଜାଣିଥିବେ ଏବଂ ରମାକାନ୍ତ ତନ୍ତୀଙ୍କୁ ଜାଣିଥିବେ, ରଙ୍ଗିଲା ବାବୁ, ମୁଁ ତ ରଙ୍ଗିଲା ବାବୁ ବହୁତ ହିଟ୍ ହେଇଥିଲା, ସେ ମୋ ଭେଣେଇ, ତ ଟିକେ ଇନ୍ଭାଇରମେଣ୍ଟ ଥିଲା ଆମର କି କଟକକୁ ଯାଇକି ଆମେ ଷ୍ଟୁଡ଼ିଓ ଦେଖିପାରିବୁ, କଳାକାରଙ୍କ ସହିତ ବସିପାରିବୁ, ଇଏ କରିପାରିବୁ, ତ ସେ ଇଏଟା ଥିଲା ଆମ ପାଖରେ।
0: ତ ଯେମିତି ଆପଣ ପିଲାବେଳୁ କହିଲେ ଆପଣଙ୍କର ଏନ୍ଭାଇରମେଣ୍ଟ, ପରିବାରର ପରିବେଶ ସେମିତି ଥିଲା, ସେଇ ମ୍ୟୁଜିକ୍ ମାହୋଲଟା ଥିଲା ବୋଲି ଆପଣ ଏ ଲାଇନ୍କୁ ଇଜିଲି ପଳାଇଗଲେ। ରାଉରକେଲା ପରେ ଆପଣ ଏବେ ତ କଟକ ଭୁବନେଶ୍ୱରରେ ସବୁବେଳେ କାର୍ଯ୍ୟ କରୁଛନ୍ତି, ତ ରାଉରକେଲାର ଯେଉଁ କଳାକାରମାନଙ୍କୁ ଆପଣ ଚାନ୍ସ ଦେଉଛନ୍ତି ନା ନାହିଁ?
1: ନିହାତି, ବହୁତ କଳାକାର ରାଉରକେଲାର ତିଆରି କରାହେଇଛି।
0: ଆଜ୍ଞା।
1: ଆଉ ବର୍ତ୍ତମାନ ସେମାନେ ବହୁତ ଭଲ ଭାବରେ ଟିଭି ମିଡ଼ିଆରେ ଏବେ ବର୍ତ୍ତମାନ କାମ କରୁଛନ୍ତି, ବହୁତ ହିରୋ ହେଇଛନ୍ତି, କିଛି ହିରୋଇନ୍ସ ହେଇଛନ୍ତି, କିଛି ଟେକ୍ନିସିଆନ୍ସ ବି ରେଡି କରାହେଇଛି ଏଇଠୁ।
0: ତ ଆପଣଙ୍କର ଷ୍ଟୁଡ଼ିଓ ରାଉରକେଲାରେ ଅଛି ନା କଟକରେ ଅଛି?
1: ରାଉରକେଲାରେ ବି ଅଛି, କଟକରେ ବି, ଦୁଇଟା ଜାଗାରେ ଆମର ଅଛି।
0: ଆଚ୍ଛା।
1: ମାନେ ଗାଁ ମାଟିକୁ ଆମେ ଛାଡ଼ିନୁ, ଭୁଲିନୁ, ଆମେ ରାଉରକେଲା କଳାକାରଙ୍କୁ ବି ଭୁଲିନୁ, ତାଙ୍କ କିଛି କରିବା ପାଇଁ ଷ୍ଟୁଡ଼ିଓଟା, ଛୋଟ ଷ୍ଟୁଡ଼ିଓଟା ଅଛି ତାଙ୍କ ପାଇଁ, ନିହାତି କିଛି କିଛି କାମ କରିପାରିବେ ସେମାନେ।
0: ବହୁତ ଭଲ କଥା ପ୍ରକୃତରେ, ଆପଣଙ୍କ ନିଜ ଜନ୍ମ ମାଟି ରାଉରକେଲା, ତେଣୁ ରାଉରକେଲା ମାଟିକୁ ଆପଣ ଏବେ ପର୍ଯ୍ୟନ୍ତ ଜାବୁଡ଼ି ଧରିଛନ୍ତି, ଏଇଟା ଆମ ପାଇଁ ମଧ୍ୟ ଖୁବ୍ ମାନେ ଗର୍ବର କଥା। ତେବେ ସାର୍, ଆପଣ କୁହନ୍ତୁ ଯେ ଆପଣଙ୍କର କେଉଁ ମ୍ୟୁଜିକ୍ ଆଲବମ୍ଟି ବେଶୀ ଆପଣଙ୍କର ନିକଟତର ବା ଆପଣଙ୍କ ହୃଦୟକୁ ଛୁଇଁଥିଲା ବୋଲି ଆପଣ କହିବେ?
1: ଆପଣ ଗୋଟେ ଗୀତ ନିହାତି ଶୁଣିଥିବେ, ବୋତଲ ଭାଙ୍ଗିବି ଗୋରି ତୋ ଦ୍ୱାରେ।
0: ଆଚ୍ଛା। ହଁ,
1: ସେଇ ସମୟରେ ୟୁଟ୍ୟୁବ୍ର ମାଧ୍ୟମ ନଥିଲା, ମାନେ ୟୁଟ୍ୟୁବ୍ ସେତେବେଳକୁ ଭଲ ଭାବରେ ଆସିନଥିଲା କାହା ପାଖ, ମାନେ ଥିଲା କିନ୍ତୁ ଲୋକ ଆକ୍ସେସ୍ କରିପାରୁନଥିଲେ, କାହିଁକିନା ମୋବାଇଲ ନଥିଲା, ଡାଟା ନଥିଲା, ତ ସେଇଭଳିଆ ସିଷ୍ଟମ୍ ଚାଲିଥିଲା। ତ ସେଇ ସମୟରେ ସେ ଗୀତକୁ ଗୋଟେ ବ୍ଲକ୍ବଷ୍ଟର ହିଟ୍ କରିବାଟା ବହୁତ ମାନେ ବହୁତ କଷ୍ଟ କରିଛୁ ସେ ଗୀତଟିକୁ ହିଟ୍ କରିବାରେ, ଇଣ୍ଟରନେଟ୍ରେ ବହୁତ ସର୍କୁଲେଟ୍ କରିଛୁ, ଆଉ ସେଇଟା କହିବାକୁ ଗଲେ ବଜେଟ୍ ନାହିଁ, ଆଉ ରାଉରକେଲାରେ ବହୁତ କଳାକାର, ବହୁତ ଭାଇମାନେ ସେ ଗୀତଟାକୁ ସୁଟ୍ କରିବାରେ ହେଲ୍ପ କରିଥିଲେ, ଆଉ 5 ବର୍ଷ ସେଇଟା ସୁପର ହିଟ୍ ଭାବରେ ପ୍ରତ୍ୟେକ ବାରାତିରେ କିଛି ନହେଲେ ବି 8ରୁ 10 ଥର ସେ ଗୀତ ବାଜେ। ତ ରାଉରକେଲାର ପ୍ରତ୍ୟେକ ଲୋକ ଯେଉଁମାନେ ସେ ଗୀତରେ ହେଲ୍ପ କରିଥିଲେ, ଏଇଟା ତାଙ୍କର ଆଶୀର୍ବାଦ,
0: ତ କ୍ରେଡିଟ୍ ସବୁ ସେମାନଙ୍କର।
1: ହଁ, ନିହାତି ନିହାତି, ରାଉରକେଲାବାସୀଙ୍କୁ।
0: ବହୁତ ଭଲ କଥା। ତେବେ ଶ୍ରୋତାବନ୍ଧୁ ଆସନ୍ତୁ ତେବେ ନିଶ୍ଚୟ ଭାବରେ ଶୁଣି ନେବା ଏଇ ସୁନ୍ଦର ସଙ୍ଗୀତଟିକୁ, ଯାହାକି ଆମର ଅତିଥି ଭବାନୀ ଶଙ୍କର ହାତୀଙ୍କୁ ଖୁବ୍ ଅଧିକ ପ୍ରସିଦ୍ଧି ଦେଇଥିଲା।

0: ବହୁତ ସୁନ୍ଦର ଲାଗିଲା ସାର୍, ନିହାତି ଭାବରେ ଆପଣ ଏଇ ସଙ୍ଗୀତଟି ଯେମିତି କହିଲେ ମାନେ ଦର୍ଶକମାନଙ୍କ ମନକୁ ଛୁଇଁଛି, ଆଉ ଆମ ଶ୍ରୋତାମାନଙ୍କ ମନକୁ ମଧ୍ୟ ନିଶ୍ଚୟ ଛୁଇଁଥିବ। ତେବେ ସାର୍ ଆଉ ଗୋଟେ କଥା କୁହନ୍ତୁ, ଜଣେ ମ୍ୟୁଜିକ୍ କମ୍ପୋଜର ଭାବେ ଆପଣ କେମିତି ସବୁ ସମସ୍ୟାକୁ ପ୍ରଥମେ ପ୍ରଥମେ ସାମ୍ନା କରିଥିଲେ ଏଇ ମ୍ୟୁଜିକ୍ ଆଲବମ୍ ତିଆରି କରିବାରେ?
1: ଦେଖନ୍ତୁ, ମୁଁ ଯେତେବେଳେ ଲାଇନ୍କୁ ଆସିଲି 2004 ପର୍ଯ୍ୟନ୍ତ ଠିକ୍ ଥିଲା, ଦେନ୍ ତାପରେ ଗୋଟେ ପାଇରେସି ସିଷ୍ଟମଟା ଗୋଟେ ଆରମ୍ଭ ହେଇଗଲା, ତ ସେ ଯୋଗୁଁ ଆଲବମ୍ ଇଣ୍ଡଷ୍ଟ୍ରିଟା ଓଡ଼ିଶାର ପୁରା ଠପ୍ ହେଇଗଲା, ମାନେ ବନ୍ଦ ହେଇଗଲା। ତ ତାପରେ ବହୁତ ସଂଘର୍ଷ କରିବାକୁ ପଡ଼ିଛି, ମୁଁ ନୁହଁ ଅନେକ କଳାକାର, ଓଡ଼ିଶା କ'ଣ ଭାରତର ପୁରା କଳାକାର ବହୁତ ସଂଘର୍ଷ କରିଛନ୍ତି। ୟୁଟ୍ୟୁବ୍ ଆସିବାଟା 2007 ୟୁଟ୍ୟୁବ୍ ଆସିଲା, ତାପରେ ଆମେ ଟିକେ ଷ୍ଟ୍ରଙ୍ଗ ହେଲୁ, କିନ୍ତୁ 2004 ପରେ 2004-7 ବହୁତ କଷ୍ଟ ହେଇଛି ଏଣ୍ଟାୟର ଇଣ୍ଡିଆ ପାଇଁ।
0: ଠିକ୍ କଥା କହିଲେ। ଆପଣ କହିବେ କି ଯେଉଁ ଆଲବମ୍ ଯୁଗ ଏବଂ ୟୁଟ୍ୟୁବ୍ ମଧ୍ୟରେ କ'ଣ ସବୁ ଡିଫରେନ୍ସ ରହିଛି, ଯେଉଁ ଡିଫରେନ୍ସ ଦେଖୁଛନ୍ତି ଆପଣ?
1: ଡିଫରେନ୍ସ ସେମିତି କହିଲେ କିଛି ନାହିଁ, ଲୋକ ଗୀତ ଶୁଣୁଛନ୍ତି, ମୂଳ କଥାଟା ହେଲା ଆମ ଅଡିଏନ୍ସ ପାଖକୁ ଗୀତଟା ପହଞ୍ଚିବ। ସେତେବେଳକୁ

0: ଖର୍ଚ୍ଚଟିକେ କମ୍ ହେଇଯାଇଛି।
1: ତେବେ ବର୍ତ୍ତମାନ ସମୟରେ ସେଥିପାଇଁ ବହୁତ ଆପଣ ଦେଖିବେ ୟୁଟ୍ୟୁବର୍ସ ମାନେ ତାଙ୍କର ଏ ଦିଗରେ କ୍ୟାରିୟର ଗଠନ କରୁଛନ୍ତି, ବ୍ଲଗର୍ସ ମାନେ ବି ତାଙ୍କର ଏ ଦିଗରେ କ୍ୟାରିୟର ତିଆରି କରୁଛନ୍ତି, ତ ସେ ଉପରେ ଆପଣ ଆମ ଯୁବପିଢ଼ିଙ୍କୁ କ'ଣ ଆଡ଼ଭାଇସ୍ କରିବାକୁ ଚାହିଁବେ?
0: ମୁଁ ତ ବର୍ତ୍ତମାନ ୟୁଟ୍ୟୁବରେ ଯାହା ପରିସ୍ଥିତି ଦେଖୁଛି, ସମସ୍ତେ ହୋଇବେ ବେପାରୀ, ବେପାର ନ ହୋଇବ କାହାରି, ଗୋଟେ କଥା ଯେଉଁଟା ଅଛି, ତ ସେଇ କଥାଟା ଏବେ ଗୋଟେ ଆପ୍ରୋପ୍ରିଏଟ୍ ହେଉଛି, କାହିଁକିନା ସେମାନେ ବୁଝିପାରୁନାହାନ୍ତି। ମୁଁ ଗୁଡ଼ାଏ ଯେ ଜାଗାରେ ଦେଖୁଛି, ଯେଉଁମାନେ ୟୁଟ୍ୟୁବ୍ ଫିଲ୍ଡକୁ ଆସୁଛନ୍ତି, ତମେ ଆମେ ଆକ୍ଚୁଆଲି ଦେଖାଉଛେ କ'ଣ, ଆମକୁ ଲୋକ ଦେଖିବେ କାହିଁକି? ୟୁଟ୍ୟୁବ୍ରେ ମୋତେ ଜଣେ କାହିଁକି ସର୍ଚ୍ଚ କରିବ? ୟୁଟ୍ୟୁବ୍ରେ ଭବାନୀ ଶଙ୍କରକୁ କାହିଁକି ସର୍ଚ୍ଚ କରିବ? ମୁଁ କ'ଣ ଦେଉଛି ତାଙ୍କୁ? ତ ଯଦି ଆମେ ତାଙ୍କୁ ଫୁଲ୍ ଗୋଟେ ଏଣ୍ଟରଟେନମେଣ୍ଟ ଦେବା, ଏଜୁକେସନ୍ସ ଦେବା, ଇନଷ୍ଟ୍ରକ୍ସନ୍ ଦେବା, ଇନଫ୍ଲୁଏନ୍ସ ଦେବା, ମାନେ ଆମର କଣ୍ଟେଣ୍ଟ ଯାହାକି ଆମର ଯେଉଁ ଉପରେ ଚ୍ୟାନେଲ୍ଟା, ଆମେ ସେଇ ଉପରେ ଯଦି କନ୍ସେନ୍ଟ୍ରେଟ୍ କରିକି କାମ କରିବା, ଦେନ୍ କିଛି ଅସୁବିଧା ନାହିଁ, ଆପଣ ଏଇଠି ବହୁତ ବଢ଼ିଆ ଇନକମ୍ ଜେନେରେଟ୍ କରିପାରିବେ,
1: ସକ୍ସେସ୍ ବି ହେଇପାରିବେ।
0: ନିହାତି ନିହାତି,
1: ବହୁତ ଭଲ କଥା। ତେବେ ଆଉ ଗୋଟେ କଥା କୁହନ୍ତୁ ଆପଣ, ଯେ ଗୋଟେ ନୂଆ ଆଲବମ୍ ତିଆରି କରିବା ସମୟରେ ଯେଉଁ ଆପଣ ଆର୍ଟିଷ୍ଟମାନଙ୍କୁ ଚୟନ କରନ୍ତି, ସିଙ୍ଗର୍ସମାନଙ୍କୁ ଚୟନ କରନ୍ତି, ତ ସେହି ସମୟରେ ଚୟନ କରିବା ବେଳେ ଆପଣ କେଉଁ ସବୁ ଦିଗ ପ୍ରତି ଗୁରୁତ୍ୱ ଦିଅନ୍ତି?
0: ଯଦି ଗୋଟେ ଆମେ ସିଙ୍ଗର୍କୁ ଦେଖିବା, ତ ନିହାତି ତାଙ୍କ କଣ୍ଠଟି ନିହାତି ସୁମଧୁର ହେଇଥିବା ଦରକାର, ଉଚ୍ଚାରଣ ଭଲ ହେଉଥିବା ଦରକାର, ସ୍କେଲ୍ ଆଉ ନୋଟ୍ରେ ରହିକି ଗାଇପାରୁଥିବା ଦରକାର, ଏଇସବୁ ଜିନିଷ ଆମେ ଦେଖୁ।
1: ଆଚ୍ଛା, ତ ଆପଣଙ୍କ ମ୍ୟୁଜିକ୍ ଆଲବମ୍ରେ କେଉଁ ସିଙ୍ଗର୍ଙ୍କ ସହିତ ଆପଣ କାର୍ଯ୍ୟ କରୁଛନ୍ତି?
0: ମୁଁ ଆଜ୍ ଏ ସାଉଣ୍ଡ ଇଞ୍ଜିନିୟର ହ୍ୟୁମାନ ସହିତ ପାଖାପାଖି 100+ ଗୀତ କରିଛି ରେକର୍ଡିଂ, ହ୍ୟୁମାନ ସାଗରଙ୍କ ସହିତ କଟକ ଷ୍ଟୁଡିଓରେ ଫ୍ରିଲାନ୍ସରେ ମୁଁ ସେଇଠି ଷ୍ଟୁଡିଓକୁ ଯାଇକି ରେକର୍ଡିଂ ବି କରେ।
1: ଆଜ୍ଞା, ତାପରେ
0: ଅସୀମାଙ୍କ ସହିତ କାମ କରିଛି, ଅମ୍ରିତାଙ୍କ ସହିତ କାମ କରିଛି, ଦୀପ୍ତି ରେଖାଠୁ ନେଇକରି ମାନେ 20+ ହେଲାଣି, ତ ମୁଁ ନୂଆ ପୁରୁଣା ଇରା ମହାନ୍ତି ସମସ୍ତଙ୍କ ସହିତ ପ୍ରାୟ କାମ କରିଛି।
1: ଆଚ୍ଛା, ଆଉ ଗୋଟେ କଥା ଆମେ ମୁଖ୍ୟତଃ ଜାଣିବାକୁ ଚାହିଁବୁ, ଯେମିତିକି ଆଜିକାଲିର ମ୍ୟୁଜିକ୍ ଭିଡ଼ିଓରେ ମେଲୋଡ଼ି ଏବଂ ତାର ମୌଳିକତା ବା ଅରିଜିନାଲିଟି ଟିକେ କମିଯାଉଛି ଭଳି ଯାହା ଅଭିଯୋଗ ହେଉଛି, ତ ସେ ଉପରେ ଆପଣଙ୍କର ମତ କ'ଣ?
0: ଅରିଜିନାଲିଟି କିଛି କମୁନି, କିନ୍ତୁ ଆମେ କିଛି ଜିନିଷଟାକୁ ଭୁଲି ଯାଉଛେ।
1: ଆଜ୍ଞା,
0: ସେଇଥିରେ ଅଛି, ସେଇଭଳିଆ ହିଁ କାମ ହେଉଛି। ଏ ସଙ୍ଗୀତଟା କେଉଁଠୁ ଭାରତ ବାହାରୁ ଆମେ ଆଣିକରି କରୁନୁ, ଆମେ ଭାରତୀୟ ସଙ୍ଗୀତ କରୁଛୁ, ଓଡ଼ିଆ ଗୀତ ହିଁ କରୁଛୁ, କିନ୍ତୁ ସେଇଠି ଟିକେ ଆମେ କିଛି ଆଡ଼୍ କରିଦେଉଛୁ, ଆଉ କିଛି ଜିନିଷଟାକୁ ଭୁଲି ଯାଉଛୁ। ଯେମିତି ଆଗ ଥିଲା ତାବଲା ଢୋଲକଟେ ବାଜିବ ଆଉ ଭାୟୋଲିନ୍ଟେ ବାଜିବ, ଏ ତିନିଟା ଇନ୍ଷ୍ଟ୍ରୁମେଣ୍ଟରେ ଗୀତ ହେଉଥିଲା ଭିକାରୀ ବଳଙ୍କ ସାର୍ଙ୍କ ସମୟରେ। ଦେନ୍ ଇଲେକ୍ଟ୍ରୋନିକ୍ସ ଆଇଟମ୍ଟେ ଗୋଟେ ଆସିଗଲା, କିବୋର୍ଡ଼ ଗୋଟେ ଆସିଗଲା, ତ ଭିକାରୀ ବଳ ବି ସେହି ସମୟରେ ସିନ୍ଥେସାଇଜର୍ ନେଇକରି ଗୀତ କରିଛନ୍ତି। ତାପରେ ଧୀରେ ଧୀରେ ଧୀରେ ଧୀରେ ସେଗୁଡ଼ା ସବୁ ଡିଜିଟାଲାଇଜେସନ୍ ହେଲା ପରେ, ମାନେ ଯେମିତିକି ଇଲେକ୍ଟ୍ରୋନିକ୍ସ ଇନ୍ଷ୍ଟ୍ରୁମେଣ୍ଟ ବାଜିଲା ବେଳକୁ ସେ ଫିଲ୍ଟା ମିସ୍
1: ହେଇଯାଉଛି। ହଁ,
0: କିନ୍ତୁ ସେଇ ଜିନିଷ ବାଜୁଛି, ଆମେ ସିତାର ବଜୁଥିଲେ କିବୋର୍ଡ଼ରେ ଏବେ ସିତାର ବାଜୁଛି, କିନ୍ତୁ ସେ ଫିଲ୍ଟା ହଜିଯାଇଛି।
1: ହଁ, ତ ସେ ଭିତରେ ଅରିଜିନାଲ ସିତାରର ଯେଉଁ ଧୁନ୍ଟା ଶୁଣିବାକୁ ଯେମିତି ଭଲ ଲାଗିବ,
0: ସେଇଟାକୁ କେହି ଆମେ କମ୍ପେୟାର କରିପାରିବାନି
1: ପ୍ରକୃତରେ, ତା ସହିତ ଆମେ କମ୍ପେୟାର କରିପାରିବାନି। ଆଉ ଗୋଟେ କଥା, ପ୍ରାୟ ଯୁବପିଢ଼ି ଆପଣ ଦେଖିବେ, ଆମ ରାଉରକେଲା ଗୋଟେ ମିନି କଳାର ସହର ବୋଲି କହିଲେ ଭୁଲ ହେବ ନାହିଁ, ତେଣୁ ଏଠି ବହୁତ କଳାକାର ଅଛନ୍ତି ଆଉ ମ୍ୟୁଜିକ୍ ଆର୍ଟିଷ୍ଟ ମଧ୍ୟ ବହୁତ ଅଛନ୍ତି, ସିଙ୍ଗର ଅଛନ୍ତି, କିନ୍ତୁ ଯଦି ଦେଖାଯାଏ ଯେଉଁ ଯୁବପିଢ଼ିମାନେ ଚାହୁଁଛନ୍ତି ତାଙ୍କ କ୍ୟାରିୟର ଗଠନ କରିବାକୁ ଚାହୁଁଛନ୍ତି ଏଇ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିରେ, ଆକ୍ଟର୍ସ ହୁଅନ୍ତୁ କିମ୍ବା ସିଙ୍ଗର ହୁଅନ୍ତୁ, ତ ସେମାନେ କେମିତି ଯାଇପାରିବେ ଏ ଦିଗରେ ଯାହାଦ୍ୱାରା କି ସେମାନେ ସଫଳତା ହାସଲ କରିପାରିବେ ଏବଂ ଅନେକ ଆଗକୁ ଯାଇପାରିବେ?
0: ମୁମ୍ବାଇ, କାଲକାଟା, ହାଇଦ୍ରାବାଦ ଯେଉଁ ସାଉଥର ଇଣ୍ଡଷ୍ଟ୍ରି ଅଛି, ସେଇଭଳିଆ ଆମ ଏଇଠି ଗୋଟେ ଏଜେନ୍ସି, ଯେମିତି ଗୋଟେ ଆର୍ଟିଷ୍ଟ ଯେତେବେଳେ ସିନେମା ପାଇଁ ସେଠି ଆର୍ଟିଷ୍ଟ ଯେତେବେଳେ ଚୁଜ୍ କରାହୁଏ, ଧରନ୍ତୁ ପ୍ରଭାସକୁ କିଏ ଗୋଟେ ହିରୋ ନେଲା, କିନ୍ତୁ ଖାଲି ତ ପ୍ରଭାସ ସେଇଠି ଆକ୍ଟିଂ କରୁନାହାନ୍ତି, ସରାଉଣ୍ଡିଂରେ ବି ଗୁଡ଼ାଏ ଆର୍ଟିଷ୍ଟ ଦରକାର ଅଛନ୍ତି, ତ ସେ ସରାଉଣ୍ଡିଂ ଆର୍ଟିଷ୍ଟର ଦାୟିତ୍ୱଟା ହେଉଛି ଗୋଟେ ଏଜେନ୍ସିର।
1: ଆଚ୍ଛା,
0: ତ ସେ ଏଜେନ୍ସି ଆମର ଏ ଓଡ଼ିଶାରେ ଅଭାବ, ଯେଉଁଥିପାଇଁ ନୂଆ କଳାକାରକୁ ମୁମ୍ବାଇ ମୁହାଁ ହେବାକୁ ପଡ଼ୁଛି, କି ହାଇଦ୍ରାବାଦ ମୁହାଁ ହେବାକୁ ପଡ଼ୁଛି, କିମ୍ବା କାଲକାଟା ମୁହାଁ ହେବାକୁ ପଡ଼ୁଛି। ଯଦି ସେଇ ଜିନିଷଟା ହୁଅନ୍ତା ହେଲେ ହଁ ଟିକେ ତାଙ୍କୁ ଟିକେ ସହଜ ହୁଅନ୍ତା, କିନ୍ତୁ ସେମାନେ କରିପାରିବେ, ଟିଭି ଚ୍ୟାନେଲ୍ସକୁ ଯାଆନ୍ତୁ, ଟିଭି ଚ୍ୟାନେଲ୍ସରେ ମାନେ ନିଜ ଫଟୋ ପୋର୍ଟଫୋଲିଓ ଦେଖାନ୍ତୁ, କି ସାର୍ ଆଇ କ୍ୟାନ୍ ଆକ୍ଟ, ଆଇ କ୍ୟାନ୍ ସିଙ୍ଗ, ଆଇ କ୍ୟାନ୍, ଆପଣ ନିଜ ପ୍ରତିଭା ସେଇଠି ଦେଖାଇବାକୁ ଚେଷ୍ଟା କରନ୍ତୁ। ସେ ନିହାତି ଏଠି ଟିଭି ଚ୍ୟାନେଲ୍ସ ନେଉଛନ୍ତି, ନେଉଛନ୍ତି, ସେମାନେ ବି ପ୍ରୋତ୍ସାହନ ଦେଉଛନ୍ତି, କିଛି ନାହିଁ ସେମିତି।
1: ତ କିନ୍ତୁ ଆପଣ ଯଦି ଦେଖିବେ ପ୍ରାୟ ନୂଆ ନୂଆ କଳାକାର ମାନେ ସବୁବେଳେ ଆସୁଛନ୍ତି ଯାଉଛନ୍ତି, ତ ତାର କାରଣ କ'ଣ? ଷ୍ଟେବଲ୍ ହେଇକି ବହୁତ କମ୍ କଳାକାର ହେଉଛନ୍ତି,
0: ସେଇଟା ହେଉଛି ନନ୍ ସ୍କିଲ୍ଡ ଆର୍ଟିଷ୍ଟ।
1: ଆଚ୍ଛା,
0: ମୋ ଜଣେ ବଡ଼ ଭାଇ ମୋତେ ଗୋଟେ କଥା କହିଥିଲେ, ସାର୍ ଲମ୍ବେ ରେସ୍ କା ଘୋଡ଼ା ବନ୍ନା ହେତୁ ଦୌଡ଼ନା ଶିଖ, ସେଇ ଜିନିଷ ଯଦି ଦୌଡ଼ିବା ଶିଖିବାକୁ ପଡ଼ିବ, ଆପଣଙ୍କୁ ଟ୍ରେନିଂ ନେବାକୁ ପଡ଼ିବ, ଆପଣଙ୍କୁ ଯଦି ଆର୍ଟିଷ୍ଟ ଆପଣ ଯଦି ଆକ୍ଟିଂ କରିବାକୁ ଚାହୁଁଛନ୍ତି, ଏଇଠି ରାଉରକେଲାରେ ଆମର ତ ସେମିତି ଆକ୍ଟିଂ ଶିଖିବା ପାଇଁ କୌଣସି ଶିକ୍ଷାନୁଷ୍ଠାନ

0: ଏମିତି ନାହିଁ, କିନ୍ତୁ ଏଠି ଡ୍ରାମା ଇନଷ୍ଟିଚ୍ୟୁସନ୍ ଭର୍ତ୍ତି ଅଛି। ଡ୍ରାମା ଯାଆନ୍ତୁ ଏଇଠି, ଏ ସାର୍ଙ୍କ ପାଖରେ ଗୋଟେ ଡ୍ରାମା କରନ୍ତୁ, ସେ ସାର୍ଙ୍କ ପାଖରେ ଗୋଟେ ଡ୍ରାମା କରନ୍ତୁ, କିନ୍ତୁ ବର୍ଷକୁ ଆପଣ 4 ଡ୍ରାମା କରନ୍ତୁ, ସେଠି ଆପଣଙ୍କର ଆକ୍ଟିଂଟା ନିହାତି ଡେଭଲପ୍ ହେବ। ଆପଣ ଗୀତ ଶିଖନ୍ତୁ, ରିଆଲିଟି ସୋଜ୍ ଆସୁଛି, ଏବେ ତ ସୋସିଆଲ୍ ମିଡ଼ିଆ ତ ବହୁତ ବଢ଼ିଆ ଜିନିଷ, ନିଜ ପ୍ରତିଭାକୁ ଆପଣ ଅନଲାଇନ୍ ଟିକେ ପ୍ରଦର୍ଶନ କରିବା ପାଇଁ ମାନେ ଦେଖାନ୍ତୁ। ବର୍ତ୍ତମାନ ଇଣ୍ଡଷ୍ଟ୍ରି ଓପନ୍ ଟୁ ଅଲ୍, କାହା ଏଠି ବାଉଣ୍ଡ୍ରି ନାହିଁ।
1: ଠିକ୍ କଥା କହିଲେ ପ୍ରକୃତରେ, ତେଣୁ ଯେଉଁମାନେ ଇଣ୍ଟରେଷ୍ଟେଡ୍ ଅଛନ୍ତି ସେମାନେ ନିହାତି ଭାବରେ ସେ ଦିଗରେ ତାଙ୍କର ଡେଡିକେସନ୍ ସାଧନା ଜାରି କରିବା ଦରକାର।
0: ହଁ, ମାନେ ଫୁଲ୍ଲି ଏଇଟା ଯଦି ଆପଣ ପ୍ରଫେସନ୍ କରିବାକୁ ଚାହୁଁଛନ୍ତି ଦେନ୍ ଫୁଲ୍ଲି ଡେଡିକେସନ୍ ଦେବାକୁ ପଡ଼ିବ। ଯେମିତି ମୋତେ ଏଇଠି 25-26 ବର୍ଷ ହେଇଗଲା, ଏଇଠି ପଶିକି ଆଜି ପର୍ଯ୍ୟନ୍ତ ମୁଁ ସେଇଥିରେ ଖାଇ ପିଇ ବଞ୍ଚି ସବୁ କିଛି ମୁଁ ସେଇଥିରେ କରୁଛି, ମୁଁ ଫୁଲ୍ଲି ଡେଡିକେଟେଡ୍ ଟୁ ଇଣ୍ଡଷ୍ଟ୍ରି।
1: ତେବେ ସାର୍, ଆଜି ତ ଆପଣ ସୁନ୍ଦର ଭାବରେ ଆମର କହିଲେ, ଆଉ ଗୋଟେ କଥା କୁହନ୍ତୁ ଯେ ମ୍ୟୁଜିକ୍ ଆଲବମ୍ ତିଆରି କରିବା ସମୟରେ ଆପଣ କେଉଁ ସବୁ ଦିଗକୁ ଦେଖିକି ଆପଣ ମ୍ୟୁଜିକ୍ ଆଲବମ୍ ତିଆରି କରନ୍ତି?
0: ଫାର୍ଷ୍ଟ ତ ହେଲା ଅଡିଏନ୍ସକୁ କେଉଁ କଥାଟା କୁତୁକୁତିଆ ଲାଗିବ, କିମ୍ବା ସେମାନେ ରିସିଭ୍ କରିବେ, କିମ୍ବା ରୋମାଣ୍ଟିକ୍ ସଙ୍ଗଟା ଯେଉଁଟା ହେଲା କି କେଉଁ କଥାଟା ତାଙ୍କୁ ସୁନ୍ଦର ଲାଗିବ। ଆଉ ଚିରସ୍ଥାୟୀ କାମ କରିବାକୁ ଟିକେ ମୋତେ ପସନ୍ଦ, ଯେମିତି ମାସେ ଆଇଲା ଗୀତଟା ଚାଲିଲା ତାପରେ ହଜିଗଲା, ସେମିତି ନୁହଁ, ଟିକେ ଚିରସ୍ଥାୟୀ କାମ କରିବାକୁ ଟିକେ ପସନ୍ଦ କରେ ମୁଁ। ଗୁଡ଼ାଏ ପଏଣ୍ଟ ଅଛି ଯେଉଁଟାକି ଦେଖିବାକୁ ପଡ଼େ, ଯେମିତି ସୁନ୍ଦର କଥାଟେ ହେଇଥିବ, ଆଉ ଓଭରଅଲ୍ ଡ୍ରାମାରେ କିଛି ଏମିତି ନଥିବ ଯେ ଯେଉଁଟାକି ସମାଜକୁ ଗୋଟେ ଖରାପ ମେସେଜଟେ ଦଉଥିବ। ଗୁଡ଼ାଏ ଜିନିଷ ଆମେ ଦେଖୁ,
1: ସମାଜକୁ ଯେମିତି ଗୋଟେ କିଛି ନୂଆ ଭଲ ବାର୍ତ୍ତା ଯାଉଥିବ, ସେମିତି ଟାଇପ୍ର ମ୍ୟୁଜିକ୍ ତିଆରି କରିବା କଥା, ଯାହାଦ୍ୱାରା କି ଆମର ସମାଜକୁ ମଧ୍ୟ କିଛି ଗୋଟେ ପ୍ରେରଣା ମିଳୁଥିବ। ବହୁତ ଭଲ କଥା କହିଲେ। ତେବେ ସାର୍, ଆଉ ଗୋଟେ କଥା କୁହନ୍ତୁ, ଯେମିତିକି ଆଜିକାଲି ତ ସବୁ କ୍ଷେତ୍ରରେ କମ୍ପିଟିସନ୍, ତ ଏବେ ଯେଉଁ ମ୍ୟୁଜିକ୍ ଭିଡ଼ିଓ ବଜେଟ୍ ତା ରିଟର୍ନ ରିକଭରିକୁ ନେଇକି ଡାଇରେକ୍ଟର ମାନଙ୍କୁ କେମିତି ସଂଘର୍ଷ କରିବାକୁ ପଡ଼ିଥାଏ?
0: ସେଇଟା ତ ଆପଣ ଗୋଟେ ବହୁତ ବଡ଼ କଥାଟେ କହିଲେ ଏବେ, କାହିଁକିନା ଓଡ଼ିଶାରେ ଖାଲି ୟୁଟ୍ୟୁବ୍ଟାକୁ ହିଁ ସେମାନେ ଭାବି ଦେଇଛନ୍ତି ଇନକମ୍ର ସୋର୍ସ।
1: ଆଜ୍ଞା,
0: ତ ସେଇଥିପାଇଁ ସେମାନେ ଟିକେ ବହୁତ ମାନେ ବହୁତ ଗୁଡ଼ାଏ ନୂଆ କମ୍ପାନୀ କିମ୍ବା ଯେଉଁମାନେ ଜାଣିନାହାନ୍ତି ସେମାନେ ଟିକେ ପ୍ରୋବ୍ଲେମ୍ରେ ପଡ଼ୁଛନ୍ତି। କିନ୍ତୁ ଖାଲି ୟୁଟ୍ୟୁବ୍ ନାହିଁ, ଆମ ପାଖାପାଖି 200ରୁ ଅଧିକ ପ୍ଲାଟଫର୍ମସ୍ ଅଛି ଯେଉଁଥିରେ ଇନକମ୍ ଜେନେରେଟ୍ କରିହେବ।
1: ଆଜ୍ଞା,
0: ହଁ, ତ ସେଗୁଡ଼ାକୁ ତାଙ୍କୁ ଧ୍ୟାନ ଦେବାକୁ ପଡ଼ିବ ଯେ ଆମେ କେଉଁ କେଉଁ ପ୍ଲାଟଫର୍ମରେ ଆମେ ଜିନିଷଟାକୁ ଅପଲୋଡ଼ କରୁଛୁ, ଲାଇସେନ୍ସ ନେବାକୁ ପଡ଼ିବ। ଏଇଟା ନନ୍, ଯେମିତି ମୁଁ କହିଲି ଗୋଟେ ୟୁଟ୍ୟୁବ୍ ଚ୍ୟାନେଲ୍ କରିବା ଭାରି ସହଜ କଥା, ଆପଣ ସେଠି ଗୀତ ପକାଇଲେ ଆପଣଙ୍କ ଗୀତ ଚାଲିଲା, କିନ୍ତୁ ଆପଣଙ୍କର ମ୍ୟୁଜିକ୍ ଡିଷ୍ଟ୍ରିବ୍ୟୁସନ୍ ଅଛି, ଇଲେକ୍ଟ୍ରୋନିକ୍ସ ରାଇଟ୍ ଅଛି, ମେକାନିକାଲ୍ ରାଇଟ୍ସ ଅଛି, ଏଗୁଡ଼ା ଉପରେ ଆପଣ ଧ୍ୟାନ ଦେବାକୁ ପଡ଼ିବ, ଦେନ୍ ଆପଣଙ୍କର କିଛି ଇନକମ୍ଟା ଜେନେରେଟ୍ ହେବ।
1: ସେଇ ଜିନିଷଟା ସମସ୍ତେ ଜାଣନ୍ତି,
0: ସମସ୍ତେ ଜାଣନ୍ତିନି।
1: ଠିକ୍ କଥା, ଏଥିରେ ମଧ୍ୟ ଅନେକ କିଛି କ୍ରାଇଟେରିଆ ରହିଛି, ସେସବୁକୁ ନେଇକି ଗଲେ ସେମାନେ ସଫଳତା ହାସଲ କରିପାରିବେ। ବହୁତ ଭଲ କଥା କହିଲେ ସାର୍, ଆଜି ତ ଆମେ ଆପଣଙ୍କଠୁ ଅନେକ କିଛି କଥା ଜାଣିଲୁ। ଏଯାବତ୍ ଆପଣଙ୍କର କେତେ ମ୍ୟୁଜିକ୍ ଆଲବମ୍, ଭକ୍ତି ସଙ୍ଗୀତ କେତେ କରିଛନ୍ତି, କେତେ ଆପଣ ରୋମାଣ୍ଟିକ୍ ସଙ୍ଗସ୍ କରିଛନ୍ତି, ସେସବୁ ଉପରେ ଟିକେ କହିଲେ ଭଲ ହେବ।
0: ଫୋକ୍ ଉପରେ ତ ବେଶୀ କିଛି କାମ କରିନି, ରୋମାଣ୍ଟିକ୍ ପାଖାପାଖି 20-30 ରୋମାଣ୍ଟିକ୍ ସଙ୍ଗସ୍, ମାନେ କମ୍ପୋଜିସନ୍ ହିସାବରେ କହୁଛି, ଆଉ ଡିରେକ୍ସନ୍ ହିସାବରେ ବି ସେଇ 60-70 ଭିଡ଼ିଓସ୍ ରୋମାଣ୍ଟିକ୍ ହେବ, ସ୍ୟାଡ୍ ସଙ୍ଗରେ 12-15 ସ୍ୟାଡ୍ ସଙ୍ଗ ହେବ, କମ୍ପୋଜିସନ୍ 7-8 କମ୍ପୋଜିସନ୍ ହେବ, ଆଉ ଡ୍ୟାନ୍ସ ନମ୍ବର 6-7 ଡ୍ୟାନ୍ସ ନମ୍ବର କରିଛି। ଏମିତି କରି ପାଖାପାଖି 200 ଗୀତ ମୁଁ କରିଛି 20 ଇୟର୍ସ।
1: ଆପଣଙ୍କ ନିଜ ଡାଇରେକ୍ସନ୍?
0: ଆଜ୍ଞା,
1: ପ୍ଲସ୍ ଆପଣ ମଧ୍ୟ ନିଜେ ଏଡିଟିଂ କରିଛନ୍ତି?
0: ହଁ,
1: ବହୁତ ଭଲ କଥା। ଯେମିତି ଆପଣ 300 ଗୀତରୁ ଅଧିକ ଆପଣ କରିଛନ୍ତି, ତାମାନେ ନିହାତି ଭାବରେ ତାଧରୁ ଆପଣ 50% ସଙ୍ଗସ୍ ତ ସୁପରହିଟ୍ ହେଇଥିବ।
0: ବଢ଼ିଆ କଥାଟି କହିଲେ ଆପଣ, ମୁଁ ପାଖାପାଖି 300 ଗୀତ କରିଛି, କିନ୍ତୁ ସେଇଥିରେ ହିଟ୍ ହେବାର ଯେଉଁଟାକୁ ଆପଣ କହୁଛନ୍ତି ବହୁତ ଭଲ ହିଟ୍ ହେଇଥିବ, ସେଠୁ ତା ଭିତରୁ 50 ନିହାତି ହେଇଥିବ,
1: ତା ଭିତରୁ ଆପଣ 50 ଗୀତ ଆପଣଙ୍କର ସୁପରହିଟ୍ ହେଇଛି।
0: ଆଜ୍ଞା,
1: ତ ମାନେ କହିବାକୁ ଗଲେ ଦର୍ଶକ ମାନଙ୍କର ଆପଣ ଖୁବ ଭଲ ପାଇବା ପାଇଛନ୍ତି ଆପଣଙ୍କର ମ୍ୟୁଜିକ୍ କମ୍ପୋଜିସନ୍ ମାଧ୍ୟମରେ।
0: ତାଙ୍କରି ପାଇଁ ଆମେ ଗୀତ କରୁଛେ, ସେମାନେ ଯଦି ଆମ କାମକୁ ପସନ୍ଦ ନ କରିବେ କିଛି ହେବନି, ସେମାନେ ପସନ୍ଦ କରୁଛନ୍ତି, ତାଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଆଜ୍ଞା, ବହୁତ ଭଲ କଥା କହିଲେ ସାର୍। ତାପରେ ଯେଉଁମାନେ ମ୍ୟୁଜିକ୍ ଆଲବମ୍ ଇଣ୍ଡଷ୍ଟ୍ରିରେ କଳାକାର ଭାବେ କାମ କରୁଛନ୍ତି ବା ଆକ୍ଟର ଆକ୍ଟ୍ରେସ୍ ଭାବରେ କାମ କରୁଛନ୍ତି, ସେମାନେ କିଛି ଶିକ୍ଷା ଗ୍ରହଣ, କିଛି ଯେଉଁ ପାଠ୍ୟକ୍ରମ ସବୁ ରହିଛି, ସେମିତି କହିବାକୁ ଗଲେ ଆମର ଓଡ଼ିଶାର ଅଛି, କିନ୍ତୁ ରାଉରକେଲାରେ କଳାକାର ମାନଙ୍କ ପାଇଁ ସେମିତି କିଛି ଇନଷ୍ଟିଚ୍ୟୁଟ୍ ରାଉରକେଲାରେ ନାହିଁ,
0: ରାଉରକେଲାରେ ସେମିତି କିଛି ନାହିଁ।
1: ତ ଯେଉଁମାନେ କେବଳ ଏଇ ପାଠ୍ୟକ୍ରମ ମାଧ୍ୟମରେ ତାଙ୍କର ଆକ୍ଟର ଆକ୍ଟ୍ରେସ୍ ହେବାକୁ ଚାହୁଁଛନ୍ତି ବା ତାଙ୍କ କ୍ୟାରିୟର ଗଠନ କରିବାକୁ ଚାହୁଁଛନ୍ତି, ସେଇମାନେ ହିଁ କେବଳ ସକ୍ସେସ୍ ପାଇପାରିବେ ନା ଯେଉଁମାନଙ୍କ ଭିତରେ ଗୋଟେ ବର୍ନ କ୍ୱାଲିଟି ଅଛି ସେମାନେ ମଧ୍ୟ ଯାଇପାରିବେ କି ଏ ଦିଗରେ?
0: ନିହାତି ନିହାତି, ସେମିତି କିଛି ତାଙ୍କ ବାନ୍ଧିକି ରଖା ହେଇନି ଯେ ସେମାନେ କରିପାରିବେନି କି ସାର୍ଟିଫିକେଟ୍ ନାହିଁ।

0: ସେମାନେ କେଉଁଠି ଆପ୍ଲାଏ କରିପାରିବେନି। ଆମ ସମସ୍ତେ ଜାଣିଥିବା ଦରକାର ଯେ କଳାକାରକୁ କୌଣସି ସାର୍ଟିଫିକେସନର ଆବଶ୍ୟକତା ନାହିଁ, ତା ଟ୍ୟାଲେଣ୍ଟ ଇଟ୍ସେଲ୍ଫ ଇଜ୍ ଗ୍ରେଟ୍ ସାର୍ଟିଫିକେଟ।
1: ଆଜ୍ଞା, ପ୍ରକୃତରେ ଏଇଟା ଠିକ୍ କଥା କହିଲେ। ଆମେ ଯେତେ ବଡ଼ ସାର୍ଟିଫିକେଟ୍ ଆଣିଲେ ବି କିନ୍ତୁ ଦର୍ଶକଙ୍କର ମନ ଯଦି ଆମେ ଛୁଇଁ ପାରିବାନି ତାହେଲେ ସେ ସାର୍ଟିଫିକେଟ୍ର କୌଣସି ମୂଲ୍ୟ ନାହିଁ।
0: ଯାତ୍ରାରେ ଦେଖନ୍ତୁ କହିବାକୁ ଟିକେ ଖରାପ ଲାଗୁଛି କିନ୍ତୁ ସେମାନେ ବେଶୀ ପାଠ ପଢ଼ନ୍ତି, ଚତୁର୍ଥ ପଞ୍ଚମ ଷଷ୍ଠ ସପ୍ତମ ଅଷ୍ଟମ, କିନ୍ତୁ ଆକ୍ଟିଂରେ ସେମାନେ ବହୁତ ମାହିର, ତାଙ୍କୁ ଲୋକ ବହୁତ ପସନ୍ଦ
1: କରୁଛନ୍ତି,
0: ତାଙ୍କର କୌଣସି ସାର୍ଟିଫିକେଟ୍ ନାହିଁ।
1: ଆଜ୍ଞା, ଠିକ୍ କଥା। ଯାତ୍ରା କଳାକାର ମାନେ ବେଶୀ ଆହୁରି ଦର୍ଶକଙ୍କର ଭାବ ପାଉଛନ୍ତି,
0: ଆମଠୁ ଅଧିକା ସେମାନେ ଭଲ ପାଇବା ପାଉଛନ୍ତି।
1: ଠିକ୍ କଥା। ତେବେ ସାର୍, ଆଜିର ଆମ କାର୍ଯ୍ୟକ୍ରମରେ ଆଜି ତ ଆପଣଙ୍କ କଥା ଜାଣିଲୁ, ତା ସହିତ ଆଲବମ୍ ଇଣ୍ଡଷ୍ଟ୍ରିରେ କିପରି ଭାବରେ ଆମର ଯୁବପିଢ଼ି ସଫଳତା ହାସଲ କରିପାରିବେ, କିପରି ଏ ଦିଗରେ ଯାଇପାରିବେ, ସେ ଉପରେ ମଧ୍ୟ ଆପଣ ଖୁବ୍ ସୁନ୍ଦର ଭାବରେ ଆମ ଶ୍ରୋତାମାନଙ୍କୁ ଅବଗତ କରାଇଛନ୍ତି। ତେବେ ଆଗାମୀ ଦିନରେ ଆପଣଙ୍କର ଆଉ କ'ଣ ସେମିତି କିଛି ବଡ଼ ପ୍ରୋଜେକ୍ଟ ରହିଛି କି ଯାହା ବିଷୟରେ ଆପଣ ଦର୍ଶକମାନଙ୍କୁ ଜଣାଇବାକୁ ଚାହିଁବେ?
0: ଖୁବ୍ ଶୀଘ୍ର ଚଳଚ୍ଚିତ୍ର ଆସୁଛି।
1: ଆଜ୍ଞା,
0: ରାଉରକେଲାରେ ହବ।
1: ଆଚ୍ଛା, କାମ ଆରମ୍ଭ ହେଇଗଲାଣି?
0: ହଁ,
1: ବହୁତ ଭଲ କଥା। ସେଥିପାଇଁ ଆମେ ଆପଣଙ୍କୁ ମଧ୍ୟ କଂଗ୍ରାଚୁଲେସନ୍ସ ଜଣାଉଛୁ ଏବଂ ଆପଣଙ୍କ ସଫଳତା ପାଇଁ ମଧ୍ୟ ଆମେ ଈଶ୍ୱରଙ୍କ ପାଖରେ ପ୍ରାର୍ଥନା କରୁଛୁ। ତେବେ ସାର୍, ଶେଷରେ ଆମ ଶ୍ରୋତା ଭାଇ ଭଉଣୀମାନଙ୍କୁ ଆପଣ ଆଉ କ'ଣ ବାର୍ତ୍ତା ଦେବାକୁ ଚାହିଁବେ?
0: ଆକାଶବାଣୀ ରାଉରକେଲାର ସମସ୍ତ ଶ୍ରୋତା ବନ୍ଧୁଙ୍କୁ ମୁଁ କହିବି, ରେଡିଓଟାକୁ ଶୁଣିବାର ଅଭ୍ୟାସଟାକୁ ଜମା ଛାଡ଼ନ୍ତୁନି। ଭାଷା ଆଉ ଆମର ଯେଉଁ ସାହିତ୍ୟ ହଜିଯାଉଛି, ଏଇ ଆମର ମାନେ ଅଲ୍ ଇଣ୍ଡିଆ ରେଡିଓ ହିଁ ତାକୁ ବଞ୍ଚେଇ ରଖିଛି। ଆଉ ଛୁଆଙ୍କୁ ବି ଟିକେ ଅଭ୍ୟାସ କରାନ୍ତୁ ଯେ ଅଧଘଣ୍ଟା ଘଣ୍ଟେ ରେଡିଓ ଶୁଣନ୍ତୁ। ଯାହା ପାଖରେ ଟିକେ କଳା ଅଛି, ଯେଉଁ ଯିଏ କଳାକାର ଟିକେ ହେବାକୁ ଚାହୁଁଛି କିମ୍ବା ଏକ ପେଶା କରିବାକୁ ଚାହୁଁଛି ଇଣ୍ଡଷ୍ଟ୍ରିରେ, ସେ ସିଙ୍ଗର ହଉ, ଆକ୍ଟର ହଉ, କିମ୍ବା ଡିଜାଇନର ହଉ, ଏଡିଟର ହଉ, ସେଇଥିରେ ସେମାନେ ଟିକେ ବୁଡ଼ି ରୁହନ୍ତୁ। ତା ଉପରେ ଗୋଟେ ଡିପ୍ଲି ରିସର୍ଚ୍ଚ କରନ୍ତୁ। ଆପଣଙ୍କ ପାଖରେ ଇନଷ୍ଟିଚ୍ୟୁସନ୍ ଥାଉ ନଥାଉ, ବର୍ତ୍ତମାନ ଇଣ୍ଟରନେଟ୍ରେ ସବୁ ପ୍ରକାର ସୁବିଧା ମିଳୁଛି, ଆପଣ ଶିଖିପାରିବେ, କିଛି ଅସୁବିଧା ନାହିଁ। ଆପଣ ନିଜକୁ ରେଡି କରନ୍ତୁ, ଆପଣଙ୍କୁ କେହି ଅଟକାଇ ପାରିବେନି।
1: ବହୁତ ଭଲ କଥା ସାର୍ କହିଲେ, ବହୁତ ଭଲ ବାର୍ତ୍ତା ଦେଇଛନ୍ତି। ତେବେ ସାର୍, ସମୟ ସୂଚାଇ ଦେଲାଣି କାର୍ଯ୍ୟକ୍ରମକୁ ଶେଷ କରିବା ପାଇଁ, ଆଉ ଆପଣଙ୍କର ବହୁମୂଲ୍ୟ ସମୟ ଆମ କାର୍ଯ୍ୟକ୍ରମ ପାଇଁ ଦେଇଛନ୍ତି। ତେଣୁ ଆକାଶବାଣୀ ରାଉରକେଲା କେନ୍ଦ୍ର ତରଫରୁ ତଥା ଆମ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର, ମୋତେ ଡାକିଥିବାରୁ ଧନ୍ୟବାଦ।

ତେବେ ଶ୍ରୋତାବନ୍ଧୁ, ଆଶା କରୁଛି ଆଜିର ଆମ କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ଭାବରେ ଅନେକ କିଛି ଶିକ୍ଷା ପ୍ରଦାନ କରିଥିବ। ତେବେ ଶ୍ରୋତାବନ୍ଧୁ, ସମୟ ସୂଚାଇ ଦେଲାଣି କାର୍ଯ୍ୟକ୍ରମକୁ ଶେଷ କରିବା ପାଇଁ। କ'ଣ କରିବା କହିଲେ, ସମୟର ଅଧୀନରେ ତ ଆମେ ସମସ୍ତେ ବନ୍ଧା ହୋଇଛେ। ତେବେ ମୁଁ କଥା ଦେଉଛି, ମୁଁ ପୁଣି ଆସିବି ଠିକ୍ ଏହି ଦିନ ଏହି ସମୟରେ ପ୍ରଗତି ସିଟି କାର୍ଯ୍ୟକ୍ରମରେ ଆଉ ଏକ ନୂଆ ବିଷୟବସ୍ତୁକୁ ନେଇ। ତେବେ ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ ଆପଣଙ୍କ ରେଡିଓ ସାଥୀ ଅନିତାକୁ। ନମସ୍କାର।

ଶ୍ରୋତାବନ୍ଧୁ ଶୁଣିଲେ ପ୍ରଗତି ସିଟି କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6ଟା ହେବାକୁ ଯାଉଛି। ଏବେ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆସନ୍ତାକାଲି ସକାଳ 6:05 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। 6:35 ରହିଛି ଶ୍ରୀରାମ ଚରିତ ମାନସର 174ତମ ଭାଗ। 7:25 ସୂଚନା ମୂର୍ଚ୍ଛନା କାର୍ଯ୍ୟକ୍ରମରେ ଶୁଣିବେ ଶ୍ରୋତାଙ୍କ ଦୃଷ୍ଟିରେ ଆକାଶବାଣୀ। ଆଲୋଚନା କରିଛନ୍ତି ଅଜୟ କୁମାର ସାହୁ। 8:30 ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ ଏବଂ ଗାୟତ୍ରୀ ବୋଷ। 8:45 ବଣପାହାଡ଼ର ଗୀତର କାର୍ଯ୍ୟକ୍ରମରେ ଶୁଣିବେ ଓରାମ ଗୀତ, ପରିବେଷଣ କରିଛନ୍ତି ଫଗୁ ଓରାମ ଏବଂ ସାଥୀ। 10:50 ସିନେ ସଙ୍ଗୀତ କାର୍ଯ୍ୟକ୍ରମ। 12:00 NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗର ଶୁଣିବେ 1291ତମ ଭାଗ। ଆସନ୍ତାକାଲି ଅପରାହ୍ନ 4:30 ନାରୀମହଲ କାର୍ଯ୍ୟକ୍ରମରେ ଶୁଣିବେ ଆଜିର ନାରୀ ଦେଶର ସିରି। ଆଲୋଚନା କରିଛନ୍ତି ଲେଖିକା ଶୈଳବାଳା ଷଡ଼ଙ୍ଗୀ। ଆସନ୍ତାକାଲି ଅପରାହ୍ନ 5:00 ଆକାଶବାଣୀ ଦିଲ୍ଲୀରୁ ପ୍ରସାର କରିବୁ ରାଷ୍ଟ୍ରପତି ଭବନ ଦିଲ୍ଲୀଠାରେ। ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଦାନ କରିବେ ପଦ୍ମ ଆୱାର୍ଡ 2025। ଆସନ୍ତାକାଲି ରାତି 7:30 ଖେତ ଖମାର କାର୍ଯ୍ୟକ୍ରମରେ ଶୁଣିବେ ଚାଷବାସରେ ସ୍ୱାବଲମ୍ବୀ ହେବା ପାଇଁ ବର୍ଷାଦିନିଆ ଚାଷର ପ୍ରସ୍ତୁତି। ଆଲୋଚନା କରିଛନ୍ତି ସୁଶୀଲ ତିର୍କି। ଶ୍ରୋତାବନ୍ଧୁ, ଏ ଥିଲା ଆମର ଆସନ୍ତାକାଲି ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ କେତୋଟି ସୂଚନା। ଆକାଶବାଣୀ ରାଉରକେଲା। ଏବେ ଆସନ୍ତୁ ଶୁଣିବା ହିନ୍ଦୀରେ ଭକ୍ତିଗୀତ, ପ୍ରଥମେ ଅନୁପ ଜଲୋଟାଙ୍କ କଣ୍ଠରେ।

0: ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛି 7008248758।
1: ଶ୍ରୋତା ବନ୍ଧୁ, ଆପଣ କ'ଣ ସଙ୍ଗୀତକୁ ଭଲ ପାଆନ୍ତି? ଆଉ ସଙ୍ଗୀତ ମାଧ୍ୟମରେ ଆପଣ କ'ଣ ଈଶ୍ୱରଙ୍କ ସହିତ ଜଡ଼ିତ ହେବାକୁ ଚାହାନ୍ତି କି? ତେବେ ସାଇ ସୌରଭ ଭିଜନ ୟୁଟ୍ୟୁବ୍ ଚ୍ୟାନେଲକୁ ଲଗ୍ଇନ୍ କରନ୍ତୁ ଓ ଡକ୍ଟର ପ୍ରତାପ କୁମାର ସ୍ୱାଇଁଙ୍କ ଦ୍ୱାରା ରଚିତ ମନଛୁଆ ସୁନ୍ଦର ଭଜନ ଶୁଣନ୍ତୁ।

0: ଏହା ସଙ୍ଗେ ସଙ୍ଗେ ବିଭିନ୍ନ ପ୍ରଡକ୍ସନ ହାଉସ୍ ଲିରିକ୍ସ ପାଇଁ ଯୋଗାଯୋଗ କରନ୍ତୁ ଡକ୍ଟର ପ୍ରତାପ କୁମାର ସ୍ୱାଇଁଙ୍କୁ ଫୋନ୍ ନମ୍ବର 7978559646କୁ।
1: ହିନ୍ଦୀ ଭକ୍ତିଗୀତ କାର୍ଯ୍ୟକ୍ରମରେ ଶୁଣନ୍ତୁ ଶେଷ ଗୀତଟି ଅନୁପ ଜଲଟାଙ୍କ କଣ୍ଠରେ।

ସଂସ୍କୃତରେ ସମ୍ବାଦ ରିଲେ କଲୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 MHz ଯୋଗେ। ଏବେ ଆସନ୍ତୁ ଶୁଣିବା କେତୋଟି ସମ୍ବଲପୁରୀ ଗୀତ। ପ୍ରଥମେ ଭୋଜରାଜ ପରୁଆଙ୍କ ରଚନାରୁ କଣ୍ଠଦାନ କରିଛନ୍ତି ବିପିନ ବିହାରୀ ପଟେଲ।

ଶ୍ରୋତା ବନ୍ଧୁ, ଏଇଠି ଶେଷ କରୁଛୁ ଆଜିର ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବେ ଆକାଶବାଣୀ କଟକ କେନ୍ଦ୍ରରୁ, ଆଞ୍ଚଳିକ ସମ୍ବାଦ ଏବଂ ପରେ ପରେ ରହିଛି ଜନଜୀବନ ସମ୍ବାଦ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ମାନସିକ ରୋଗ ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ସ୍କିଜୋଫ୍ରିନିଆ ଦିବସ ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ଶ୍ରମିକମାନଙ୍କୁ ପୂର୍ବାହ୍ନ 11:00 ଅପରାହ୍ନ 3:00 ପର୍ଯ୍ୟନ୍ତ କାର୍ଯ୍ୟରେ ନିୟୋଜିତ ନ କରିବାକୁ ପୂର୍ତ୍ତ ବିଭାଗର ପରାମର୍ଶ। ଗରମ ଗୁଳୁଗୁଳି ବୃଦ୍ଧି ପାଇବା ନେଇ 18 ଜିଲ୍ଲାକୁ ସତର୍କ ସୂଚନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିବେ। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ସମାରୋହରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବିଜେତାଙ୍କୁ ପୁରସ୍କୃତ କରାଯିବ। ଚଳିତ ବର୍ଷ ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯିବ। ଏଥିରେ 5 ଜଣଙ୍କୁ ପଦ୍ମବିଭୂଷଣ, 13 ଜଣଙ୍କୁ ପଦ୍ମଭୂଷଣ ଏବଂ 113 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ଓଡ଼ିଶାରୁ ଚରଣ ହେମ୍ବ୍ରମ, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ଏ ସମ୍ପର୍କରେ ମହେନ୍ଦ୍ର କୁମାର ମିଶ୍ର କୁହନ୍ତି।
1: बचपना में मैं आदिवासी कल्चर में ही अपने को अनुकूलित किया था, इसलिए मुझे जो अपॉर्चुनिटी मिला वो मेरे आदिवासी लोक संगीत, लोक नृत्य और लोक साहित्य की ओर प्रेरित किया। पद्मश्री सम्मान मिलने के बाद मैं तो एक दो मिनट के लिए स्तब्ध हो गया, हुआ कैसे, क्योंकि जो अलिखित कला है जिसको कि अनुष्ठान में उसका मान्यता अभी तक नहीं मिला है, उसी को हमने 40 साल तक काम किया और उसी को स्कूल एजुकेशन में भी डाला। 41 लैंग्वेजेस में 5 स्टेट में 35 लाख बच्चों को क्लास 1 से क्लास 5 तक शिक्षण सामग्री मैंने बनाने के लिए मदद किया।
0: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇକୁ ଏକ ତ୍ରୁଟିଶୂନ୍ୟ ପୁନଃ ମୂଲ୍ୟାୟନ ପ୍ରକ୍ରିୟା ସୁନିଶ୍ଚିତ କରିବାରେ ସାହାଯ୍ୟ କରିବା ପାଇଁ ଆଇଆଇଟି ମାଡ୍ରାସ୍ର ଅଧ୍ୟାପକ ଏବଂ ବିଶେଷଜ୍ଞମାନଙ୍କର ଏକ ଦଳ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସିବିଏସ୍ଇ ପରୀକ୍ଷା ଫଳ ପ୍ରକାଶିତ ହେବା ପରେ ସେବା ପୋର୍ଟାଲ୍ ସମ୍ପର୍କରେ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗ ଓ ମତାମତକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି, ଆଇଆଇଟି ମାଡ୍ରାସ୍ର ବିଶେଷଜ୍ଞ ଦଳ ବ୍ୟବସ୍ଥାର ବୈଷୟିକ ଉନ୍ନତି ପାଇଁ କାର୍ଯ୍ୟ କରିବେ। ବିଶେଷକରି ପୋର୍ଟାଲର ସ୍ଥିରତା ଏବଂ ସର୍ଭରର କାର୍ଯ୍ୟଦକ୍ଷତା ଯାଞ୍ଚ କରାଯିବ। ବିଶେଷଜ୍ଞ ଦଳର ରିପୋର୍ଟ ଆଧାରରେ ସଂଶୋଧନମୂଳକ ପଦକ୍ଷେପ ଗ୍ରହଣ କରାଯିବ। ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। କନକତୁରାରେ ପ୍ରାୟ 8 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଅତିଥିଶାଳା ସହ ପ୍ରସ୍ତାବିତ 2 ସଡ଼କ ପ୍ରକଳ୍ପର ଶ୍ରୀ ପୂଜାରୀ ଶିଳାନ୍ୟାସ କରିଛନ୍ତି। ଲଖନପୁର ବ୍ଲକ କାର୍ଯ୍ୟାଳୟ ପରିସରରେ 6 କୋଟି ଟଙ୍କା ଅନୁଦାନରେ ନିର୍ମିତ ଶତାଧିକ ପ୍ରକଳ୍ପର ଲୋକାର୍ପଣ କରିବା ସହ ନବନିର୍ମିତ ଅତିରିକ୍ତ ବ୍ଲକ କାର୍ଯ୍ୟାଳୟର ଉଦ୍ଘାଟନ କରିଛନ୍ତି। ଆଜି ସାଧାରଣ ଲୋକଙ୍କ ଅଭିଯୋଗ ଶୁଣାଣି କରି ବିଭିନ୍ନ ସମସ୍ୟାଗୁଡ଼ିକର ଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଆସନ୍ତା 31 ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ମନ୍ କି ବାତ୍ର 134 ସଂସ୍କରଣ ହେବ। ଜନସାଧାରଣ ଏହି କାର୍ଯ୍ୟକ୍ରମ ପାଇଁ ସେମାନଙ୍କ ମତାମତ ଓ ପ୍ରସ୍ତାବ ଦେଇପାରିବେ। ଦେୟମୁକ୍ତ ନମ୍ବର 1800117800 ମତାମତ ଦିଆଯାଇପାରିବ। ଅନ୍ଲାଇନ୍ ଜରିଆରେ ନରେନ୍ଦ୍ର ମୋଦି ଆପ୍ ଓ ମାଇ ଗଭର୍ଣ୍ଣମେଣ୍ଟ ଓପନ୍ ଫୋରମ୍ ଜରିଆରେ ମତାମତ ଦିଆଯାଇପାରିବ। ନାଗରିକମାନେ 1922 ନମ୍ବରକୁ ମିସ୍ଡ କଲ୍ କରି ପ୍ରାପ୍ତ ଲିଙ୍କ୍ରେ ମଧ୍ୟ ମତାମତ ପଠାଇପାରିବେ। ଚଳିତ ମାସ 29 ପର୍ଯ୍ୟନ୍ତ ମତାମତ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି। ଭୁବନେଶ୍ୱରରେ ଆଜି 7ମ ବାଟାଲିୟନ୍ ପକ୍ଷରୁ ସଣ୍ଡେ ଅନ୍ ସାଇକେଲ ଆୟୋଜିତ ହୋଇଯାଇଛି। ଏ ସାଇକେଲ ରାଲି ଆପୋଲୋ ହସ୍ପିଟାଲ ରୋଡ଼ରୁ ସୈନିକ ସ୍କୁଲ ପର୍ଯ୍ୟନ୍ତ ଯାତ୍ରା କରିଥିଲା। ସୂଚନା ଅନୁସାରେ ଦେଶବ୍ୟାପୀ ସୁସ୍ଥତାର ଅଭିଯାନ ସଣ୍ଡେ ଅନ୍ ସାଇକେଲ 2024 ଡିସେମ୍ବର ମାସରେ ଆରମ୍ଭ ହୋଇଥିଲା। କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ଅଭିଯାନ ମାଧ୍ୟମରେ ଦେଶର 4600ରୁ ଅଧିକ ସ୍ଥାନରେ ସାଇକେଲ ରାଲିର ଆୟୋଜନ ହୋଇସାରିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ଶ୍ରମିକମାନଙ୍କୁ ପୂର୍ବାହ୍ନ 11:00 ଅପରାହ୍ନ 3:00 ପର୍ଯ୍ୟନ୍ତ କାର୍ଯ୍ୟରେ ନିୟୋଜିତ ନ କରିବାକୁ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଏ ସମ୍ପର୍କରେ ବିଭାଗ ପକ୍ଷରୁ ସମସ୍ତ ଜୋନ୍ର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଅଧୀକ୍ଷଣ ଯନ୍ତ୍ରୀମାନଙ୍କୁ ପତ୍ର ଲେଖାଯାଇଛି। ଏଥିଲାଗି କ୍ଷେତ୍ର କର୍ମଚାରୀମାନେ ସଜାଗ ରହିବା ସହ କୌଣସି ଅଭାବନୀୟ ପରିସ୍ଥିତି ଉପୁଜିବା ପୂର୍ବରୁ ସଚେତନତା ସୃଷ୍ଟି କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଜାରି ରହିଛି। ଆସନ୍ତା 5 ପର୍ଯ୍ୟନ୍ତ ଗ୍ରୀଷ୍ମ ଲହରୀ ବଳବତ୍ତର ରହିବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆସନ୍ତା 24 ମଧ୍ୟରେ ଗରମ ସହ ଗୁଳୁଗୁଳି ବୃଦ୍ଧି ପାଇବା ନେଇ 18 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଆସନ୍ତା 24

0: ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି। ଏଥିଲାଗି ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ଆଜିଠାରୁ ବନ୍ଦ ରଖାଯାଇଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ପ୍ରବଳ ଭିଡ଼ ଓ ଆଗାମୀ ଦିନରେ ବିଭିନ୍ନ ନୀତିକାନ୍ତି ଦୃଷ୍ଟିରୁ ସାମୟିକ ଭାବେ ଗଣତି କାର୍ଯ୍ୟ ବନ୍ଦ ରଖିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆସନ୍ତା ମାସରେ ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଗଣତି କରାଯିବା ନେଇ ପରବର୍ତ୍ତୀ ବୈଠକରେ ନିଷ୍ପତ୍ତି ନିଆଯିବ। ଆଗାମୀ ସ୍ନାନଯାତ୍ରା ଓ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ଓ ସୁପରିଚାଳନା ପାଇଁ ଚଳିତ ମାସରେ ଛତିଶା ନିଯୋଗ ତଥା ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଗଣତି କାର୍ଯ୍ୟ ବନ୍ଦ ରଖିବା ଲାଗି ନିଷ୍ପତ୍ତି ହେବା ପରେ ଶ୍ରଦ୍ଧାଳୁମାନେ ଆଜିଠାରୁ ସ୍ୱାଭାବିକ ଭାବେ ଭିତର କାଠରୁ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ଚଳିତ ବର୍ଷ ରଥଯାତ୍ରାର ସୁପରିଚାଳନା ପାଇଁ ବିଭିନ୍ନ ବୈଠକର ଆୟୋଜନ ହେବା ସହ ସରକାର ଉପଯୁକ୍ତ ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି। ତିନି ରଥର 21 ଅଖ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ପୂର୍ବରୁ ତିନି ରଥର 42 ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ସୂଚନା ଅନୁଯାୟୀ ତିନି ରଥର 20 ଲମ୍ବ ବିଶିଷ୍ଟ 14 ଲେଖାଏଁ 14 ନାହାକା ଖମ୍ବ ନିର୍ମାଣ କାର୍ଯ୍ୟ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ତାଳଧ୍ୱଜ ରଥର 8, ଦର୍ପଦଳନ ରଥର 9 ଏବଂ ନନ୍ଦିଘୋଷ ରଥର 11, 14 ନାହାକା ଚୌପଟ ପରେ ଅଷ୍ଟକୋଣୀ ଆଂଶ ମରାମତି କାର୍ଯ୍ୟ ଶେଷ ହୋଇଛି। ରୂପକାର ସେବକମାନେ ତିନି ରଥର 8 ଲେଖାଏଁ ତୀଖଗୁଜରେ ସିଂହ ବିରାଳ ରୂପ ଖୋଦେଇ କରୁଛନ୍ତି। ଓଝା ସେବକମାନେ ତିନି ରଥର ଅଖକଣ୍ଟା, ଦଣ୍ଡାକଣ୍ଟା ଓ ବେଦୀ ସିଂହାସନର ପ୍ରସ୍ତୁତି ପାଇଁ କଣ୍ଟା ପ୍ରସ୍ତୁତ ଜାରି ରଖିଛନ୍ତି। ସୂଚନା ଅନୁସାରେ ଆସନ୍ତା ଜୁନ 29 ତାରିଖରେ ଦେବସ୍ନାନ ପୂର୍ଣ୍ଣିମା, ଜୁଲାଇ 14 ନବଯୌବନ ଦର୍ଶନ, ଜୁଲାଇ 16 ରଥଯାତ୍ରା, 20 ହେରାପଞ୍ଚମୀ, 24 ବାହୁଡ଼ା ଯାତ୍ରା, 25 ସୁନାବେଶ ଏବଂ 27 ନୀଳାଦ୍ରି ବିଜେନୀତି ସମ୍ପନ୍ନ ହେବ। ସମାଜରେ ମାନସିକ ରୋଗୀଙ୍କ ନିମନ୍ତେ ସ୍ନେହ କରୁଣା ଜାଗ୍ରତ କରିବା ସହିତ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ସିଜୋଫ୍ରେନିଆ ସଚେତନତା ଦିବସ ପାଳନ କରାଯାଉଛି। ପ୍ରତିବର୍ଷ ମଇ 24 ତାରିଖକୁ ଏହି ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ସିଜୋଫ୍ରେନିଆ ଦିବସର ବାର୍ତ୍ତା ହେଉଛି, ଆଖ୍ୟାକୁ ପୁନର୍ବିଚାର କରନ୍ତୁ, ନିଜ କାହାଣୀକୁ ଫେରିପାରନ୍ତୁ। ଶୁଣନ୍ତୁ ଏ ସମ୍ପର୍କରେ ଏକ ରିପୋର୍ଟ।
1: ସ୍କିଜୋଫ୍ରେନିଆ ହେଉଛି ଏକ ମାନସିକ ସମସ୍ୟା। ବିଶେଷ ଭାବେ ଏହା ମଣିଷର ଭାବନା, ଆବେଗ, ବ୍ୟବହାର ଏବଂ କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରିଥାଏ। ବିଶେଷଜ୍ଞଙ୍କ ମତରେ ରୋଗରେ ପୀଡ଼ିତ ବ୍ୟକ୍ତି ଅନେକ ସମୟରେ ଅସାଧାରଣ ଆଚରଣ କରିଥାନ୍ତି। ସେମାନେ କଳ୍ପନାରେ ଶବ୍ଦ ଶୁଣିବା, ଅସତ୍ୟ କଥାକୁ ସତ୍ୟ ବୋଲି ବିଶ୍ୱାସ କରିବା, ଅତ୍ୟଧିକ ଭୟଭୀତ ହେବା ଓ ସମାଜରୁ ଦୂରେଇ ରହିବା ପରି ଲକ୍ଷଣ ପ୍ରକାଶ କରିଥାନ୍ତି। ଜନ୍ମଗତ କାରଣ, ମାନସିକ ଚାପ, ପାରିବାରିକ ପରିବେଶ ଓ ମସ୍ତିଷ୍କର ରାସାୟନିକ ପ୍ରକ୍ରିୟାରେ ପରିବର୍ତ୍ତନ ଏହି ରୋଗର ମୂଳ କାରଣ ବୋଲି ବିଶ୍ୱାସ କରାଯାଏ। ସାଧାରଣତଃ ଯୁବାବସ୍ଥାରେ ରୋଗର ଲକ୍ଷଣ ଦେଖାଯାଇଥାଏ। ସଠିକ୍ ସମୟରେ ଚିକିତ୍ସା, ନିୟମିତ ଔଷଧ ଏବଂ ଡାକ୍ତରଙ୍କ ପରାମର୍ଶ ନିଆଗଲେ ଜଣେ ରୋଗୀ ସାଧାରଣ ମଣିଷ ପରି ଜୀବନଯାପନ କରିପାରିବ। ପରିବାରର ସହଯୋଗ, ସମାଜର ସକାରାତ୍ମକ ଭାବନା ଓ ମାନସିକ ସମର୍ଥନ ରୋଗୀଙ୍କ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ ବିଶ୍ୱରେ ଲକ୍ଷାଧିକ ଲୋକ ପ୍ରତିବର୍ଷ ଏହି ରୋଗରେ ପୀଡ଼ିତ ହେଉଛନ୍ତି। ମାନସିକ ସ୍ୱାସ୍ଥ୍ୟକୁ ଶାରୀରିକ ସ୍ୱାସ୍ଥ୍ୟ ପରି ସମାନ ଗୁରୁତ୍ୱ ଦେବାକୁ ଚିକିତ୍ସକମାନେ ପରାମର୍ଶ ଦେଇଛନ୍ତି। ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଆଜି ଦିନରେ ବିଭିନ୍ନ ଚିକିତ୍ସାଳୟ, ସ୍ୱାସ୍ଥ୍ୟ ସଂଗଠନ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ, ଆଲୋଚନା ଚକ୍ର ଓ ପରାମର୍ଶ ଶିବିର ଆୟୋଜନ କରାଯାଉଛି। ରୋଗ ସମ୍ପର୍କରେ କଟକ ବଡ଼ ମେଡିକାଲର ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଅଶ୍ରୁମୋଚନ ସାହୁ ଆକାଶବାଣୀକୁ କହିଛନ୍ତି,
2: ସିଜୋଫ୍ରେନିଆ ଏକ ଗୁରୁତର ମାନସିକ ରୋଗ ଯେଉଁଥିରେ ମଣିଷ ଚିନ୍ତା ଶକ୍ତିରେ ଅବ୍ୟାଘାତ ଘଟେ। ସନ୍ଦେହ କରିବା, ଅବାନ୍ତର କଥା ହେବା, ହସିବା, ହଠାତ୍ ରାଗିଯିବା ଇତ୍ୟାଦି ଲକ୍ଷଣ ଦେଖାଯାଏ। ସାଧାରଣତଃ 20-30 ବର୍ଷରୁ ଆରମ୍ଭ ହୁଏ। ସେମାନଙ୍କ ଭିତରେ ବୁଝିପାରନ୍ତିନି ଏ ରୋଗ ବିଷୟରେ କଣ ପାଇଁ ଆରମ୍ଭ ହେଲା, କେମିତି ହେଲା, ଏଥିପାଇଁ ଦରକାର ରୋଗ ବିଷୟ ଠିକରେ ଜାଣିବା।
1: ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣୀ।
0: ଓଡ଼ିଶା ବେସ୍ବଲ୍ ସଂଘ ଆନୁକୂଲ୍ୟରେ ଆଜିଠାରୁ 31 ଜାତୀୟ ସବ୍ଜୁନିୟର ବେସ୍ବଲ୍ ଚାମ୍ପିୟନ୍ସିପ୍ ଆରମ୍ଭ ହୋଇଛି। ଭୁବନେଶ୍ୱରରେ ଆୟୋଜିତ ଏହି ପ୍ରତିଯୋଗିତାରେ 20 ବାଳକ ଓ 18 ବାଳିକା ଦଳ ଅଂଶଗ୍ରହଣ କରୁଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ନୂଆଦିଲ୍ଲୀରେ ଆସନ୍ତାକାଲି ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ତ୍ରୁଟିଶୂନ୍ୟ ପୁନଃ ମୂଲ୍ୟାୟନ ପ୍ରକ୍ରିୟା ସୁନିଶ୍ଚିତ କରିବାକୁ ବିଶେଷଜ୍ଞ ଦଳ ନିୟୋଜିତ କରିବା ଲାଗି CBSEକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଏବଂ ଗରମ ଓ ଗୁଳୁଗୁଳି ବୃଦ୍ଧି ପାଇବା ନେଇ 18 ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
3: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

0: 딱 겐드라로.
1: ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ଖରାଦିନେ ଗାଁକୁ ବୁଲିଯିବା ଲାଗି ସମସ୍ତଙ୍କର ଉତ୍ସୁକତା ବଢ଼ିଯାଏ। ଗାଁର ଶାନ୍ତ ସବୁଜ ପରିବେଶ, ଆମ୍ବ ଗଛରେ ଦୋଳି ବାନ୍ଧି ଝୁଲିବା, ସାଙ୍ଗସାଥୀଙ୍କ ସହ ଲୁଚକାଳି, ବାଟି, କବାଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଖେଳ ଖେଳିବା ପ୍ରତ୍ୟେକ ପିଲାଙ୍କ ପାଇଁ ପ୍ରମୁଖ ଆକର୍ଷଣ ହୋଇଥାଏ। ଗାଁର ଦେଶ ଭାରତରେ ବହୁ ବିଚିତ୍ର ବିଶେଷତ୍ୱ ଥିବା ଗାଁ ରହିଛି। ବିଦେଶରେ ବି ଏପରି ଗାଁ ଅଛି ଯାହା କଥା ଜାଣିଲେ ଆଶ୍ଚର୍ଯ୍ୟ ନ ହୋଇ ରହିପାରିବେ ନାହିଁ। ଏପରି କେତେକ ଗାଁ ସମ୍ପର୍କରେ ଆସନ୍ତୁ ଜାଣିବା। ଗାଁ କହିବା ମାନେ ତ ବିଲ, ବଣ, ପଡ଼ିଆ, ତୋଟା ଆଖି ଆଗରେ ଦେଖାଯାଏ। ତେବେ ଏହା ଏମିତି ଏକ ଗାଁର କଥା ଯେଉଁଠି ବାସିନ୍ଦାମାନେ ପାଦ ରଖିବାକୁ ମାଟି ପାଆନ୍ତି ନାହିଁ, କାରଣ ଏହି ଗାଁଟି ସମୁଦ୍ରରେ ରହିଛି। ଏଠାକାର ବାସିନ୍ଦା 24 ଘଣ୍ଟା ସମୁଦ୍ର ମଧ୍ୟରେ ରହିଥାନ୍ତି। ଏହା ସେମାନଙ୍କର ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ଦୁନିଆ କହିଲେ ଭୁଲ ହେବ ନାହିଁ। ଚୀନର ଫୁଜିଆନ୍ ରାଜ୍ୟରେ ଦକ୍ଷିଣ ପୂର୍ବ ସ୍ଥିତ ନିଙ୍ଗଡ଼େଠାରେ ସମୁଦ୍ର ଉପରେ ଏପରି ବସତି ଦେଖିବାକୁ ମିଳେ। ଏହାର ନାମ ସାନ୍ଡୁ ଆଓ। ସମୁଦ୍ର ଉପରେ ପ୍ରତିଷ୍ଠିତ ଏହା ବିଶ୍ୱର ଏକମାତ୍ର ଗ୍ରାମ। ଏଠାରେ ଘରଗୁଡ଼ିକ ସମୁଦ୍ର ଜଳରେ ଭାସୁଥାନ୍ତି। ପ୍ରାୟ 1300 ବର୍ଷ ପ୍ରାଚୀନ ଏହି ଗାଁର ବର୍ତ୍ତମାନର ଜନସଂଖ୍ୟା 8500 ପାଖାପାଖି। ଏମାନେ ମାଛ ଧରାଳି ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଟାଙ୍କା ଭାବେ ପରିଚିତ। ଏମାନଙ୍କୁ ଜିପ୍ସିଜ୍ ଅଫ୍ ଦ ସି ବୋଲି ବି କୁହାଯାଏ। ଶାସକଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ବହୁ ପୂର୍ବେ ଏମାନେ ଗାଁ ଛାଡ଼ି ସମୁଦ୍ରକୁ ଚାଲି ଆସିଥିଲେ। ଏପରିକି ଏମାନେ ସ୍ଥଳଭାଗକୁ କେବେ ଯାଆନ୍ତି ନାହିଁ କି ସ୍ଥଳଭାଗର ବାସିନ୍ଦାଙ୍କୁ ପସନ୍ଦ କରନ୍ତି ନାହିଁ। ସାମୁଦ୍ରିକ ଜୀବନକୁ ନେଇ ନିଜର ଜୀବିକା ନିର୍ବାହ କରନ୍ତି। ଦକ୍ଷିଣ ପଶ୍ଚିମ ଫ୍ରାନ୍ସରେ ଏପରି ଏକ ଗାଁ ରହିଛି ଯାହା ଭୁଲା ମଣିଷଙ୍କ ଗାଁ ନାମରେ ପରିଚିତ। ଏଠାରେ ପ୍ରତ୍ୟେକ ବାସିନ୍ଦା ଭୁଲିଯିବା ରୋଗ ବା ଡିମେନ୍ସିଆରେ ଆକ୍ରାନ୍ତ। ଏହି ଗାଁର ନାଁ ଲାଣ୍ଡେସ୍। ଏଠାକାର ମୁଖ୍ୟ ଛକରେ ସବୁ ପ୍ରକାର ଆବଶ୍ୟକ ଜିନିଷ ମିଳୁଥିବା ଏକ ଷ୍ଟୋର୍ ରହିଛି, ହେଲେ ଜିନିଷ ଆଣି ଟଙ୍କା ଦେବାକୁ ହୁଏ ନାହିଁ। ଏଠାକାର ବାସିନ୍ଦାଙ୍କୁ ମାଗଣାରେ ଦୋକାନ, ରେସ୍ତୋରାଁ ସହ ଥିଏଟର ଯିବା ପରି ବିଭିନ୍ନ କାର୍ଯ୍ୟକଳାପରେ ସାମିଲ ହେବାକୁ ଉତ୍ସାହିତ କରାଯାଇଥାଏ। ଅସଲରେ ଗବେଷଣା ପାଇଁ ବୋର୍ଡୋ ବିଶ୍ୱବିଦ୍ୟାଳୟର ଗବେଷକମାନଙ୍କ ଦଳ ଏହି ଗାଁ ପ୍ରତିଷ୍ଠା କରିଛନ୍ତି। ଏଠାରେ ଆଲଜାଇମର ଏବଂ ଡିମେନ୍ସିଆ ଆକ୍ରାନ୍ତ ରୋଗୀମାନଙ୍କୁ ରଖାଯାଇଛି। କୌଣସି ଚିନ୍ତା ନ କରି ସ୍ୱାଧୀନ ଜୀବନ ଜିଇଁବାରେ ସେମାନଙ୍କୁ ଆରୋଗ୍ୟ ମିଳିପାରୁଛି କି ନାହିଁ ସେ ସଂକ୍ରାନ୍ତରେ ଏଠାରେ ଗବେଷଣା କରାଯାଉଛି। ଏହାର ନେତୃତ୍ୱ ନେଉଥିବା ପ୍ରଫେସର ପ୍ରତି 6 ମାସରେ ଆସି ଗ୍ରାମବାସୀଙ୍କ ସହ ଆଲୋଚନା କରିଥାନ୍ତି। 120 ଜଣ ସ୍ମୃତି ବିଭ୍ରମ ଆକ୍ରାନ୍ତ ରୋଗୀଙ୍କ ସହ ସେତିକି ସଂଖ୍ୟାରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ବି ଏହି ଗାଁରେ ରହୁଛନ୍ତି। ଏଠାରେ ଗ୍ରାମବାସୀଙ୍କ ପାଇଁ କିଣାକିଣି, ସଫେଇ ଆଦି କାମ ପାଇଁ କୌଣସି ସମୟ ଧାର୍ଯ୍ୟ କରାଯାଇ ନାହିଁ। ସେମାନେ ନିଜ ଇଚ୍ଛାରେ ଏସବୁ କରିପାରୁଛନ୍ତି ଏବଂ ବିନା ଚିନ୍ତାରେ ରହିବା ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି ବୋଲି ଗବେଷକମାନେ ଜଣାଇଛନ୍ତି। ଇରାନର ଅଜରବୈଜାନ ଅନ୍ତର୍ଗତ ଏକ ଗାଁ ହେଉଛି କାଣ୍ଡବନ୍। ଏଠାକାର ବିଶେଷତ୍ୱ ହେଲା ଲୋକେ ଘର ବଦଳରେ ଉଇ ହୁଙ୍କା ପରି ଗୁମ୍ଫାରେ ରହିଥାନ୍ତି। ଗାଁର ଲୋକସଂଖ୍ୟା କିଛି କମ୍ ନୁହେଁ। ପ୍ରାୟ 600 ବାସିନ୍ଦା ରହୁଥିବା ଏହି ଗାଁର ଘରଗୁଡ଼ିକ ଆଗ୍ନେୟଗିରିରୁ ଲାଭା ଉଦ୍ଗିରଣ ପରେ ବାହାରୁଥିବା ପାଉଁଶରେ ନିର୍ମିତ ହୋଇଛି। ଏହି କୋଣାକାର ଘରଗୁଡ଼ିକୁ କୌଣସି ଉଚ୍ଚସ୍ଥାନରୁ ଦେଖିଲେ ଉଇ ହୁଙ୍କା ପରି ଦେଖାଯାଇଥାଏ। ଏଠାକାର ବାସିନ୍ଦାମାନେ ଦାବି କରନ୍ତି ସେମାନଙ୍କର ଏହି ଘରଗୁଡ଼ିକ ପ୍ରାୟ 700 ବର୍ଷ ପୁରୁଣା। ସ୍ଥାନୀୟ ଭାଷାରେ ଏହି ଘରକୁ କାରନ୍ ବୋଲି କୁହାଯାଏ, ଯାହାର ଅର୍ଥ ମହୁମାଛିଙ୍କ ବସା। ମଙ୍ଗୋଲ ସେନାବାହିନୀ ଭୟରେ ଲୋକେ ଏଠାରେ ଗୁମ୍ଫାଗୁଡ଼ିକରେ ଆଶ୍ରୟ ନେବା ସମୟରୁ ଏହି ଘର ନିର୍ମିତ ହୋଇଥିବା କୁହାଯାଏ। କିଛି ବର୍ଷ ହେବ ଲୋକମାନେ ନିଜ ନିଜ ଘରର ଆକାର ବଢ଼ାଇବା ସହିତ ଏହାକୁ 2 ତଥା 4 ମହଲା ବିଶିଷ୍ଟ କରୁଛନ୍ତି। ଆରାମଦାୟକ ବ୍ୟବସ୍ଥାରେ ସୁସଜ୍ଜିତ କରିବା ଲାଗି ମଧ୍ୟ ଚେଷ୍ଟା ଚଳାଇଛନ୍ତି। ଗୁମ୍ଫା ଭଳି ଘର ହୋଇଥିବାରୁ କେତେକ ସ୍ଥାନରେ ତାପମାତ୍ରା ଆପେ ନିୟନ୍ତ୍ରିତ ହୋଇଥାଏ, ତେଣୁ ଶୀତ କିମ୍ବା ଖରାଦିନେ କୌଣସି ସମସ୍ୟା ହୁଏ ନାହିଁ। ଖାତ ଭିତରେ ବସତି। ହଁ, ଆମେରିକା ପରି ବିକଶିତ ଦେଶରେ ଏପରି ଏକ ଗାଁ ରହିଛି ଯେଉଁଠିକି ଚିଠି ନେବା ଆଣିବା ଲାଗି ଦୀର୍ଘଦିନ ସମୟ ଲାଗେ। ସେଠାରେ ଲୋକେ ଭୂପୃଷ୍ଠରୁ 7 ଫୁଟ ତଳେ ବେଶ ଆରାମରେ ଜୀବନ ବିତାଉଛନ୍ତି। ହୱାସୁ କ୍ୟାନିୟନ୍ ନିକଟରେ ଏକ ଗଭୀର ଖାତ ମଧ୍ୟରେ ଥିବା ଏହି ସ୍ଥାନଟି ସୁପାଇ ଗ୍ରାମ ନାମରେ ପରିଚିତ। ଏଠାରେ ଆମେରିକାର ମୂଳ ବାସିନ୍ଦା ଲୋହିତ ଭାରତୀୟମାନେ ରହୁଥିବା କୁହାଯାଏ। ବାସିନ୍ଦାମାନଙ୍କର ଆଧୁନିକ ପରିବେଶ ସହ କୌଣସି ସମ୍ପର୍କ ନାହିଁ। ଏହା ହୱାସୁପାଇ ଜନଜାତିଙ୍କର ରାଜଧାନୀ ନାମରେ ପରିଚିତ। ଏଠାକୁ ଆସିବା ଲାଗି କଣ୍ଟାବୁଦା ଅଙ୍କାବଙ୍କା ଘାଟି ରାସ୍ତା ଅତିକ୍ରମ କରି ଆସିବାକୁ ହୋଇଥାଏ। ପ୍ରତିବର୍ଷ ହୱାସୁପାଇ ଜନଜାତି ପରିଷଦଠାରୁ ଅନୁମତି ନେଇ ପ୍ରାୟ 20,000 ପର୍ଯ୍ୟଟକ ଏହି ଗାଁକୁ ଦେଖିବା ଲାଗି ଆସନ୍ତି।
0: ଶୁଣିଲେ ଜନଜୀବନ ସମ୍ବାଦ, ଉପସ୍ଥାପନା ଲହରିକା ପଟ୍ଟନାୟକ।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ଭାରତ ଗୌରବ ଦାସ ଜୁହାର। ପହଲା ମୁଖ୍ୟ ଖବର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଇବା କାଲି 2026 ବଛର ଲାଗି ପ୍ରଦାନ କରିବେ ପଦ୍ମ ପୁରସ୍କାର। ଶ୍ରୀମନ୍ଦିର ରତ୍ନଭଣ୍ଡାର ଗନ୍ତିମନ୍ତିକା ମାଇଷ୍ଠାନୁ ହେଲା ବନ୍ଦ। ଭକ୍ତମାନେ ଭିତର କାଠ ପାଶୁ ମହାପୁରୁମାନଙ୍କୁ କରୁଛନ୍ ଦର୍ଶନ। ବିଷକ୍ରିୟା ହୋଇଥିବା ଖାଦ୍ୟ ଖାଇକରି ସୁନ୍ଦରଗଡ଼ ଜିଲ୍ଲା ନୂଆଡିହି ଗାଁର ଚାରିଜଣଙ୍କର ଗଲା ଜୀବନ। ଆଉ ରାଇଜିଆ ହେଉଥିବା ଖରା ଆଉ ଗୁଳୁଗୁଳି ଲାଗି ଲୋକ ସତର୍କ ରହିବାକେ ପରାମର୍ଶ ଦେଲେ ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ଏଥର ପୁରା ଖବର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଇବା କାଲି 2026 ବଛର ଲାଗି ପଦ୍ମ ପୁରସ୍କାର ପ୍ରଦାନ କରିବେ। ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନରେ ହେବାକୁ ଥିବା ଖାସ୍ ସମାରୋହଟି ରାଷ୍ଟ୍ରପତି ପଦ୍ମବିଭୂଷଣ ପଦ୍ମଭୂଷଣ ଆଉ ପଦ୍ମଶ୍ରୀ ପୁରସ୍କାର ବିଜେତାମାନଙ୍କୁ ପହିଲା ଖେପ ବେସାମରିକ ପୁରସ୍କାର ଦେବେ। ଏହି ଅବସରରେ ଆକାଶବାଣୀ ତରଫରୁ ପିପୁଲ୍ସ ପଦ୍ମ ଶୀର୍ଷକ ସିରିଜ୍ର 16 କାର୍ଯ୍ୟକ୍ରମ ପ୍ରସାରିତ ହେବା। ଏଥି ପଦ୍ମ ପୁରସ୍କାର ପାଇଥିବା ବ୍ୟକ୍ତିବିଶେଷମାନଙ୍କର କାମ ଆଉ ଜୀବନୀ ବାବଦେ ଶ୍ରୋତାମାନଙ୍କୁ ତଥ୍ୟ ଦିଆଯିବା। ରାଇଜିଆ ହେଉଥିବା ଜବର ଖରାକେ ନଜର ରଖିକରି ଆଇବାକାଲି ଭୁବନେଶ୍ୱରନ ହେବାକେ ଥିବା ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବା। ଅଭିଯୋଗ ଶୁଣାଣି ପରବର୍ତ୍ତୀ ତାରିଖ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗନ୍ତିମନ୍ତି କାମ ଆଇଷ୍ଠାନୁ ବନ୍ଦ ରଖାଯାଇଛି। ଜବର ତାତି ଆଉ ଜବର ଭିଡ଼ ଆଉ ଆଇବା ଦିନେ ଭିନ୍ ଭିନ୍ ନୀତିକାନ୍ତିକେ ନଜରଥି ରଖିକରି ସାମୟିକ ଭାବେ ଗନ୍ତି କାମ ବନ୍ଦ ରଖିବା ଲାଗି ନିଷ୍ପତ୍ତି ନିଆଯାଇଛି। ଆଇବା ମାସେ ସ୍ନାନ ପୂର୍ଣ୍ଣିମା ଆଗରୁ ଗନ୍ତି କାମ କରାଯିବାର ବାବଦେ ପରବର୍ତ୍ତୀ ବୈଠକଟି ନିଷ୍ପତ୍ତି ନିଆଯିବା। ଆଇବା ସ୍ନାନଯାତ୍ରା ଆଉ ରଥଯାତ୍ରା ଲାଗି ପ୍ରସ୍ତୁତି ଆଉ ସୁପରିଚାଳନାକେ ନେଇକରି ଏ ମାସେ ଛତିଶା ନିଯୋଗ ଆଉ ପରିଚାଳନା କମିଟି ବୈଠକ ହେବା ବୋଲି ଜଣାପଡ଼ିଛି। ଗନ୍ତି କାମ ବନ୍ଦ ରଖିବା ଲାଗି ନିଷ୍ପତ୍ତି ହେବା ଋତୁରୁ ଭକ୍ତମାନେ ଆଇଷ୍ଠାନୁ ସ୍ୱାଭାବିକ ଭାବେ ଭିତର କାଠ ପାଶୁ ମହାପୁରୁମାନଙ୍କୁ ଦର୍ଶନ କରୁଛନ୍। ଜାପାନର ହେବାକୁ ଥିବା ସାକୁରା ବିଜ୍ଞାନ କାର୍ଯ୍ୟକ୍ରମ 2026 ଭାଗ ନେବାର ଲାଗି ମନୋନୀତ ଛାତ୍ରଛାତ୍ରୀ ନୂଆଦିଲ୍ଲୀନୁ ଗଲାକାଲି ଯାତ୍ରା କରିଛନ୍। ଶିକ୍ଷା ମନ୍ତ୍ରଣାଳୟ ଅଧୀନ ସ୍କୁଲ ଶିକ୍ଷା ଆଉ ସାକ୍ଷରତା ବିଭାଗ ତରଫରୁ ଏହି କାର୍ଯ୍ୟକ୍ରମ ଲାଗି ଛାତ୍ରଛାତ୍ରୀମାନଙ୍କୁ ବର୍ଷାଯାଇଛି। ଶିକ୍ଷା ମନ୍ତ୍ରଣାଳୟର ସୂଚନା ଅନୁସାରେ ଓଡ଼ିଶା ସହିତ 15 ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳର ସରକାରୀ ବିଦ୍ୟାଳୟର 24 ଜଣ ଛାତ୍ର ଆଉ 32 ଜଣ ଛାତ୍ରୀଙ୍କ ସହିତ 4 ଜଣ ପର୍ଯ୍ୟବେକ୍ଷକ ଏହି ଗସ୍ତଥି ଯାଇଛନ୍। ବଛା ହୋଇଥିବା ଏହି ଦଲ ଆଇବା 30 ତାରିଖ ତକ ଜାପାନ ରହିବେ। ଭାରତ ସହିତ ଏହି କାର୍ଯ୍ୟକ୍ରମଟି ଘାନା ନାଇଜେରିଆ ଆଉ ଦକ୍ଷିଣ ଆଫ୍ରିକାର ଛାତ୍ରଛାତ୍ରୀମାନେ ଭିଲ୍ ଭାଗ ନେଇଛନ୍। ଯୁବ ଶିକ୍ଷାର୍ଥୀମାନଙ୍କର ଭିତରେ ବୌଦ୍ଧିକ ଚିନ୍ତାଧାରାକେ ଅୟତ୍କା ବ୍ୟାପକ କରବାର୍ ବିଜ୍ଞାନ ଭିତ୍ତିକ ଗବେଷଣାକେ ତହକାବାର ଲକ୍ଷ୍ୟ ନେଇକରି ଜାପାନ ବିଜ୍ଞାନ ଆଉ ପ୍ରଯୁକ୍ତି ବିଦ୍ୟା ସଂସ୍ଥା 2014 ମସିହାନୁ ଏହି କାର୍ଯ୍ୟକ୍ରମ ଆୟୋଜନ କରିଆସୁଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଉତ୍ତରରେ ଭୁଲ୍କେ ନେଇକରି ସ୍ୱଷ୍ଟୀକରଣ ଦିଆଯାଇଛି। ଛାତ୍ରଛାତ୍ରୀମାନଙ୍କଠାରୁ ଉତ୍ତର ଖାତାର ନକଲ ଲାଗି ଧାରିଜ ଦେୟନୁ ଅୟତ୍କା ନିଆଯାଇଥିବା ଆଉ କେତେଟା କ୍ଷେତ୍ରଟି କମ୍ ଦେୟ ନିଆହେଉଥିବା ସିବିଏସ୍ଇ ତରଫରୁ ସୂଚନା ଦିଆଯାଇଛି। ଯେଉଁମାନେ ଅୟତ୍କା ଦେୟ ଦେଇଛନ୍ ସେମାନଙ୍କୁ ବାକି ଟଙ୍କା ଫେରାଯିବା ବୋଲି ବିଜ୍ଞପ୍ତି କୁହାଯାଇଛି। କମ୍ ଦେୟ ଦେଇଥିବା ଛାତ୍ରଛାତ୍ରୀମାନଙ୍କୁ ଆବଶ୍ୟକ ଟଙ୍କା ଦେବାର ଲାଗି କୁହାଯିବା ବୋଲି ସିବିଏସ୍ଇ ତରଫରୁ କୁହାଯାଇଛି। ପରୀକ୍ଷାର୍ଥୀମାନଙ୍କୁ ଉତ୍ତର ଖାତାର ସ୍କାନ୍ କପି ଲାଗି ଆଉଥରେ ଆବେଦନ କରିବାକୁ ନାଇଁ ପଡ଼େ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 31 ତାରିଖ ରବିବାର ଦିନ ସକାଳ 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଏଇଟା ତାଙ୍କର 134 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକର ମତାମତ ମଗିଛନ୍। ଲୋକେ ନମୋ ଆପ୍ ଆର୍ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ତା ଛଡ଼ା 1800117800 ଡାଏଲ୍ କରିକରି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ବରକେ ମିସ୍ଡ କଲ୍ ଦେଇକରି ଏସ୍ଏମ୍ଏସ୍ ଜରିଏ ଆଇବା 29 ତାରିଖ ତକ ନିଜର ମତାମତ ଦେଇପାରିବେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଖାଇବାର ଦର ବିଷାକ୍ତ ହୋଇଯିବାରୁ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ନୂଆଡିହି ଗାଁର 4 ଜଣଙ୍କର ଜୀବନ ଯାଇଛି। ଗୋଟିଏ ଶ୍ରାଦ୍ଧ ଭୋଜିଥି ଖାଇବାର ଋତୁରୁ 17 ଜଣ ଅସୁସ୍ଥ ହୋଇଥିବାର ସୂଚନା ମିଳିଛି। ଅସୁସ୍ଥମାନଙ୍କ ଭିତରେ ଜଣେ 23 ମାସ ଟୁକେଲ ଛୁଆ ଆଉ 11 ବର୍ଷିଆ ନାବାଳିକା ରହିଛନ୍। ଅସୁସ୍ଥମାନଙ୍କୁ ହେମଗିରି ଆଉ ଝାରସୁଗୁଡ଼ାର ଭିନ୍ ଭିନ୍ ଡାକ୍ତରଖାନାର ଚିକିତ୍ସା କରାଯାଉଛି। ସ୍ୱାସ୍ଥ୍ୟ ବିଭାଗ ଆଉ ପୁଲିସ ତରଫରୁ ଘଟଣାର ଯାଞ୍ଚ କାମ ମୂଳ ହୋଇଥିବା ଆମର ସମ୍ବାଦଦାତା ଜଣାଇଛନ୍। ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ର ବହୁତଟି ନୂଆକରି ତିଆରି ଆଉ ପ୍ରସ୍ତାବିତ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଆଉ ଶିଳାନ୍ୟାସ କରିଛନ୍।
କନକତୁରାନ ପାଖାପାଖି 8 କୋଟି ଟଙ୍କା ଖର୍ଚ୍ଚାତି ତିଆର ହେବାର୍କେ ଥିବା ଅତିଥି ଭବନ ସହିତ 2ଟା ସଡ଼କ ପ୍ରକଳ୍ପର ଶିଳାନ୍ୟାସ ହୋଇଛେ। ଲଖନପୁର ବ୍ଲକ କାର୍ଯ୍ୟାଳୟ ପରିସନ୍ନ 6 କୋଟି ଟଙ୍କା ଖର୍ଚ୍ଚାତି ତିଆର ବହୁତଟି ପ୍ରକଳ୍ପର ଲୋକାର୍ପଣ ସହିତ ନୂଆକରି ତିଆରି ହୋଇଥିବା ଅତିରିକ୍ତ ବ୍ଲକ କାର୍ଯ୍ୟାଳୟ ଉଦ୍ଘାଟନ କରାଯାଇଛେ। ଏତା ଋତୁରୁ ସାଧାରଣ ଲୋକର ଅଭିଯୋଗ ଶୁଣିକରି ସମସ୍ୟାର ଜଲ୍ଦି ସମାଧାନ କରିବାର ଲାଗି ମନ୍ତ୍ରୀ ଶ୍ରୀ ପୂଜାରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। 2 ବଛରିଆ ବିଏଡ୍ ପାଠ୍ୟକ୍ରମ ଲାଗି ଆଇବା 31 ତାରିଖ ଦିନ ପ୍ରବେଶିକା ପରୀକ୍ଷା ହେବା। ଜୁନ୍ 3 ତାରିଖ ଦିନ ବିଏଚ୍ଏଡ୍ ହିନ୍ଦୀ ଆଉ ଏମ୍ଏଡ୍ ପାଠ୍ୟକ୍ରମ ଲାଗି ପ୍ରବେଶିକା ପରୀକ୍ଷା ହେବା। ଏଥିଲାଗି ରାଜ୍ୟ ଚୟନ ବୋର୍ଡ ଏସ୍ଏସ୍ବି ତରଫୁ ବିଜ୍ଞପ୍ତି ବାହାରିଛେ। 31 ତାରିଖ ସକାଳ 10ରୁ 12 ବଜେ ତକ ବିଏଡ୍ ପରୀକ୍ଷା ହେବାର୍କେ ଥିବାର ବେଲେ ଜୁନ୍ 3 ତାରିଖ 10ରୁ 12 ବଜେ ତକ ବିଏଚ୍ଏଡ୍ ହିନ୍ଦୀ ପରୀକ୍ଷା ଆଉ ଉପରବେଲା 3ରୁ 5 ବଜେ ତକ ଏମ୍ଏଡ୍ ପରୀକ୍ଷା ହେବା। ଆଇବା 27 ତାରିଖ ଦିନର 1 ବଜେନୁ ଛାତ୍ରଛାତ୍ରୀମାନେ ଏସ୍ଏସ୍ବିର ୱେବ୍ସାଇଟ୍ରୁ ଏଡ୍ମିଟ୍ କାର୍ଡ଼ ଡାଉନ୍ଲୋଡ଼୍ କରିପାରିବେ। ସୂଚନା ଅନୁସାରେ ଆଇବା ଜୁନ୍ 4 ତାରିଖ ପ୍ରବେଶିକା ପରୀକ୍ଷାର ଉତ୍ତରପତ୍ର ବାହାରବା। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଲାଗି 3 ରଥର 21ଟା ଅଖ ତିଆରି କାମ ଶେଷ ହୋଇଛେ। ଆଘନୁ 3ଟା ରଥର 42ଟା ଚକା ତିଆରି କାମ ଶେଷ ହୋଇଥିଲା। ସୂଚନା ଅନୁସାରେ 3ରଥର 20 ଫୁଟ ଲମ୍ବା 14 ନାହାକା ଖମ୍ବ ତିଆରି କାମ ଜାରି ରହିଛେ। ଏହା ଦେତକ ତାଳଧ୍ୱଜ ରଥର 8ଟା, ଦର୍ପଦଳନ ରଥର 9ଟା ଆଉ ନନ୍ଦିଘୋଷ ରଥର 11ଟା 14 ନାହାକା ଚୌପଟ ଉତ୍ତରୁ ଅଷ୍ଟକୋଣୀ ଆଂଶ ମରାମତି କାମ ଶେଷ ହୋଇଛେ। ରୂପକାର ସେବକମାନେ 3ରଥର 8ଟା ଲେଖା ତୀଖ ଗୁଜଥି ସିଂହ ବିରାଳ ରୂପ ଖୁଦେଇ କରୁଛନ୍। ଓଝା ସେବକମାନେ 3ରଥର ଅଖ କଣ୍ଟା, ଦଣ୍ଡା କଣ୍ଟା ଆଉ ବେଦୀ ସିଂହାସନ ପ୍ରସ୍ତୁତି ଲାଗି କଣ୍ଟା ତିଆରି କରୁଛନ୍। ଓଡ଼ିଶାର ଆଘର ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କର ଆଜି ଜନ୍ମବାର୍ଷିକୀ ପାଳନ କରାଯାଉଛେ। 1920 ମେ ମାସର 24 ତାରିଖ ଜନ୍ମ ହୋଇଥିବା ନୀଳମଣି ରାଉତରାୟ ଜନତା ପାର୍ଟିର ପ୍ରାର୍ଥୀ ଭାବେ 1977 ଓଡ଼ିଶାର ପହିଲା ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଥିଲେ। 1999 ଲୋକସଭାକୁ ନିର୍ବାଚିତ ହେବା ଋତୁରୁ ସେ ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ଆଉ ଜଙ୍ଗଲ ଆଉ ପରିବେଶ ମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆଉ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଆଘର ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ପୃଥିବୀର ସବୁନୁ ବଡ଼ ଅଣ୍ଡାଦାନ ସ୍ଥଳୀ ଭାବେ ପରିଚିତ କେନ୍ଦ୍ରାପଡ଼ା ଜିଲ୍ଲାର ଗହିରମଥା ଇଲାକାନ ଇ ବଛର ଅଲିଭ୍ ରିଡ୍ଲି କେଞ୍ଚୁମାନେ ଅଣ୍ଡା ନାଇଁ ଦେଇକରି ଫେରିଯାଇଥିବାର ଜଣାପଡ଼ିଛେ। ଫି ବଛର ଭିନ୍ ଭିନ୍ ପ୍ରଜାତିର କେଞ୍ଚୁମାନେ ଧାରି ଜାଗାନ ସମୂହ ଅଣ୍ଡାଦାନ କରୁଥିବା ବେଳେ ଅଲିଭ୍ ରିଡ୍ଲେ ପ୍ରଜାତିର କେଞ୍ଚୁ ବଙ୍ଗୋପସାଗରର ଓଡ଼ିଶା ସମୁଦ୍ର ଖଣ୍ଡି ଇଲାକାକେ ଅଣ୍ଡା ଦେବାର ଲାଗି ଆଏସନ୍। ହେଲେ ଇ ବଛର ଅଣ୍ଡା ନାଇଁ ଦେଇକରି ସମୁଦ୍ର ଭିତରକେ ଫେରିଯିବାର ଘଟଣା ଆଚମ୍ବିତ କରିଛେ। 2014 ଏନ୍ତା ଘଟଣା ଘଟିଥିଲା। ଇ ବଛର ତାପମାତ୍ରା ଅଧିକା ବଢ଼ିଥିବାର ଲାଗି ଅଣ୍ଡାଦାନ ସମ୍ଭବ ନାହିଁ ହୋଇଥିବାରୁ ଅନୁମାନ କରାଯାଉଛି। ମାନସିକ ରୋଗୀମାନଙ୍କୁ ସ୍ନେହ, କରୁଣା, ଦୟା ଦେଖାବାର ସହିତ ଲୋକର ଭିତରେ ସଚେତନତା ସୃଷ୍ଟି କରିବାର ଉଦ୍ଦେଶ୍ୟ ଫି ବଛର ମେ 24 ତାରିଖକେ ବିଶ୍ୱ ସିଜୋଫ୍ରେନିଆ ଦିବସ ଭାବେ ପାଳନ କରାଯାଉଛେ। ସିଜୋଫ୍ରେନିଆ ହେଉଛି ଗୋଟିଏ ମାନସିକ ସମସ୍ୟା। ଏଇଟା ମନୁଷ୍ୟର ଭାବନା, ଆବେଗ, ବ୍ୟବହାର ଆର୍ କାର୍ଯ୍ୟଦକ୍ଷତାକେ ବିଶେଷ ଭାବେ ପ୍ରଭାବିତ କରିଥିସି। ମସ୍ତିଷ୍କ ଖାସ୍ କରି ଡୋପାମିନ୍ ରାସାୟନିକ ତତ୍ତ୍ୱର ମାତ୍ରା ବଢ଼ିଲେ ଇ ବେମାର ହୋଇଥିସି। ଜବର ଖରାକେ ନଜରଥି ରଖିକରି ଦିନର 11 ବଜେନୁ ଉପରବେଲା 3 ବଜେ ତକ ଶ୍ରମିକମାନଙ୍କୁ କାମଥି ନାଇଁ ଲଗାବାର୍କେ

0: ପୂର୍ତ୍ତ ବିଭାଗ ତରଫୁ ନିର୍ଦ୍ଦେଶ ଜାରି କରାଯାଇଛି। ପୂର୍ତ୍ତ ବିଭାଗର ଇଆଇସି ସବୁ ଜୋନ୍ର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଅଧିକ୍ଷଣ ଯନ୍ତ୍ରୀମାନଙ୍କୁ ଏ ବାବଦେ ଚିଠି ଲେଖିଛନ୍। ଜବରତାତି ଆଉ ଗୁଳୁଗୁଳିକେ ନେଇକରି ଲୋକ ସତର୍କ ରହିବା ଲାଗି ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ଖାସ୍ କରି ସକାଳର 11 ବଜେନୁ ଉପରବେଲା 3 ବଜେ ଭିତରେ ଘରେ ରହିବାରକେ ଶ୍ରୀ ପୂଜାରୀ କହିଛନ୍। ଦରକାର ହେଲେ ପାଏନ୍ ଉଦା ଗାମଛା ସାଙ୍ଗେ ନେବାର ଲାଗି ଭିଲ୍ ଶ୍ରୀ ପୂଜାରୀ ପରାମର୍ଶ ଦେଇଛନ୍।
1: ଅତି ଜରୁରୀ କାମ ନ ପଡ଼ିଲେ ଘରୁ ବାହାର ନାହିଁ। ଯେଉଁମାନେ ଶ୍ରମିକମାନେ ସେମାନଙ୍କୁ ମଧ୍ୟ ପରାମର୍ଶ ଦିଆହେଇଛି, ମାଲିକମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆହେଇଛି। 11ଟାରୁ 3ଟା ପର୍ଯ୍ୟନ୍ତ କର୍ମକ୍ଷେତ୍ର ଶ୍ରମିକମାନଙ୍କର କର୍ମ ବନ୍ଦ ରହିବ, ପୁଣି 3ଟା ପରେ ଆରମ୍ଭ ହୋଇପାରେ। ଅତି ଆବଶ୍ୟକ ପଡ଼ିଲେ ଘରୁ ବାହାରିଲେ ସ୍ୱଚ୍ଛ ପିଇବା ପାଣି ନେଇକରି ବାହାରନ୍ତୁ ଓ ମୁଣ୍ଡରେ ଓଦା ଗାମୁଛା ନେଇକରି ବାହାରନ୍ତୁ। କଳା ଚଷମା ବ୍ୟବହାର କରିବା ପାଇଁ ଚେଷ୍ଟା କରନ୍ତୁ। ବାଟଯାକର ପିଇବା ପାଣି ବ୍ୟବସ୍ଥା ମଧ୍ୟ ପିଆର୍ ଡିପାର୍ଟମେଣ୍ଟ, ମ୍ୟୁନିସିପାଲିଟି ସେମାନେ, ଅର୍ବାନ୍ ଡିପାର୍ଟମେଣ୍ଟ ସେମାନେ ମଧ୍ୟ କରୁଛନ୍ତି। ମାଲ ପରିବହନ ଗାଡ଼ିମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆହେଇଛି। 11ରୁ 3ଟା ଭିତରେ ରାସ୍ତା ମାଲ ପରିବହନ ଗାଡ଼ି ରହିବ ନାହିଁ, ତେଣୁ ମୋଟାମୋଟି ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି। 2 ତାରିଖ ପର୍ଯ୍ୟନ୍ତ ଏଭଳିଆ ଅବସ୍ଥା ଓଡ଼ିଶାର ବିଭିନ୍ନ ଜାଗାରେ ହେବ, ତେଣୁ 2 ତାରିଖ ପର୍ଯ୍ୟନ୍ତ ସତର୍କ ସୂଚନା ସାରା ରାଜ୍ୟ।
0: ରାଇଜେ ଏବେ 5 ଦିନ ତ ଗ୍ରୀଷ୍ମ ପ୍ରବାହ ଜାରି ରହିବା ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍। ଦିନର ତାପମାତ୍ରାଥି କେନ୍ସି ପରିବର୍ତ୍ତନ ନାହିଁ ହୁଏ। ସମୁଦ୍ର ଖଣ୍ଡି ଜିଲ୍ଲାମାନଙ୍କେ ତାପମାତ୍ରା ବଢ଼ିବାର ସହିତ ଅତ୍ୟଧିକ ଗୁଳୁଗୁଳି ହେବା, ସେଆଡ଼େ ଓଡ଼ିଶାକେ ମୌସୁମୀ ଆସବାର ବାବଦେ କେନ୍ସି ପୂର୍ବାନୁମାନ ନାହିଁ କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍। ଶେଷ ମୁଖ୍ୟ ଖବର ଫେରଘାଏ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଇବାକାଲ 2026 ବଛର ଲାଗି ପ୍ରଦାନ କରିବେ ପଦ୍ମ ପୁରସ୍କାର। ଶ୍ରୀମନ୍ଦିର ରତ୍ନଭଣ୍ଡାର ଗନ୍ତିମନ୍ତି କାମ ଆଇଷ୍ଠାନୁ ହେଲା ବନ୍ଦ। ଭକ୍ତମାନେ ଭିତର କାଠ ପାଶୁ ମହାପୁରମାନଙ୍କୁ କରୁଛନ୍ ଦର୍ଶନ। ବିଷକ୍ରିୟା ହୋଇଥିବା ଖାଦ୍ୟ ଖାଇକରି ସୁନ୍ଦରଗଡ଼ ଜିଲ୍ଲା ନୂଆଡିହି ଗାଁର 4 ଜଣଙ୍କର ଗଲା ଜୀବନ। ଆଉ ରାଇଜେ ହେଉଥିବା ଖରା ଆଉ ଗୁଳୁଗୁଳି ଲାଗି ଲୋକଙ୍କୁ ସତର୍କ ରହିବାରକେ ପରାମର୍ଶ ଦେଲେ ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।

0: ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଓ ଆମେରିକା ପ୍ରତିପକ୍ଷ ମାର୍କ ରୁବିଓଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା। ଭାରତର ଶକ୍ତି ସୁରକ୍ଷା ପାଇଁ ଶକ୍ତି ଯୋଗାଣର ବିବିଧତା ଉପରେ ଉଭୟ ନେତାଙ୍କ ଗୁରୁତ୍ୱାରୋପ। ପଶ୍ଚିମବଙ୍ଗର ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ବିଜୟୀ। ତ୍ରୁଟିଶୂନ୍ୟ ପୁନଃ ମୂଲ୍ୟାୟନ ସୁନିଶ୍ଚିତ କରିବା ପାଇଁ ବିଶେଷଜ୍ଞ ଦଳ ନିୟୋଜିତ କରିବାକୁ ସିବିଏସ୍ଇକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ବିସ୍ଫୋରଣ ଘଟି 24 ଜଣଙ୍କ ମୃତ୍ୟୁ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସର ବୋଲିଂ ନିଷ୍ପତ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଆଜି ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ଆଲୋଚନା ଅନୁଷ୍ଠିତ ହୋଇଛି। ଉଭୟ ନେତା ଭାରତ ଆମେରିକା ରଣନୀତିକ ଭାଗିଦାରିତା ଏବଂ ବାଣିଜ୍ୟ, ଶକ୍ତି, ଯୋଗାଯୋଗ ଏବଂ ଆଞ୍ଚଳିକ ସୁରକ୍ଷା ସମେତ ଦ୍ୱିପାକ୍ଷିକ ସହଯୋଗ ନେଇ ଆଲୋଚନା କରିଛନ୍ତି। ପ୍ରତିନିଧିସ୍ତରୀୟ ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ଭାରତ ଏବଂ ଆମେରିକା ମଧ୍ୟରେ ଖୁବ୍ ଶୀଘ୍ର ଏକ ବାଣିଜ୍ୟ ଚୁକ୍ତି ସମ୍ପନ୍ନ ହେବାର ଆବଶ୍ୟକତା ରହିଛି। ଉଭୟ ନେତା ଭାରତର ଶକ୍ତି ସୁରକ୍ଷା ପାଇଁ ଶକ୍ତି ଯୋଗାଣର ବିବିଧତା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଇରାନ ବିବାଦ ସମ୍ପର୍କରେ ଶ୍ରୀ ଜୟଶଙ୍କର କହିଛନ୍ତି, ଭାରତ ଏବଂ ଆମେରିକା ବିଶ୍ୱସ୍ତରରେ ଶକ୍ତିର ଦର କମ୍ ରହିବା ଦିଗରେ ସୁନିଶ୍ଚିତ କରିବା ଲାଗି ଦୃଢ଼ ଆଗ୍ରହୀ ହୋଇଛନ୍ତି। ବିବାଦ ସମାଧାନ ପାଇଁ ଆଲୋଚନା ଏବଂ କୂଟନୈତିକ ମାର୍ଗ ଉପରେ ଡକ୍ଟର ଜୟଶଙ୍କର ଗୁରୁତ୍ୱାରୋପ କରିବା ସହ ନିରାପଦ ଏବଂ ଅବାଧ ସାମୁଦ୍ରିକ ବାଣିଜ୍ୟକୁ ଭାରତ ସମର୍ଥନ କରେ ବୋଲି ସେ ଦୋହରାଇଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ ଉପସାଗରୀୟ କ୍ଷେତ୍ରର ସାମ୍ପ୍ରତିକ ପରିସ୍ଥିତି ନେଇ ମତ ବିନିମୟ ହୋଇଥିବା ଡକ୍ଟର ଜୟଶଙ୍କର ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିଶ୍ୱର କେତେକ ରାଷ୍ଟ୍ର ମଧ୍ୟରେ ଭାରତ ଆମେରିକା, ଇସ୍ରାଏଲ୍, ଇରାନ୍ ସମେତ ଅନ୍ୟାନ୍ୟ ଉପସାଗରୀୟ ରାଷ୍ଟ୍ର ସହିତ ସୁସମ୍ପର୍କ ରଖିଛି। ଏହିସବୁ ଦେଶଗୁଡ଼ିକ ସହ ସମ୍ପର୍କ ବଜାୟ ରଖିବା ଏବଂ ଜାତୀୟ ସ୍ୱାର୍ଥକୁ ଆଗେଇ ନେବା ଲାଗି ଭାରତ ପ୍ରୟାସ ଜାରି ରଖିଛି ବୋଲି ସେ କହିଛନ୍ତି। ଭାରତ ସର୍ବଦା ଶାନ୍ତି ଏବଂ ଭାରତୀୟ ବଂଶୋଦ୍ଭବଙ୍କ ମଙ୍ଗଳ ଚାହେଁ। ଡକ୍ଟର ଜୟଶଙ୍କର କହିଛନ୍ତି, ଉଭୟ ଦେଶ ମଧ୍ୟରେ ଜନସମ୍ପର୍କ ବଜାୟ ରଖିବା ଦିଗରେ ସେ ଗୁରୁତ୍ୱ ପ୍ରଦାନ କରିବା ସହ ଆଇନ ମୁତାବକ ଯାତାୟତ ପ୍ରଭାବିତ ନ ହେବା ଲାଗି କହିଛନ୍ତି। ଆମେରିକା ବୈଦେଶିକ ମନ୍ତ୍ରୀ ଶ୍ରୀ ରୁବିଓ କହିଛନ୍ତି, ଯୁକ୍ତରାଷ୍ଟ୍ର ଆମେରିକା ଏକବିଂଶ ଶତାବ୍ଦୀ ପାଇଁ ଦେଶ ଦେଶ ମଧ୍ୟରେ ପ୍ରବାସୀଙ୍କ ଯାତାୟତ ବ୍ୟବସ୍ଥାକୁ ଆଧୁନିକୀକରଣ କରିଛି। ଭାରତକୁ ଆମେରିକା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଭାଗିଦାରୀ ରାଷ୍ଟ୍ର ଭାବେ ଗୁରୁତ୍ୱ ପ୍ରଦାନ କରେ ବୋଲି ସେ କହିଛନ୍ତି। ଉଭୟ ରାଷ୍ଟ୍ର ରଣନୀତିକ ଭାଗିଦାରୀ ସମ୍ପର୍କର ନୂତନ ପରିଭାଷା ଦେବା ଲାଗି ସର୍ବଦା ଚେଷ୍ଟିତ ବୋଲି ସେ କହିଛନ୍ତି। ଶ୍ରୀ ରୁବିଓ କହିଛନ୍ତି, ଉଭୟ ଦେଶ ଶକ୍ତି କ୍ଷେତ୍ରରେ ରଣନୀତିକ ଭାଗିଦାରୀ ସମ୍ପର୍କ ବଜାୟ ରଖିବା ଲାଗି ସହମତି ପ୍ରକାଶ କରିଛନ୍ତି। ଆସନ୍ତା ମଙ୍ଗଳବାର 26 ତାରିଖ ଦିନ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏଥିରେ ଡକ୍ଟର ଜୟଶଙ୍କରଙ୍କ ସହିତ ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ଅଂଶଗ୍ରହଣ କରିବେ। ପଶ୍ଚିମବଙ୍ଗର ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ସାନି ଭୋଟ୍ଗ୍ରହଣରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଦେବାଂଶୁ ପଣ୍ଡା ବିଜୟୀ ହୋଇଛନ୍ତି। ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ 1,09,000 ଭୋଟ୍ରେ ଆଗୁଆ ରହି ଏହି ବିଜୟ ହାସଲ କରିଛନ୍ତି। କମ୍ୟୁନିଷ୍ଟ ପାର୍ଟିର ଶମ୍ଭୁନାଥ କୁର୍ମୀ 40,600 ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ କଂଗ୍ରେସ ପ୍ରାର୍ଥୀ ଅବଦୁଲ ରଜାକ ତୃତୀୟ ଏବଂ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଜାହାଙ୍ଗୀର ଖାଁ ଚତୁର୍ଥ ସ୍ଥାନରେ ରହିଛନ୍ତି। ପଶ୍ଚିମବଙ୍ଗର ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ମତଦାନରେ ଅନିୟମିତତା ଅଭିଯୋଗ ଯୋଗୁଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସେଠାରେ ପୁନଃ ଭୋଟ୍ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଗତ 21 ତାରିଖରେ ସେଠାରେ ସାନି ମତଦାନ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପରୀକ୍ଷାର ପୁନଃ ମୂଲ୍ୟାୟନ ପ୍ରକ୍ରିୟାକୁ ତ୍ରୁଟିଶୂନ୍ୟ ଏବଂ ସ୍ୱଚ୍ଛ କରିବା ଲାଗି ଆଇଆଇଟି ମାଡ୍ରାସ୍ ଏବଂ ଆଇଆଇଟି କାନପୁରର ପ୍ରଫେସର ଏବଂ ବୈଷୟିକ ବିଶେଷଜ୍ଞମାନଙ୍କୁ ନେଇ ଗଠିତ ଏକ ଦଳକୁ ନିୟୋଜିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସିବିଏସ୍ଇ ଫଳାଫଳ ପରବର୍ତ୍ତୀ ସେବା ପୋର୍ଟାଲରେ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ପକ୍ଷରୁ ମୂଲ୍ୟାଙ୍କନ ନେଇ ସୃଷ୍ଟି ହୋଇଥିବା ଉଦ୍ବେଗକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ଆଇଆଇଟି ମାଡ୍ରାସ୍ ଏବଂ ଆଇଆଇଟି କାନପୁରର ବିଶେଷଜ୍ଞ ଦଳ ପୋର୍ଟାଲ ବ୍ୟବସ୍ଥାର ଅତ୍ୟାଧୁନିକ ବୈଷୟିକ କୌଶଳ କାର୍ଯ୍ୟକାରୀ କରିବେ ଏବଂ ସେମାନେ ପୋର୍ଟାଲର ସ୍ଥିରତା ନେଇ ପରୀକ୍ଷା ନିରୀକ୍ଷା କରିବେ। ଏହି ଦଳ ମୋଟାମୋଟି ଆଇଟି ଭିତ୍ତିଭୂମିର ସମସ୍ତ କାର୍ଯ୍ୟ ତଦାରଖ କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର। ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଆଜି ଏକ ରେଳ ଲାଇନ୍ରେ ଶକ୍ତିଶାଳୀ ବିସ୍ଫୋରଣ ଘଟି 24 ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି। ରାଜଧାନୀ ସହର କ୍ୱେତା ନିକଟବର୍ତ୍ତୀ ଚମନ ଫାଟକ ରେଳଷ୍ଟେସନଠାରେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ଟ୍ରେନ୍ଟି ଆଂଶିକ କ୍ଷତି ହୋଇଥିବାବେଳେ ନିକଟରେ ଥିବା 10 ଗାଡ଼ି ନଷ୍ଟ ହୋଇଯାଇଛି। ଦୁର୍ଘଟଣା ପରେ କ୍ୱେତା ସରକାରୀ ହସ୍କିଟାଲରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଥିଲା ଏବଂ ସେଠାକାର ସମସ୍ତ ଡାକ୍ତର ଓ ମେଡିକାଲ କର୍ମକର୍ତ୍ତାଙ୍କୁ ଆହତଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ବେଲୁଚି ଲିବରେସନ୍ ଆର୍ମି ବିଏଲ୍ଏର ମାଜିଦ୍ ବ୍ରିଗେଡ୍ ଏହି ଘଟଣା ପାଇଁ ନିଜକୁ ଦାୟୀ କରିଛନ୍ତି।

0: ବିଏଲ୍ଏ ପକ୍ଷରୁ କୁହାଯାଇଛି ଟ୍ରେନ୍ରେ ଯାତ୍ରା କରୁଥିବା ପାକିସ୍ତାନୀ ସେନା କର୍ମଚାରୀଙ୍କ ଉପରେ ଆକ୍ରମଣ କରିବା ଲକ୍ଷ୍ୟରେ ଏହି ବିସ୍ଫୋରଣ କରାଯାଇଥିଲା। ଟ୍ରେନ୍ରେ ପ୍ରାୟ 300ରୁ ଉର୍ଦ୍ଧ୍ୱ ପାକିସ୍ତାନୀ ସେନା ଯାତ୍ରା କରୁଥିବା ସୂଚନା ମିଳିଛି। ବିଏଲ୍ଏ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଆତ୍ମଘାତୀ ବୋମା ବିସ୍ଫୋରଣ ଜରିଆରେ ପାକିସ୍ତାନୀ ସେନା କର୍ମଚାରୀଙ୍କ ଉପରେ ଆକ୍ରମଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ବାଂଲାଦେଶରେ ଗତ 24 ଘଣ୍ଟା ମଧ୍ୟରେ ମିଳିମିଳା ଭଳି ଲକ୍ଷଣରେ ଆକ୍ରାନ୍ତ ହୋଇ ଆଉ 16 ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ଚଳିତ ବର୍ଷ ଏହି ରୋଗରେ ମୋଟ 528 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସ୍ୱାସ୍ଥ୍ୟସେବାର ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ସମୟ ମଧ୍ୟରେ 1300ରୁ ଉର୍ଦ୍ଧ୍ୱ ନୂଆ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି। ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ବାଂଲାଦେଶରେ 8600ରୁ ଉର୍ଦ୍ଧ୍ୱ ମିଳିମିଳା ଆକ୍ରାନ୍ତ ଥିବା ସୁନିଶ୍ଚିତ କରାଯାଇଥିଲା। ୟୁନିସେଫ୍ ପକ୍ଷରୁ କୁହାଯାଇଛି ନୋବେଲ ପୁରସ୍କାର ବିଜେତା ପ୍ରଫେସର ମହମ୍ମଦ ୟୁନୁସ୍ଙ୍କ ଦ୍ୱାରା ପରିଚାଳିତ ମଧ୍ୟବର୍ତ୍ତୀକାଳୀନ ସରକାର ସମ୍ଭାବ୍ୟ ପ୍ରତିଷେଧକ ଟିକା ଅଭାବ ସମ୍ପର୍କରେ ଅବଗତ କରିଥିଲେ। ପ୍ରତିଷେଧକ ଟିକା ସଂଗ୍ରହ ବିଳମ୍ବ କାରଣରୁ ବହୁ ସଂଖ୍ୟାର ଲୋକ ଏଥିରେ ଆକ୍ରାନ୍ତ ହେଉଥିବା କୁହାଯାଇଛି। ମିଆଁମାର ସୀମାନ୍ତ ନିକଟବର୍ତ୍ତୀ ରୋହିଙ୍ଗ୍ୟା ଶରଣାର୍ଥୀ ଶିବିରରେ ଏହି ରୋଗ ଆରମ୍ଭ ହୋଇ ବାଂଲାଦେଶର 58 ଜିଲ୍ଲାକୁ ବ୍ୟାପି ଯାଇଥିଲା। ଏପର୍ଯ୍ୟନ୍ତ ସେଠାରେ ଏହି ରୋଗରେ 21,000ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିକିିିିତ ହେଉଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପଡ଼ୋଶୀ ମିଆଁମାର ଏବଂ ଭାରତକୁ ଯେପରି ଏହି ରୋଗ ନ ବ୍ୟାପେ ସେଥିନିମନ୍ତେ ସତର୍କତା ଅବଲମ୍ବନ କରିବା ଲାଗି ପରାମର୍ଶ ଦିଆଯାଇଛି। ବାଂଲାଦେଶ ପକ୍ଷରୁ ୟୁନିସେଫ୍ ଜରିଆରେ ପ୍ରତିଷେଧକ ଟିକା ସଂଗ୍ରହ ବ୍ୟବସ୍ଥା ଆରମ୍ଭ ହୋଇଛି ଏବଂ ଦେଶରେ ଜରୁରୀକାଳୀନ ପ୍ରତିଷେଧକ ଟିକା ଅଭିଯାନ ଆରମ୍ଭ କରାଯାଇଛି। ୟୁକ୍ରେନ୍ର କିଭ୍ଠାରେ ରୁଷ ଆକ୍ରମଣରେ 2 ଜଣଙ୍କର ମୃତ୍ୟୁ ଘଟିଛି। ୟୁକ୍ରେନ୍ ରାଷ୍ଟ୍ରପତି ଭଲାଦିମିର୍ ଜେଲେନ୍ସ୍କି କହିଛନ୍ତି ଏହି ଆକ୍ରମଣରେ ରୁଷ ଶକ୍ତିଶାଳୀ ଅତି ଦ୍ରୁତଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ବ୍ୟବହାର କରିଥିଲା। ଆକାଶ ମାର୍ଗରୁ ଏହି କ୍ଷେପଣାସ୍ତ୍ର ଆକ୍ରମଣରେ ଅନେକ ବଡ଼ ବଡ଼ ଘର ନଷ୍ଟ ହେବା ସହ 70ରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆକ୍ରମଣରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ବ୍ୟବହାରକୁ ସୁନିଶ୍ଚିତ କରାଯାଇଛି। ୟୁକ୍ରେନ୍ର ସାମରିକ ବ୍ୟବସ୍ଥା ଏୟାର ବେସ୍ ଏବଂ ସାମରିକ ଶିଳ୍ପ ନଷ୍ଟ କରିବା ଉଦ୍ଦେଶ୍ୟରେ ଏହି ଆକ୍ରମଣ କରାଯାଇଥିବା ରୁଷ ପକ୍ଷରୁ ସ୍ୱଷ୍ଟ କରାଯାଇଛି। ଅନ୍ୟପକ୍ଷରେ ରୁଷର କେତେକ ଅଞ୍ଚଳରେ ୟୁକ୍ରେନ୍ର ଆକ୍ରମଣରେ ପ୍ରତି ଜବାବରେ ରୁଷ ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କୁହାଯାଇଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମ ମୋହନ ନାଇଡୁ କହିଛନ୍ତି ଭାରତୀୟ ସଂସ୍କୃତି ଏବଂ ପରମ୍ପରାକୁ ସମସ୍ତେ ସମ୍ମାନ ଦେବା ସହ ସଂରକ୍ଷିତ ରଖିବା ଜରୁରୀ। ଆନ୍ଧ୍ରପ୍ରଦେଶରେ ତିରୁପତି ମନ୍ଦିର ପରିଦର୍ଶନ କରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ନାଇଡୁ କହିଛନ୍ତି ଦେଶର ସାଂସ୍କୃତିକ ଐତିହ୍ୟର ବିକାଶ ଏବଂ ସୁରକ୍ଷିତ ରଖିବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ। ତିରୁମାଲା ତିରୁପତି ଦେବସ୍ଥାନଠାରେ ରହିଥିବା ସମସ୍ତ ବ୍ୟବସ୍ଥାକୁ ଶ୍ରୀ ନାଇଡୁ ପ୍ରଶଂସା କରିଛନ୍ତି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବ ଉତ୍ତରପ୍ରଦେଶ ପୂର୍ବ ମଧ୍ୟପ୍ରଦେଶ ଏବଂ ବିଦର୍ଭରେ ପ୍ରବଳରୁ ଅତି ପ୍ରବଳ ଗ୍ରୀଷ୍ମ ପ୍ରଭାବ ନେଇ ସତର୍କ ସୂଚନା ଜାରି କରାଯାଇଛି। ଉତ୍ତରପ୍ରଦେଶ ମଧ୍ୟପ୍ରଦେଶ ବିଦର୍ଭ ପଞ୍ଜାବ ହରିୟାଣା ଚଣ୍ଡିଗଡ଼ ଏବଂ ଦିଲ୍ଲୀରେ ଆସନ୍ତା 5 ଦିନ ପାଇଁ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତା 2ରୁ 3 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ଏବଂ ଦକ୍ଷିଣ ପୂର୍ବ ଆରବ ସାଗର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଆଣ୍ଡାମାନ ସାଗରର କେତେକ ଭାଗକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଆସାମ ମେଘାଳୟ ପଶ୍ଚିମବଙ୍ଗ ଏବଂ ସିକିମ୍ର କେତେକ ଅଞ୍ଚଳରେ ବର୍ଷା ହେବା ନେଇ ମଧ୍ୟ ପୂର୍ବାନୁମାନ କରାଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ କୋଲକାତା ଇଡେନ୍ ଗାର୍ଡେନ୍ସଠାରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଆରମ୍ଭ ହେବ। ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଛି। ମୁମ୍ବାଇର ୱାନଖେଡ଼େ ଷ୍ଟାଡିୟମ୍ଠାରେ ଚାଲିଥିବା ପ୍ରଥମ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ 20 ଓଭର୍ରେ 8 ୱିକେଟ୍ ହରାଇ 205 ରନ୍ ସଂଗ୍ରହ କରିଥିଲା। ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ସମ୍ଭାଦ ପ୍ରସ୍ତୁତ ହେବା ବେଳକୁ ମୁମ୍ବାଇ ଇଣ୍ଡିଆନ୍ସ 15 ଓଭର୍ରେ 5 ୱିକେଟ୍ ହରାଇ 147 ରନ୍ ସଂଗ୍ରହ କରିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଓ ଆମେରିକା ପ୍ରତିପକ୍ଷ ମାର୍କ ରୁବିଓଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା। ଭାରତରେ ଶକ୍ତି ସୁରକ୍ଷା ପାଇଁ ଶକ୍ତି ଯୋଗାଣର ବିବିଧତା ଉପରେ ଉଭୟ ନେତାଙ୍କ ଗୁରୁତ୍ୱାରୋପ। ପଶ୍ଚିମବଙ୍ଗର ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ବିଜୟୀ। ତ୍ରୁଟିଶୂନ୍ୟ ପୁନଃ ମୂଲ୍ୟାୟନ ସୁନିଶ୍ଚିତ କରିବା ପାଇଁ ବିଶେଷଜ୍ଞ ଦଳ ନିୟୋଜିତ କରିବାକୁ ସିବିଏସ୍ଇକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ବିସ୍ଫୋରଣ ଘଟି 24 ଜଣଙ୍କ ମୃତ୍ୟୁ ଏବଂ ଆଇପିଏଲ୍ କ୍ରିକେଟ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସର ବୋଲିଂ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ବଲାଙ୍ଗୀର ସମ୍ବାଦଦାତା ସୁବୋଧ ମେହେର ଓ ଉପସ୍ଥାପନାରେ ମୁଁ ସୁକନ୍ୟା ଜେନା। ବଲାଙ୍ଗୀର ଜିଲ୍ଲାପାଳ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ସଘନ ସଂଶୋଧନ 2026 ସମ୍ପର୍କିତ ସର୍ବଦଳୀୟ ବୈଠକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଗୌରବ ଶିବାଜୀ ଇସାଲୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ବିଜେପି କଂଗ୍ରେସ ବିଜେଡି ଓ ଆପ୍ର ପ୍ରତିନିଧିମାନେ ଯୋଗଦେଇ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ସୁଚାରୁ ଭାବେ କାର୍ଯ୍ୟକାରୀ କରିବା ନେଇ ଆଲୋଚନା କରିଥିଲେ। ଦାଦନ ପ୍ରବଣ ଅଞ୍ଚଳର ଯୋଗ୍ୟ ଭୋଟରମାନେ ଯେପରି ତାଲିକାରୁ ବଞ୍ଚିତ ନ ହେବେ ଏବଂ ଅନାବଶ୍ୟକ ନାମ ଯୋଡ଼ାଯିବ ନାହିଁ ସେଥିପାଇଁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ।
2: ଥ୍ରୀରେ ତା ପାଇଁ ଆମର ସବୁ ପଲିଟିକାଲ ପାର୍ଟି ମିଟିଂ କରିଥିଲୁ। ବୁଥ୍ ଲେଭେଲ୍ ଏଜେଣ୍ଟସ୍ ଅଛନ୍ତି, ତାଙ୍କୁ ସେମାନେ ଆପଏଣ୍ଟ କରିବେ। ଅଲ୍ ଷ୍ଟେକ୍ ହୋଲ୍ଡର ପାର୍ଟିସିପେସନ୍, ଯେଉଁ ଆମେ ଟ୍ରାନ୍ସପାରେନ୍ସି ପାଇଁ ସବୁବେଳେ କହୁଛୁ, ଏଭ୍ରି ଷ୍ଟେଜ୍ରେ ଯେଉଁଟା ଭୋଟର ଆଡିସନ୍ ହଉ, ଡିଲିସନ୍ ହଉ, ୟା ତାଙ୍କର କିଛି ଚେଞ୍ଜେସ୍ ହଉ, ସେଇ ଭିତରେ ସବୁ ଅଲ୍ ପଲିଟିକାଲ ପାର୍ଟିଜ୍ରେ ପାର୍ଟିସିପେସନ୍ଟା ଇମ୍ପୋର୍ଟାଣ୍ଟ। ତ ଆମେ ତା ବାବଦରେ ତାଙ୍କୁ ଆୱେର୍ କରୁଛୁ, ଆଉ ଆମର ଶେଡ୍ୟୁଲ୍ ବି ଆମେ ତାଙ୍କୁ ଜଣାଇ ଦେଇଛୁ। ଯେଉଁ କ୍ୱାଲିଫାଇଂ ଡେଟ୍ ଅଛି ସେଇଟା ହେଉଛି 1/7/2026, ସେଇ ଦିନ ଯେଉଁ ଯେଉଁ ଭୋଟରମାନେ କ୍ୱାଲିଫାଏ ହେବେ ଫର୍ ଭୋଟିଂ, ତାଙ୍କୁ ଆମେ ଏଇ ଭୋଟର ଲିଷ୍ଟରେ ତାଙ୍କୁ ଆଡ୍ କରିବା। ତାପରେ ଆମର 29 May ପର୍ଯ୍ୟନ୍ତ ଆମର ଟ୍ରେନିଂ ପିରିୟଡ଼ଟା ଚାଲିବ। ସିଓ ଅଫିସ୍ ଟୁ ଆମର ଅଲ୍ ରିଟର୍ଣ୍ଣିଂ ଅଫିସର୍ସ, ଇଆର୍ଓସ୍ ଆଉ ଆମର ମାଷ୍ଟର ଟ୍ରେନର୍ସ ଟ୍ରେନିଂ ପାଇଛନ୍ତି।
1: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡରେ ରବିଧାନ କ୍ରୟ ପ୍ରକ୍ରିୟାକୁ ନେଇ ସଚେତନତା ରଥର ଶୁଭାରମ୍ଭ ହୋଇଛି। ଉପଜିଲ୍ଲାପାଳ ସୁନୀଲ ମେହେର ଏହାକୁ ଉଦ୍ଘାଟନ କରିଥିଲେ। ଚାଷୀମାନଙ୍କୁ ଠିକ୍ ସମୟରେ ଅନ୍ଲାଇନ୍ ପଞ୍ଜୀକରଣ ଓ ଧାନ ବିକ୍ରୟ ସମ୍ପର୍କରେ ସଚେତନ କରିବା ଏହି ଅଭିଯାନର ଉଦ୍ଦେଶ୍ୟ। ଆସନ୍ତା 25 26 ପ୍ୟାକ୍ସ ମାଧ୍ୟମରେ ରବିଧାନ କ୍ରୟ ଆରମ୍ଭ ହେବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।
3: 25 ଆମର ପ୍ରୋକ୍ୟୁରମେଣ୍ଟ ଆରମ୍ଭ ହେବାକୁ ଯାଉଛି ବଲାଙ୍ଗୀର ଜିଲ୍ଲାରେ। ତ ଏଥିପାଇଁ ଆମର ପାଟଣାଗଡ଼ ସବ୍ ଡିଭିଜନରେ 26 ପ୍ୟାକ୍ ଖୋଲା ହେଇଛି, ଯେଉଁଥିରେ କି ସମସ୍ତେ ଚାଷୀ ଭାଇମାନେ ଯାଇକି ତାଙ୍କର ଧାନ ସେଠି ଦେଇପାରିବେ। ସରକାରଙ୍କ ନିର୍ଦ୍ଦେଶ ଏମିତି ରହିଛି ଗତଥର ଭଳିଆ ଯେ କ୍ୱିଣ୍ଟାଲ 3,000 ସେଟା ସମସ୍ତ ଚାଷୀ ଭାଇମାନେ ପାଇପାରିବେ। ତ 25 ଆରମ୍ଭ ହେଉଥିବାରୁ
1: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବ କଲେଜ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଯୋଗଦେଇ କହିଥିଲେ ଯେ କେନ୍ଦ୍ର ଓ ରାଜ୍ୟ ସରକାର ମେଡିକାଲ କଲେଜର ସମଗ୍ର ଉନ୍ନତି ପାଇଁ ପଦକ୍ଷେପ ନେଉଛନ୍ତି। ହସ୍ପିଟାଲରେ ଆବଶ୍ୟକ ଫ୍ୟାକଲ୍ଟି ଓ ପ୍ରଫେସର ପଦବୀ ଶୀଘ୍ର ପୂରଣ କରାଯିବା ସହ ରୋଗୀ ସେବାକୁ ଆହୁରି ସୁଦୃଢ଼ କରାଯିବ ବୋଲି ସେ କହିଥିଲେ।
4: ବଲାଙ୍ଗୀର ମେଡିକାଲ କଲେଜର ଉତ୍ତରତର ଉନ୍ନତି ପାଇଁ ଆମେ ଏଠି 3 ବିଷୟରେ ପିଜି କୋର୍ସ ମଧ୍ୟ ଖୋଲିଛୁ, ପେଡିଆଟ୍ରିକ୍ ସର୍ଜରୀ ଆଉ ଅର୍ଥୋପେଡିକ୍ରେ। ତା ସହିତ ଆଗାମୀ ଦିନରେ ଏହାକୁ ପୂର୍ଣ୍ଣାଙ୍ଗ ମେଡିକାଲ କଲେଜରେ ଖୋଲିବା ପାଇଁ ବାକି 14 ସବଜେକ୍ଟରେ ପିଜି ଖୋଲାଯିବା ପାଇଁ ସରକାରଙ୍କ ତରଫରୁ NMC ସହିତ କଥାବାର୍ତ୍ତା ହେଇ ପ୍ରୟାସ କରାଯିବ। ତା ସହିତ ଖୁବ୍ ଶୀଘ୍ର ଡେଣ୍ଟାଲ କଲେଜ ଏଠି ଆରମ୍ଭ କରାଯିବ। ଏବଂ ଅଲରେଡ଼ି ମୁଁ ଧନ୍ୟବାଦ ଦେବି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଜୀଙ୍କୁ ଓଡ଼ିଶା ପ୍ରଦେଶର, ଯେ ଏଠି ଆମେ ଏଇ କ୍ୟାମ୍ପସ୍ରେ ଗୋଟେ ନର୍ସିଂ କଲେଜର ଫାଉଣ୍ଡେସନ୍ ଦେଇସାରିଛୁ। ତ ନିଶ୍ଚିତ ଭାବରେ ବଲାଙ୍ଗୀର ମେଡିକାଲ କଲେଜକୁ ଗୋଟେ ପୂର୍ଣ୍ଣାଙ୍ଗ ମେଡିକାଲ କଲେଜ, ନର୍ସିଂର ବି ରହିବ, MBBS PG ରହିବ, ଡେଣ୍ଟାଲ କଲେଜ ରହିବ, ଗୋଟିଏ କ୍ୟାମ୍ପସ୍ରେ ଅପରେଟ୍ କରିବ, ତା ପାଇଁ ଆମ ତରଫରୁ ବ୍ୟବସ୍ଥା କରାଯିବ।
1: ବଲାଙ୍ଗୀର କୋଶଳ କଳାମଣ୍ଡପ ପଡ଼ିଆରେ ନବମ ଲୋକକଳା ଉତ୍ସବ 2026 ଉଦ୍ଘାଟିତ ହୋଇଛି। ଦୁଲଦୁଲି କଳା ପରିଷଦ ପକ୍ଷରୁ ଆୟୋଜିତ ଏହି ଜାତୀୟ ସ୍ତରର ଉତ୍ସବରେ ଅତିଥିମାନେ କହିଥିଲେ ଯେ ଆଧୁନିକତାର ପ୍ରଭାବରେ ହ୍ରାସ ପାଉଥିବା ଲୋକକଳା ଓ ସଂସ୍କୃତିକୁ ସୁରକ୍ଷିତ ରଖିବା ଆଜିର ଆବଶ୍ୟକତା। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ବଲାଙ୍ଗୀର ସାମ୍ବାଦିକ ଭବନରେ ଦେବଶ୍ରୀ ନାରଦ ଜୟନ୍ତୀ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ ସ୍ୱାମୀ ସତ୍ୟବେଦାନନ୍ଦ ସରସ୍ୱତୀ ଯୋଗଦେଇ ଦେବଶ୍ରୀ ନାରଦଙ୍କୁ ବିଶ୍ୱର ପ୍ରଥମ ସାମ୍ବାଦିକ ଭାବେ ବର୍ଣ୍ଣନା କରିଥିଲେ। ମୁଖ୍ୟ ବକ୍ତା ଘନଶ୍ୟାମ ପ୍ରଧାନ ଦେଶକୁ ବିଶ୍ୱଗୁରୁ କରିବା ପାଇଁ ସମାଜର ସମସ୍ତ ଶକ୍ତିକୁ ସଂଘବଦ୍ଧ ଭାବେ କାମ କରିବାକୁ ଆହ୍ୱାନ ଦେଇଥିଲେ। ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ହରିଶଙ୍କରରେ ବୈଶାଖ ଚତୁର୍ଦ୍ଦଶୀ ମେଳା ଓ ହରିଶଙ୍କର ମହୋତ୍ସବ ପାଳିତ ହୋଇଛି। 5 ଏହି ମହୋତ୍ସବରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ମୁଖ୍ୟ ଅତିଥି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଗନ୍ଧମାର୍ଦ୍ଦନ ପର୍ବତର ଧାର୍ମିକ ଓ ଔଷଧୀୟ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଅଡିଟୋରିୟମରେ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମିକମାନଙ୍କ ପାଇଁ ରହିଥିବା ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ 2,66,00,000 ଅଧିକ ସହାୟତା ରାଶି ବିଭିନ୍ନ ଯୋଜନାରେ ଶ୍ରମିକମାନଙ୍କୁ ବଣ୍ଟନ କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବୌଦ୍ଧ ଜିଲ୍ଲା ସମ୍ପର୍କରେ।
5: ଶ୍ରୋତାବନ୍ଧୁ ଆପଣ

0: ଥରେ ପକାଲେ
1: ଥରେ ପକାଲେ ସେଟା ଗୋଟେ ବେଡ଼ରେ 3 ପା ଲେଖେ ବାହାରି ଯିସି, ମଞ୍ଜି ଭଲ ହେଇଥିବା ପୁଆଲ ଭଲ ହେଇଥିବା ହେଲେ ବାହାରି ଯାଏ ସେତିକି।
0: ତ କେତେ ଦିନ ସେ ବେଡ଼୍ରୁ ଆପଣ ଛତୁ ପାଉଛନ୍?
1: 15 ଦିନ ଭିତରେ, 13-14 ଦିନରେ ସେଟା ସବୁ ଫୁଟି ସରିଯାଏ।
0: ତ ତାର ପରେ ଆପଣ ବେଡ଼୍ ବଢ଼ାଲେ କି ସେତିକି ହିଁ କରିଥିଲେ?
1: ବଢ଼ାଲୁ,
0: ତାର ପରେ ଆପଣ କେତେଟା ବେଡ଼୍ ବଢ଼ାଇଥିଲେ?
1: ଜାଗା ବି ବେଶୀ ବଡ଼ ନେଇ ଥାଇ ବୋଲେ 4ଟା 5ଟା ଏନ୍ତା ପକଉଥିଲୁ।
0: ତ ଇ ଯେନ୍ ଛତୁଟା ତ ନିହାତି ଭାବେ ବିକ୍ରି କରିଥିବେ, ହେଲେ କିଲୋ ପିଛା କେତେ ଟଙ୍କା ଲେଖାରେ ବିକ୍ରି କରୁଥିଲେ?
1: କିଲୋ ପିଛା 280 ଟଙ୍କା।
0: ତ ଇ ଯେନ୍ ଛତୁଟା ଚାଷ୍ କଲେ, ପହେଲା କରି ଚାଷ୍ କଲା ବେଲେ ଆପଣଙ୍କୁ କିଛି ଖର୍ଚ୍ଚ ବି କରିକା ଯେ ପଡ଼ିଥିବା, ତାର ପରେ ପରେ ଆପଣ ତାର ପାଉଣାଟା ବି ପାଇଯାଇଥିବେ, କିନ୍ତୁ ପରେ ତ ଆପଣଙ୍କୁ ଆଉ ସେନ୍ତା ଖର୍ଚ୍ଚ କରିକା ଯେ ଏତେ ନେଇ ପଡ଼େ, ଖାଲି
1: ପଡ଼େ
0: ମଞ୍ଜି
1: ପ୍ଲାଷ୍ଟିକ ସବୁ ବିହନ ଆଉ ୱାଲ ଆଉ ଚୁନା ସବୁ କିଣିବାକେ ପଡ଼ିଥାଏ।
0: ତ ଇ ଯେନ୍ ଉପକରଣ ମାନେ ଆପଣ କେନୁ କିଣି ଆନୁଛନ୍?
1: ଏଟା ଆମେ ବିହନଟା ସେ ରାଜଗାମପୁର ସାଇଟ୍ ଆଡ଼ୁ କିଣିକିନି ଆଣୁ, ଆଉ ୱାଲଟା ରାନୀବନ୍ଦରୁ କିଣିଥିଲୁ, ଆଉ ବିହନଟା ଜାମପାଲିରୁ କିଣାଯାଏ।
0: ହଁ, ତ ବୁତଲ ପିଛା କେତେ ଦେଇଥିସନ୍ ମଞ୍ଜି?
1: 20 ଟଙ୍କା।
0: ବେଲେ ଆପଣ ଏଇ ଯେନ୍ ଛତୁଟା ନିଜର ଏରିଆରେ ଖାଲି ଛତୁଟା ବିକ୍ରି କରିଥିସନ୍ କି ବାହାରେ ବି ନେଇକରି ବିକ୍ରି କରୁଛନ୍?
1: ବେଶୀ ଯଦି ହଉଛି ହେଲେ ବାହାରେ ବି ଯାଇକିନା ବିକ୍ରି କରିପାରମା, କିନ୍ତୁ ଆମେ ତ ନିଜର ଏରିଆରେ ହିଁ ବିକ୍ରି କରିଥିଲୁ।
0: ଏଛେନ୍ ଫେର୍ ଆଉ ଥରେ ଚାଷ୍ କରିବେ ବୋଲି ଭାବି ନେଇଛନ୍, ଖରାଟା କମିଲାନି କାଇଁ? ତ ଇ ଯେନ୍ ଛତୁଟା ଚାଷ୍ କରୁଛନ୍, ସେଟା ଲାଭଜନକ ଲେଖେ ଲାଗୁଛେ କି କେନ୍ତା ଆପଣଙ୍କେ?
1: ହଁ, ଯଦି ଭଲ କିରି ହେଲା ହେଲେ ତ ଲାଭ ହେସି, ନିଜେ ଫେର ଖାଇମା ଫେର ଆଉ ବିକ୍ରି ଫେର କରିପାରମା।
0: ତ ଛତୁରେ ସେନ୍ତା କିଛି ରୋଗ ପୋକ ର ସମସ୍ୟା ଦେଖାଯାଇସି କି?
1: ରୋଗ ପୋକ ହଁ ଲାଗ୍ସି,
0: କାଣା ହେଇଥିସି ସେଥି?
1: ଗୋଟେ ଗ୍ରୀନ ମଲ୍ଡ କୁହାଯାଇସି, ସେଟା ଲାଗିଯାଏ। ସେଟା ଲାଗଲା ହେଲେ, ସେ ଫିମ୍ପିଟା ଲାଗଲା ହେଲେ ଆଉ ଛତୁ ନେଇ ବାହାରେ।
0: ତ ସେଥିଲାଗି ଆପଣ କେନ୍ତା କାଣା ନିରାକରଣ କରିଥିସନ୍ ସେ ବିଷୟରେ ଟିକେ କହୁନ୍।
1: ତାକେ ଔଷଧ ଦିଆ ହେସି, କିନ୍ତୁ ସେ ଔଷଧ ତ ଆମର ପାଖେ ନିହି, ସେ ରାଉରକେଲାକେ ଗଲେ ସେ ଔଷଧଟା ମିଳିଥାଏ, କୀଟନାଶକ ଔଷଧଟା ହେଲେ ସେଟା ତ ନେଇ ଥାଏ ବୋଲେ ଆମେ ଆଉ ସେମିତି ହିଁ ଇଏ ହେଇଯାଏ, ସେଟା ଖରାପ ହେଇଯାଏ ଆଉ ନି ହଏ ଛତୁ, ସେଟା ସବୁଆଡ଼େ ଲାଗିଯାଏ ଆଉ ଛତୁ ହେଇନି ପାରେ ସେ ବେଡ଼୍ରେ
0: ବେଲେ ସେ ବେଡ଼୍ଟାକେ ଅଲଗା ବେଡ଼୍ରୁ ହଟେଇ ଦଉଥିବେ,
1: ହଟେଇ ଦିଆଯାଏ, ନି ହେଲେ ସେ ସବୁଆଡ଼େ ଲାଗିଥିସି।
0: ତ ଇ ଯେନ୍ ଛତୁ ଚାଷ୍ଟା କରୁଛନ୍, ସେଟା ଆପଣ ଏକଲା କରୁଛନ୍ କି ଆପଣଙ୍କର ପରିବାର ସଦସ୍ୟ ମାନେ ଆପଣଙ୍କୁ ସାହାଯ୍ୟ କରୁଛନ୍?
1: ହଁ, ସାହାଯ୍ୟ କରୁଛନ୍ ଟିକେ ଟିକେ।
0: ହେଲେ ଆପଣ ଯେତେବେଳେ ବେଡ଼୍ଟା ପକଉଛନ୍ ଛତୁ ଲାଗି, ତ କେନ୍ତା କାଣା କରିଥିସନ୍ ସେ ବିଷୟରେ ଟିକେ କହୁନ୍।
1: ବେଡ୍ ପକେଇଥିସୁ ବେଲେ ଆମେ ଆଗେ ୱାଲ୍କେ ସଞ୍ଜ ବେଲେ ଆମେ ଏ ଚୁନା ପାଣିରେ ବତରେଇ ଦେସୁ 12-13 ଘଣ୍ଟା ଯାଏ, ଆଉ ସେଟାକେ ଆମେ ବାହାର କରିଦେସୁ ସକାଳେ। ସଞ୍ଜ ବେଲେ ଯଦି ବତରେଇଛୁ ହେଲେ ସକାଳକେ ବାହାର କରିଦେସୁ, ସେନୁ ସେ ପୁଆଲର ପାଣି ଟିକେ ନିଥରି ଗଲେ ସେଟାକେ ଯେନ୍ ତାର ଲାଗି ଜାଗା ବନେଇଥିସୁ ସେଠି ନେଇକିନା ଆମେ ମଞ୍ଜି ଫେର ବେସନ ଦେଇକିନା ସେଠି ଆମେ ପକେଇ ଥାଉ। ମଞ୍ଜି ସାଙ୍ଗରେ ବେସନ ବି ଟିକେ ଦିଆ ହେସି, ତାର ଖାଦ୍ୟଟା ସେଟା ହାଏ ବେଲେ ପକାସୁ। ଫେର ପଲିଥିନ ଗୁଟେ ଥାଏ, ବଡ ପଲିଥିନ, ସେଠି ପୁରା ଗୁଢେଇ ଦଉ।
0: ତାପରେ କାଣା କରିଥିସନ୍?
1: ଗୁଢେଇ ଦଉ, ତାପରେ ସେଟା 5-6 ଦିନ ସେଠି ଥାଇ ଦଉ, ସେନ୍ତା ହିଁ ବୁଢେଇକିନା ସେଠି ପୁରା ବାଷ୍ପ ତାର ଭାପ ବାହାରିକିନା ଇଏ ସେନେ ଫିମ୍ପି ହେସି, ସେଠି ଫିମ୍ପି ହେଇଯାଇଥାଏ। ହେଟା 5-6 ଦିନ ପରେ ଆମେ ବେଡ୍ ଖୋଲସୁଁ, ଦେଖସୁଁ ଫିମ୍ପି ହେଇଛେ ହେଲେ ତାପରେ ପ୍ଲାଷ୍ଟିକ ଖୋଲି ଦଉ, ଆଉ ସେଠି 1/2 ଘଣ୍ଟା ଯାଏ ରହି ଦଉ ସେଠି, ଆଉ ପାଣି ଦେଇଥାଉ ସେନେ ଆଉ ଘାଏ 1/2 ଘଣ୍ଟା ପାଣି ଦେଇକିନା 1/2 ଘଣ୍ଟା ଛାଡି ଦଉ, ଆଉ ଗୁଢେଇ ଦେସୁ। ଫେର ସେଟାକେ ଆଉ ଯଦି ଖରାଦିନ ହାଏ ହେଲେ ତାକେ ସବୁଦିନ ଖୋଲିକିନା ପାଣି ଦେବାକେ ପଡ଼ସି, ଆଉ ଯଦି ବେଶୀ ଖରା ନି ହେବାର ହେଲେ ସେଠି 2 ଦିନ ଲେଖାରେ ଥରେ ପାଣି ଦିଆଯାଏସି, ଆଉ 10-11 ଦିନ ହେଲା ପରେ ଛତୁର ଫିମ୍ପି ବାହାରି ଯାଏ।
0: ତ ଫେର ଛତୁ ଉଠିକା ଯେ କେତେ ଦିନ ଲାଗୁଛି?
1: ଛତୁ ଠିକ ଅଛି, ସେଟା 13 ଦିନ ହେଲା ହେଲା ପରେ ଗୁଟେ ଯୁଡେ ଷ୍ଟାର୍ଟ ହେଇଯିବା ଫୁଟିକା ଯେ।
0: ହେଲେ ଆପଣ ବିଶେଷ କରି କେନ୍ କେନ୍ ଛତୁ ଚାଷ କରୁଛନ୍ କି ସେଇ ପାଳ ଛତୁଟା ଖାଲି କରୁଛନ୍?
1: ପାଳ ଛତୁ ଖାଲି କରୁଛୁ।
0: ତ ଇ ଯେନ୍ ଆପଣ ଛୁଆ ପିଲା ତାର ସାଙ୍ଗେ ସାଙ୍ଗେ ଘରେ ଯେନ୍ ଟିକେ ରଚେ ଚାଷବାସ କରୁଛନ୍, ଇ ତାର ସାଙ୍ଗେ ସାଙ୍ଗେ ଛତୁ ଚାଷ କରୁଛନ୍, ଆଉ ବାହାରେ କାମ ବୁତା ବି କରୁଛନ୍, ତ ଆପଣ ସମୟ

0: କେନ୍ତା କରି ମେଣ୍ଟେନ୍ କରିଥିସନ୍?
1: ସମୟ କି କହବାର କେ, ଘରେ ସକାଳେ ନିଜର କାମଟା ଜଲ୍ଦି ଜଲ୍ଦି ଉଠିକିନା କାମ ବୁତା ସାରିକିନା, ଆଉ ବାହାରେ ଯଦି କାମ ଯିବାର ଅଛେ ହେଲେ କାମ ବୁତା ସରେଇକିନା ଆମେ ଛୁଆମାନଙ୍କେ ନାସ୍ତା ପତ୍ର ତିଆର କରିକିନା ତାଙ୍କର ପଢାପଢି କରବ କହିକିନା ଚାହିଁ ଟ୍ୟୁସନ ପଠାବାର ଅଛେ ହେଲେ ପଠେଇ ଦଉ, ଆଉ ନିଜର କାମ ବୁତା କେ ଭାଗି ଥାଉ, ନହେଲେ ଟ୍ୟୁସନ ନି ଗଲେ ଘରେ ନିଜେ ନିଜେ ଟିକେ ପଢୁଛନ୍, ଆଉ ଏହି କାମ କରି କରି ତାହାକେ ହିଁ ଦେଖା ଦେଖି କରୁଛୁ।
0: ବେଲେ ନାନୀ, ଆପଣଙ୍କର ସାଙ୍ଗେ କଥାବାର୍ତ୍ତା ହେଇକିରି ଆମକେ ବହୁତ ବଢ଼ିଆ ଲାଗିଲା। ଆପଣ ଆପଣଙ୍କର ପରିବାର ଛୁଆ ପିଲା ତାର ସାଙ୍ଗେ ସାଙ୍ଗେ ଟିକେ ରହିଛେ, ଯେନ୍ ଚାଷବାସ କରୁଛନ୍, ବାହାରେ କାମ ବୁତା କରୁଛନ୍, ଇ ତାର ସାଙ୍ଗେ ସାଙ୍ଗେ ଛତୁ ଚାଷ କରିକିରି ବି ଦୁଇ ପଇସା ଲାଭବାନ ହେଇପାରୁଛନ୍। ତ ଆମର ଯେନ୍ ଭାଇ ବହିନ ମାନେ ଶୁଣୁଛନ୍, ସେମାନେ ଆପଣଙ୍କର କଥା ଶୁଣିକିରି ନିହାତି ଭାବେ କିଛି ନା କିଛି ଶିକ୍ଷା ପାଇଥିବେ ବୋଲି ଆମର ଆଶା। ତ ନାନୀ, ଯିବାର ଯିବାର ଆଗରୁ ଆପଣଙ୍କେ ଆମର କିଷାନ ବାଣୀ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ। ଜୁହାର
1: ଜୁହାର ଆପଣ ମାନଙ୍କେ ମଧ୍ୟ ବହୁତ ବହୁତ ଧନ୍ୟବାଦ।
2: ଲେ ଗୁରୁବାରୀ
0: ହଇ ଶୁକ୍ର ଦାଦା, ଇ ବହେନ କେତେ ବଢିଆ ଭାବେ ଚାଷବାସ ସବୁ କରିଛନ୍ ନି କାଇଁ?
2: ହଇ ହଇ
0: ବେଲେ ବସି ଖାଇଲେ ଯେନ୍ତା ନଈ ବାଲି ସରେ ଯେନ୍ତା ନି କହିସନ୍ କାଇଁ?
2: ହଇ ହଇ
0: ସେନ୍ତା ଯଦି ମୁଇଁ ଗଲା ବଛର ଏତ୍କି ଚାଷ କରିଥିଲି, ମୋର୍ନେ ଏତ୍କି ଟଙ୍କା ଅଛି, ଆଉ ଇ ବଛର ମୁଇଁ ନି କରଲେ ବି ସୁଇ ସୁଇ କିନା ଖାଇବି ବୋଇଲେ ସେଟା ତ ସର୍ବାନ।
2: ହଇ ହଇ ଏନ୍ତା ହେଇ ନି ପାରେ ନ।
0: ହଇ ବେଲେ ଆମର ଚାଷୀ ଭାଇ ବହେନ ମାନେ ସେଥିର୍ ଲାଗି ନ ବାର ମାସ ଏଇଟା ଲାଗି ପଡ଼ିଥିସନ୍ ଯେ କେନ୍ତା ଚାଷ କର୍ମୁ, ଆଉ ଦୁଇ ପଇସା ଅଧିକା ଲାଭ ବି ପାଇପାର୍ମୁ, ତାର୍ ସାଙ୍ଗେ ସାଙ୍ଗେ ଆମର ଯେନ୍ ଭାଇ ବହେନ ମାନେ ଅଛନ୍ ତାଙ୍କେ ଭଲ ପନିପରିବା ହେଲା କି ଶସ୍ୟ ମାନେ ଯୋଗେଇ ପାର୍ମୁ ବୋଲି।
2: ନିହାତି ନିହାତି ବୋଲି ଗୁରୁବାରୀ।
0: ହଇ ଦାଦା,
2: ଇସବୁ କଥା ଇନେ ରହିବା ବୋଲେ କେନ୍ତା କର୍ମା? ଆମର ବଜାର ହାଟର କଥାଟା ଟିକେ ମୁହାତ ନି କାଏଁ? ଆରୁ ସେନ କଥା ନେଇ ଶୁଣିଲେ ବି ନି ବନେନ।
0: ହଇ ଦାଦା ବେଲେ ଚାଲ ଚାଲ ଆମର ରାଉରକେଲା ଆଖର ପାଖର ବଜାର ହାଟ ମାନକେ ପନିପରିବାର ଦରଦାମ ସବୁ କେନ୍ତା କାଣା ଥିଲା ଯେ ସେ ବିଷୟଥି ଜନେଇ ଦଉ।
2: ନିହାତି ନିହାତି, ଆମର ରାଉରକେଲା ଆଖର ପାଖର ବଜାର ମାନକେ ଦେଖମା ବୋଇଲେ ଆଜିର୍କା ବଜାର ଦରନେ ହାରାହାରି କିଲୋ ପିଛା ଆଲୁ 16-20 ଟଙ୍କା, ପିଆଜ 25 ଟଙ୍କା, ଅଦା 120 ଟଙ୍କା, ଲେସୁନ 200 ଟଙ୍କା, ଆର୍ ସେ ବାଗିର୍ ଦେଖ୍ମା ବୋଇଲେ ବିଲାତି 40 ଟଙ୍କା, ବାଇଗନ 30-40 ଟଙ୍କା, ଭେଣ୍ଡି 15-20 ଟଙ୍କା, ବରବଟି 20-30 ଟଙ୍କା, କର୍ଲା 40 ଟଙ୍କା, ବନ୍ଧାକୋବି 20-30 ଟଙ୍କା, ଫୁଲକୋବି 35-40 ଟଙ୍କା, ସାରୁ 50 ଟଙ୍କା, ଲାଉ ଗୁଟାକି 20 ଟଙ୍କା, ମାଖନ 20-30 ଟଙ୍କା, କାଖିର 30-40 ଟଙ୍କା, ଗାଜର 40-50 ଟଙ୍କା, ବିଟ 30-40 ଟଙ୍କା, ଜହ୍ନି 30-40 ଟଙ୍କା, ବିନ୍ 60 ଟଙ୍କା, କଚା କଦେଲ 40-50 ଟଙ୍କା, କୁନ୍ଦୁରୁ 30-40 ଟଙ୍କା ବୋଇଲେ କଞ୍ଚା ମିର୍ଚା ରହିଥିଲା 120 ଟଙ୍କା।
0: ଦାଦା
2: ହଇ ଗୁରୁବାରୀ,
0: ଦେଖ ବଜାର ହାଟର ଦରଦାମ ବିଷୟରେ କହୁ କହୁ ଆମର ପାଇନ ପାକ ସୂଚନା ବି ଆସି ପହଞ୍ଚିଲାନ
2: ବୋଇଲେ ଇ କଥା ବି ନେଇ ରଖମା।
0: ହଇ ଦାଦା,
2: ଆମର ସୁନ୍ଦରଗଡ଼ ଜିଲ୍ଲାର ପାଣିପାଗ ବିଭାଗ ତରଫରୁ ସୂଚନା ଆସି ପହଞ୍ଚିଛେ, ସେହି ହିସାବନ ଦେଖମା ବୋଲେ ଆମର ଜିଲ୍ଲାର ପାଗଟା ମେଘୁଆ ରହିବା, ଆରୁ 7 ମିଲିମିଟର ତକ ବର୍ଷା ହେବାର ସମ୍ଭାବନା ରହୁଛି, ଆରୁ ଇତାର ସାଙ୍ଗେ ସାଙ୍ଗେ 171 ଡିଗ୍ରୀ ତଳିଆ ପବନ ବହିପାରେ, ଆରୁ ପବନର ବେଗଟା ଘଣ୍ଟା ପ୍ରତି 5 କିଲୋମିଟର ହିସାବରେ ବହିପାରେ, ଆରୁ ତାପମାତ୍ରାକେ ଦେଖମା ବୋଲେ ସବୁନ ଏତିକା 40 ଡିଗ୍ରୀ ସେଲସିୟସ ଆରୁ ସବୁନ କମ 28 ଡିଗ୍ରୀ ସେଲସିୟସ ରହିବା, ଆରୁ ଆର୍ଦ୍ରତାକେ ଦେଖମା ବୋଇଲେ ସବୁନ ଏତିକା 82% ଆର୍ ସବୁନ କମ 12% ରହିବାର ସମ୍ଭାବନା ରହିଛି।
0: ବେଲେ ଶୁକ୍ର ଦାଦା
2: ହଇଗା,
0: ଆଜ ଗୀତ ପଦେ ଅଧେ ନି ଶୁନୁ କାଏଁ?
2: ହଇଗା ଶୁନ୍ମା ନିହାତି, ମୁଇଁ ତ କେତେବେଲେ ଆମର ବୈଠକିରେ ସରି ଆସୁ ଜମିକିରି ହେଇ କଥା ନେଇ ମୁଇଁ ଅଟକିଛେ।
0: ହଇ ଦାଦା, ବେଲେ ତମେ ତ ଗୀତର ରସିଆ ଆଉ ଯେ ବୋଇଲେ ଇ ସୁନ୍ଦର ଗୀତ ପଦେ ବାଛିକିରି ରଖିଛେ।
2: ବୋଇଲେ ଡେରି କାହିଁ କରବ ଗୁରୁବାରୀ, ଚାଲ ଇନେ ଆମେ ଶୁନି ପକଉନ।
0: ହଇ ଦାଦା।

0: ସୁକ୍ରୁ ଦାଦା,
1: ହଇ ଗୁରୁବାରି
0: ଗୀତର ସୁରେ ସୁରେ ଝୁମି ପଡ଼ୁଛ ଯେ।
1: ନିହି ଗା ହେ ବାଗିର ନୁହେଁ, ମୋତେ ଧ୍ୟାନ ଅଛେ କି ଆମର ସମୟ ହେଇଗଲାନ। ଇନେ ଆମର ବୈଠେଇକେ ରଖମା।
0: ହଇ ବେଲେ ଚାଷୀ ଭାଇ ବହିନ ମାନକେ ଆମ ଠିକନାଟା ଜଣେଇଦେମା ଆଉ ଘରକେ ଯିମା।
1: ବୋଲେ ଚାଷୀ ଭାଇ ବୋନ ମାନେ ନିଜର ମତାମତ ରଖିକିରି ଆମକେ ଚିଠି ଲେଖିବାର, ଚିଠି ନେଇ ଯେନ୍ତା ନିଜର ମୋବାଇଲ ନମ୍ବର ଲେଖିବାର ଲାଗି ନି ଭୁଲବେ। ଆରୁ ଆମକେ ଚିଠି ଲେଖିବାର ଠିକଣା ହେଉଛେ
0: କିଷାନବାଣୀ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା, ପିନ୍ ନମ୍ବର 769042।
1: ବୋଲେ ଚାଷୀ ଭାଇ ବୋନ ମାନେ ଆପଣ ମାନେ ତ ଜାଣିଛନ୍, ଆମର କିଷାନବାଣୀ କାର୍ଯ୍ୟକ୍ରମ କେନ୍ଦ୍ର କୃଷି ମନ୍ତ୍ରଣାଳୟ ଭାରତ ସରକାରଙ୍କ ତରଫରୁ ପ୍ରସାରଣ କରାଯାଉଛେ।
0: ବେଲେ ଚାଷୀ ଭାଇ ବହେନ ମାନେ ଆଜିର ଲାଗି ଆପଣମାନଙ୍କର ଗୁରୁବାରୀ ବହେନ
1: ଆରୁ ଶୁକ୍ରଦାକେ ବିଦାୟ ଦେଉ।
0: ଜୁହାର।

0: ଶୁଣ ଶୁଣ ଶୁଣ, ଗାଁ ଭାଇ ଭଉଣୀ ମାନେ କେୱାଇସି ଅପଡେଟ୍ର ମେସେଜକୁ ଅଣଦେଖା କରନ୍ତୁ ନାହିଁ, ତୁରନ୍ତ କେୱାଇସି ଅପଡେଟ୍ କରାନ୍ତୁ। ଯଦି ପରିଚୟ କିମ୍ବା ଠିକଣାରେ କୌଣସି ପରିବର୍ତ୍ତନ ନାହିଁ, ତେବେ ଆପଣଙ୍କର ବ୍ୟାଙ୍କ କିମ୍ବା ଏଟିଏମ୍ କିମ୍ବା ବିଜନେସ୍ କରେସ୍ପଣ୍ଡେଣ୍ଟ ମାନେ ବିସିଙ୍କ ପାଖକୁ ଯାଆନ୍ତୁ, କିମ୍ବା ବ୍ୟାଙ୍କରେ ପଞ୍ଜୀକୃତ ଇମେଲ କିମ୍ବା ମୋବାଇଲ ନମ୍ବର କିମ୍ବା ମୋବାଇଲ ବ୍ୟାଙ୍କିଂ ଆପ୍ କିମ୍ବା ଚିଠି ମାଧ୍ୟମରେ ସ୍ୱଘୋଷଣା ଦିଅନ୍ତୁ। ଏବଂ ଯଦି କୌଣସି ପରିବର୍ତ୍ତନ ଅଛି, ତେବେ ପରିଚୟ ଏବଂ ଠିକଣାର ସର୍ବଶେଷ ପ୍ରମାଣ ଦେଖାନ୍ତୁ। ଖାତାକୁ ସକ୍ରିୟ ରଖିକରି ବ୍ୟାଙ୍କିଂ ସେବାର ଲାଭ ଉଠାନ୍ତୁ। ନିଜର କେୱାଇସି ଅପଡେଟ୍ କରିବା ପାଇଁ ନିଜର ନିକଟସ୍ଥ ଗ୍ରାମ ପଞ୍ଚାୟତର କ୍ୟାମ୍ପ କିମ୍ବା ବ୍ୟାଙ୍କ ଶାଖାକୁ ଯାଆନ୍ତୁ।
1: RBI କହେ,
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
3: ସିନେ ସଙ୍ଗୀତ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ମହବତେ କଥାଚିତ୍ରରୁ। ଗୀତଟିରେ କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର ଏବଂ ଉଦିତ ନାରାୟଣ।

0: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
1: ଅଂଶୁଘାତ ନହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
0: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
0: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
0: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
1: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1553333 ଯୋଗାଯୋଗ କରନ୍ତୁ।
0: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: ସିନେ ସଙ୍ଗୀତ କାର୍ଯ୍ୟକ୍ରମରେ ଏବେ ଶୁଣନ୍ତୁ କସୁର କଥାଚିତ୍ରରୁ ଗୀତଟିରେ କଣ୍ଠଦାନ କରିଛନ୍ତି ଅଲକା ୟାଗ୍ନିକ ଏବଂ କୁମାର ସାନୋ।

ସିନେ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣନ୍ତୁ ଶେଷ ଗୀତଟି। ରିଫ୍ୟୁଜି କଥାଚିତ୍ରରୁ ଗୀତଟିରେ କଣ୍ଠଦାନ କରିଛନ୍ତି ସୋନୁ ନିଗମ ଏବଂ ଅଲକା ୟାଗ୍ନିକ।

ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ 7526 ଜଣ କୃତକାର୍ଯ୍ୟ ହୋଇଛନ୍ତି। ମୋଟ ଉତ୍ତୀର୍ଣ୍ଣ ହାର 99.16% ରହିଛି। ଆସନ୍ତା ମେ 31 ତାରିଖରେ 2 ବର୍ଷୀୟ ବିଏଡ୍ ପାଠ୍ୟକ୍ରମ ଓ ଜୁନ୍ 3 ତାରିଖରେ ବିଏଚ୍ଏଡ୍ ହିନ୍ଦୀ ଓ ଏମ୍ଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ମେ 31 ତାରିଖରେ ସକାଳ 10:00-12:00 ପର୍ଯ୍ୟନ୍ତ ବିଏଡ୍ ପ୍ରବେଶିକା ପରୀକ୍ଷା ଓ ଜୁନ୍ 3 ତାରିଖରେ ସକାଳ 10:00-12:00 ପର୍ଯ୍ୟନ୍ତ ବିଏଚ୍ଏଡ୍ ହିନ୍ଦୀ ଏବଂ ଅପରାହ୍ନ 3:00-5:00 ପର୍ଯ୍ୟନ୍ତ ଏମ୍ଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ହେବ। ମେ 27 ତାରିଖ ଦିନ 11:00 ବିଏଡ୍ ବିଏଚ୍ଏଡ୍ ଓ ଏମ୍ଏଡ୍ ପ୍ରବେଶିକା ପରୀକ୍ଷା ପାଇଁ ଆଡ୍ମିଟ୍ କାର୍ଡ ଉପଲବ୍ଧ ହେବ। ଛାତ୍ରଛାତ୍ରୀମାନେ ଷ୍ଟେଟ୍ ସିଲେକ୍ସନ୍ ବୋର୍ଡର ୱେବ୍ସାଇଟ୍କୁ ଯାଇ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ଜୁନ୍ 4 ତାରିଖରେ SSB ୱେବ୍ସାଇଟ୍ରେ ପ୍ରବେଶିକା ପରୀକ୍ଷାର ଉତ୍ତର ପ୍ରକାଶିତ ହେବ। ସମ୍ପ୍ରତି ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁଁ ଦେଶରେ ପେଟ୍ରୋଲ ଡିଜେଲ ଖର୍ଚ୍ଚ କାଟ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 8 ସୂତ୍ରୀ ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ଅନୁଯାୟୀ ସରକାରୀ ସ୍ତରର ବିଭିନ୍ନ ବୈଠକ, ସମୀକ୍ଷା, ପ୍ରଶିକ୍ଷଣ, କର୍ମଶାଳା ଆଦି ଅତି ଆବଶ୍ୟକ ନ ହେଲେ ଆଭାସୀ ମାଧ୍ୟମରେ କରାଯିବ। ଜୁନ୍ ମାସ 1 ତାରିଖଠାରୁ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଯେତେ ନୂଆ 2-ଚକିଆ ଓ 4-ଚକିଆ ଯାନ କିଣାଯିବ ସେଗୁଡ଼ିକ ବୈଦ୍ୟୁତିକ ଯାନ ହୋଇଥିବା ବାଧ୍ୟତାମୂଳକ କରାଯାଇଛି। ବିଶେଷ ଆବଶ୍ୟକତା ଭିତ୍ତିରେ ପେଟ୍ରୋଲ କିମ୍ବା ଡିଜେଲ ଯାନ କିଣିବାକୁ ଅନୁମତି ଦିଆଯିବ। ସେହିଭଳି ଜୁନ୍ 1 ସରକାରୀ କାର୍ଯ୍ୟାଳୟରେ ଭଡ଼ା ସୂତ୍ରରେ ନିଆଯାଉଥିବା ସରକାରୀ 4-ଚକିଆ ଯାନ ଇଭି ହେବା ବାଧ୍ୟତାମୂଳକ କରାଯାଇଛି। ସରକାରୀ ଯାନ ପାଇଥିବା ବରିଷ୍ଠ ଅଧିକାରୀମାନେ ଯିବା ଆସିବା ପାଇଁ କେବଳ ଗୋଟିଏ ଗାଡ଼ି ବ୍ୟବହାର କରିବେ। ସରକାରୀ ଯାନ ବ୍ୟବହାର ପାଇଁ ଖର୍ଚ୍ଚ ହେଉଥିବା ଅର୍ଥର ପରିମାଣ ମଧ୍ୟ 50% ହ୍ରାସ କରାଯିବ। କେଉଁ ପାହ୍ୟାର ବରିଷ୍ଠ ଅଧିକାରୀମାନେ ବ୍ୟକ୍ତିଗତ ଭାବେ ସରକାରୀ ଗାଡ଼ି ବ୍ୟବହାର କରିପାରିବେ ସେଥିନେଇ ଅର୍ଥ ବିଭାଗ 15 ଦିନ ମଧ୍ୟରେ ଏକ ମାର୍ଗଦର୍ଶିକା ଜାରି କରିବେ। ଦୂରସ୍ଥାନକୁ ପରିଦର୍ଶନରେ ଗଲାବେଳେ ଅଧିକାରୀ ଓ କର୍ମଚାରୀମାନେ ବସ୍ କିମ୍ବା ରେଳଯାତ୍ରା କରିବେ। ଯେଉଁ ଅଧିକାରୀମାନଙ୍କ ନିଜସ୍ୱ ବୈଦ୍ୟୁତିକ ଗାଡ଼ି ରହିଛି ସେମାନେ ସରକାରୀ କାର୍ଯ୍ୟରେ କିଭଳି ଏହାକୁ ବ୍ୟବହାର କରିପାରିବେ ସେ ସମ୍ପର୍କରେ ଅର୍ଥ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ପ୍ରସ୍ତୁତ କରିବା ପାଇଁ କୁହାଯାଇଛି। ବହୁଳ ମାତ୍ରାରେ ସରକାରୀ କର୍ମଚାରୀ ରହୁଥିବା ସ୍ଥାନରୁ କର୍ମଚାରୀମାନଙ୍କ ଯିବା ଆସିବା ପାଇଁ ବୈଦ୍ୟୁତିକ ବସ୍ କିମ୍ବା ମିନି ବସ୍ ସେବା ଯୋଗାଇ ଦିଆଯିବ। ସରକାରୀ ଯାନର ଚଳପ୍ରଚଳ ବାବଦକୁ ମାସିକ ପେଟ୍ରୋଲ ଓ ଡିଜେଲ ବ୍ୟବହାର ପରିମାଣ ଯେପରି ଅତିକମ୍ରେ 10% କମିବ ସେ ଦିଗରେ ସମସ୍ତ କାର୍ଯ୍ୟାଳୟ ସୁଚିନ୍ତିତ ପଦକ୍ଷେପ ନେବେ ବୋଲି ଏହି ନିର୍ଦ୍ଦେଶାବଳୀରେ କୁହାଯାଇଛି। ରାଜ୍ୟ ସଚିବାଳୟଠାରୁ ଆରମ୍ଭ କରି ସମସ୍ତ ସରକାରୀ ବିଭାଗର ଉପଖଣ୍ଡ, ତହସିଲ, ବ୍ଲକ ସ୍ତର ସହିତ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଉଦ୍ୟୋଗ, ସଂସ୍ଥା, ବିଶ୍ୱବିଦ୍ୟାଳୟ, ସମିତିମାନଙ୍କରେ ଏହାକୁ କଡ଼ାକଡ଼ି ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ପ୍ରତ୍ନତାତ୍ତ୍ୱିକ କୀର୍ତ୍ତିରାଜିର ସୁରକ୍ଷା, ତ୍ୱରିତ ନ୍ୟାୟିକ ସେବା ଏବଂ ତାପ ଶକ୍ତି ଉତ୍ପାଦନ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। କ୍ୟାବିନେଟ୍ ବୈଠକରେ ନୀଳ ଅର୍ଥନୀତିର ବିକାଶ ପାଇଁ ସାମୁଦ୍ରିକ ସମ୍ପଦର ସୁରକ୍ଷା ଓ ପ୍ରଗତି ପାଇଁ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟଧରା ନିୟନ୍ତ୍ରଣ ଅଧିନିୟମ 2026କୁ ମଞ୍ଜୁରୀ ପ୍ରଦାନ କରାଯାଇଥିବା ବେଳେ ପାରାଦ୍ୱୀପ ଗ୍ରିଡ୍ ସବ୍ଷ୍ଟେସନ୍ ପାଇଁ 854,24,00,000 ଟଙ୍କା ବ୍ୟୟବରାଦ କରାଯାଇଛି। ଡିଜେଲ ବିକ୍ରୟ ଓ ବ୍ୟବସାୟିକ କାର୍ଯ୍ୟକୁ ସହଜ କରିବାକୁ ଓଡ଼ିଶା ହାଇସ୍ପିଡ୍ ଡିଜେଲ ଡିଲର୍ସ ଲାଇସେନ୍ସ ରିପିଲ୍ 2026କୁ ମଧ୍ୟ କ୍ୟାବିନେଟ୍ରେ ଅନୁମୋଦନ ମିଳିଛି। ସମାଚାର ଦର୍ପଣ ଆଜି ପାଇଁ ଏତିକି। ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ ଓ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା।

0: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
1: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
0: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
0: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
0: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
1: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1553

0: ପିରେ ଯୋଗାଯୋଗ କରନ୍ତୁ।
1: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: ଗୀତ ଏବଂ ଗଜଲ କାର୍ଯ୍ୟକ୍ରମରେ ଶୁଣୁଛନ୍ତି ସୋନାଲି ରାଥୋଡ଼ ଗାଇଥିବା କେତୋଟି ଗଜଲ।

ତା ଯେଉଁ ଗ୍ରହରେ ପୁଅଟି କିଏ କିମ୍ବା ଝିଅଟିଏ ନାହିଁ ସେ ଗ୍ରହଟା ଗ୍ରହ ନୁହେଁ ଆଜ୍ଞା ଅରଣ୍ୟ ସଙ୍ଗେ ସମାନ ଦେଖାଯାଉଥାଏ। ଆମ ସଂସାରର ଲୋକେ କାହିଁକି ପୁଅ ଝିଅ ଖୋଜନ୍ତି? ଚାଣକ୍ୟ।

ମାଆଙ୍କର ମୃତ୍ୟୁ ପରେ ପିଣ୍ଡ ପ୍ରଦାନ କରି ଗୟାଶ୍ରାଦ୍ଧ କରିବେ, ବୁଢା ବୁଢ଼ୀ ହେଇଗଲେ ମା ବାପାଙ୍କୁ ପ୍ରତିପୋଷଣ କରିବେ। ଆଜ୍ଞା, ଏଇ କାରଣ ପାଇଁ ଲୋକେ ପୁଅ ଝିଅ ଖୋଜିଥାନ୍ତି। ଦିନେ ରାଜସଭାରେ ମହାରାଜା ଦିଲ୍ଲୀପ ସଭା କରି ବସିଥାନ୍ତି। ସଭାଟି କିପରି ଥିଲା ଆମର ମଞ୍ଜୁଳ କବି କହିଲେ ଗୋଟିଏ ପଦ, ଆରେ

ଦେହର ଶୁଖିଲା ମୁହଁକୁ ଦେଖି ପଚାରିଲେ, ହେ ରାଜା, ତମର ମୁଖ ମଣ୍ଡଳଟି ଆଜି କାହିଁକି ଶୁଖି ଯାଇଛି? ତୁମର ଚିନ୍ତାର କାରଣ କଣ ହେଇପାରେ? ରାଜା କହିଲେ, ଗୁରୁଦେବ, ମୁଁ ସଂସାରରେ ହେଲି ଅପୁତ୍ରିକ, ସେଇ ପୁତ୍ର ପାଇଁ ସଦାକାଳେ ମୋର ଚିନ୍ତା ଘାରି ରହିଛି। ତେଣୁ ଗୁରୁଦେବ, ମତେ ଦୟାକରି ଆପଣ ଟିକେ କହନ୍ତୁ, କଣ କଲେ ମୋର ପୁଅ ଝିଅ ହେଇପାରିବ? ରାଗ ପଡିଛି ରାମ।

0: ଦି ହାତ ଯୋଡି କହିଲି, ହେ ଶିବ ସିଂହ, ତୁମେ ଗିରିଶଙ୍କ ବରରେ ଆଜି ଅଜେୟ, ଗୁରୁ ମୋର ଫେରିବା ବାଟକୁ ଚାହିଁଥିବେ, ମାଙ୍କର କ୍ଷୀର ଖାଇବା ପାଇଁ ବତ୍ସା ମଧ୍ୟ ଚାହିଁ ବସିଥିବ, ହେ ସିଂହ ମତେ ଖାଇ ତୁମର କ୍ଷୁଧା ମେଣ୍ଟାଅ, କିନ୍ତୁ ନନ୍ଦିନୀକୁ ତୁମେ ଛାଡ଼ି ଦିଅ ହେ।
1: ଛାଡ଼ି ଦିଅ।
0: ସିଂହ କହିଲା।

ଆଜ୍ଞା ଯେତେବେଳେ ସିଂହର ମୁହଁରେ ନେଇ ନିଜର ମୁଣ୍ଡଟା ଭର୍ତ୍ତି କରିଦେଲେ ଆଜ୍ଞା ଆଖି ଦିଟା ବୁଝି ହେଇଗଲା। ଧୀରେ ଧୀରେ ଆଜ୍ଞା ଘଡ଼ଘଡ଼ି ସହ ବିଜୁଳି ମାଇଲା। ରାଜା ଯେତେବେଳେ ଆଖି ଖୋଲି ଦେଖିଲେ କେଶରୀ ନାହିଁ।

ନନ୍ଦିନୀଙ୍କ ଠାରୁ ଆଜ୍ଞା ପୁଅ ବର ପାଇ ରାଜା ଆନନ୍ଦରେ ଫେରିଗଲେ ଆଶ୍ରମକୁ। ରାଣୀଙ୍କୁ ସଙ୍ଗତରେ ନେଇ ରାଜ୍ୟକୁ ନିଜର ଚାଲିଯାଇ ପ୍ରଜା ଶାସନ କଲେ। ଦିନ ଅନେକ ଚାଲିଗଲା, ମାସ ଚାଲିଗଲା, ଆଜ୍ଞା ରାଣୀ

ଏତତ୍ ସପ୍ତ ତୈଲକ୍ଷଣ ଦିନଟା ସରିଗଲା ଆଜ୍ଞା, ଧୀରେ ଧୀରେ ରାତି ଆସି ମିଳିଗଲା, ଅର୍ଦ୍ଧ ରାତ୍ରି ଆସିଗଲା। ରାଜାରାଣୀ ଆଜ୍ଞା ଗୋଟିଏ ଶୟନ କକ୍ଷରେ ଗୋଟିଏ ପଲଙ୍କରେ ଉଭୟ ଶୟନ କଲେ। ସନ୍ଧ୍ୟା ଆସିଲା କେମିତି, ପୂର୍ବାତୁ କାଷ୍ଠା ତିମିରା ଅନୁଲିପ୍ତ ସନ୍ଧ୍ୟା ଋଣ ଭାତିଚ ପଶ୍ଚିମା ଗା ଭକ୍ତାନ୍ତର ମନ୍ତରିକ୍ଷମ ଜାତ୍ୟର୍ଥ ନାରୀଶ୍ୱର ରୂପ ସ୍ୱଭାମ। ଭାଗବତ ଆମର କହେ ଯେତେବେଳେ ଅର୍ଦ୍ଧରାତ୍ର ହେଲା ରାଜାରାଣୀ ଗୋଟିଏ ଶୟନ କକ୍ଷରେ ଶୟନ କଲେ। ଭାଗବତ ଅତି

ଠାରୁ ଆଜ୍ଞା ପାଟରାଣୀଙ୍କର ଗର୍ଭ ଉଦୟ ହୋଇଗଲା ହେ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କହନ୍ତି ଲାବଣ୍ୟବତୀ କାବ୍ୟରେ ଗୋଟିଏ ପଦ, ଆରେ ଶୁଭ।

ଆଜ୍ଞା ଶୁଭ ମୁହୂର୍ତ୍ତରେ ଅମୃତ ବେଳାରେ ଆଉ ରାଣୀଙ୍କର ଗର୍ଭରୁ ଗୋଟିଏ ସୁନ୍ଦର ପୁଅଟିଏ ଜନ୍ମ ଗ୍ରହଣ କଲା ହେ। ଉତ୍କଳ ସାହିତ୍ୟରେ କବି କହନ୍ତି ଗୋଟିଏ।

0: ପରି ଆଜ୍ଞା ରାଜା ଯେତେବେଳେ ଏ କଇସା ହେଲା ପୁଅର ନାମକରଣ ଦେଲେ ରଘୁ ଆଉ ପରବର୍ତ୍ତୀ କାଳରେ ତାଙ୍କର ନାମ।
1: ଶ୍ରୋତବନ୍ଧୁ ଲୋକଗୀତର କାର୍ଯ୍ୟକ୍ରମରେ ଶୁଣିଲେ ପାଲା, ପରିବେଷଣ କରିଥିଲେ ଚନ୍ଦ୍ରଶେଖର ବେହେରା ଏବଂ ସାଥୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 11:00 ହେବାକୁ ଯାଉଛି। ଏବେ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ହିନ୍ଦୀରେ ସମ୍ବାଦ ଶୁଣିଲେ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ରାଉରକେଲାରୁ 102.6 FM ଶୁଣୁଛନ୍ତି ଆପଣ ଶ୍ରୋତା ବନ୍ଧୁ। ଏଥିସହିତ ଶେଷ ହୋଇଛି ଆଜିର ଆମର ସମସ୍ତ କାର୍ଯ୍ୟକ୍ରମ। ତେବେ ଅଧିବେଶନ ଶେଷ କରିବା